ଆକାଶବାଣୀ ଭବାନୀପାଟଣା, ଆଜି ମଙ୍ଗଳବାର 1948 ଶକାବ୍ଦ ଭାଦ୍ରବ 17 ଦିନ 2026 ମସିହା ସେପ୍ଟେମ୍ବର ମାସର 8 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:58 ମିନିଟ୍।

ପରବର୍ତ୍ତୀ ଶିଳ୍ପୀ ଇତିଶ୍ରୀ ବେହେରା। ଗୀତ ରଚନା କରିଛନ୍ତି ଧର୍ମାନନ୍ଦ ବେହେରା।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ପୁରାତନ ରଚନାର ଗାଇଛନ୍ତି ଗୀତାରାଣୀ ଦାସ।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ଶୁଣନ୍ତୁ ଚେତନ ଚିନ୍ତନ। ଉପସ୍ଥାପନ କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ।

ଆଶ୍ରମରେ ଗୋଟିଏ କକ୍ଷରେ ରହି ଏକତ୍ର ପାଠ ପଢ଼ୁଥିଲେ ସୁଦାମା। ସମୟଚକ୍ରରେ ଶ୍ରୀକୃଷ୍ଣ ମହାରାଜ ହେଲେ ଆଉ ସେଦିନର ବାଲ୍ୟ ସାଙ୍ଗ ସୁଦାମା ଭିକାରୀ ବ୍ରାହ୍ମଣ ହୋଇ ରହିଯାଇଥିଲେ। ଦୁଇ ବାଲ୍ୟ ସାଥୀଙ୍କ ମଧ୍ୟରେ ଥିଲା ଆକାଶ ପାତାଳ ତଫାତ। ଜଣେ ରାଜପୁରୀର ବୈଭବ ଭିତରେ ଐଶ ଆରାମରେ କାଳାତିପାତ କରୁଥିବା ବେଳେ ଅନ୍ୟ ଜଣେ ଅତ୍ୟନ୍ତ ଦୀନହୀନ ଜୀବନଯାପନ କରୁଥିଲେ। ଭୋଜନ ବସ୍ତ୍ରର ଅଭାବ ଅହରହ ସନ୍ତାପିତ କରି ରଖୁଥିଲା ସୁଦାମାଙ୍କୁ। ସୁଦାମା ପତ୍ନୀଙ୍କୁ କେବେ କେବେ ନିଜର ସଖାଙ୍କ ସମ୍ପର୍କରେ କହୁଥାନ୍ତି। ଦୁଃଖ ଦୁର୍ଦ୍ଦଶା ଭିତରେ କାଳାତିପାତ କରୁଥିବା ସ୍ତ୍ରୀ ପରାମର୍ଶ ଦେଇ କହିଥାନ୍ତି, ଯଦି ମିତ୍ରଙ୍କୁ ଥରେ ଆମର ଏଇ ଦୁର୍ଦ୍ଦଶା କଥା ଜଣାଇ ପାରନ୍ତ, ତାହେଲେ ଏ ଦୁଃଖ ଆଉ ରହନ୍ତା ନାହିଁ, ଦାରିଦ୍ର୍ୟ ଅପସରି ଯାଆନ୍ତା। ଏହା ଶୁଣି ସୁଦାମା ଉତ୍ତର ଦେଇଥିଲେ, ବିପତ୍ତିରେ ସହାୟକ ହେଲା ଭଳି ମିତ୍ର ବିରଳ, ମୋ କାଙ୍ଗାଳ ବ୍ରାହ୍ମଣଟିଏ ଆଉ ସିଏ ମହାରାଜ, ଭଲା ମୋ କଥା ସେ କାହିଁକି ମନେ ରଖିଥିବେ। ସ୍ତ୍ରୀ ତାଙ୍କ କଥା ନ ମାନି ବାରମ୍ବାର କହି ବାଧ୍ୟ କରିବାରୁ ଶେଷରେ ସେ ମିତ୍ରଙ୍କୁ ଭେଟିବା ପାଇଁ ଯାଇଥିଲେ। ଭେଟିଦେବା ପାଇଁ କିଛି ହେଲେ ନଥିଲା ତାଙ୍କ ପାଖରେ, ସାଥିରେ ସ୍ତ୍ରୀ ଦେଇଥିବା କିଛି ଖୁଦ ଭଜା ହିଁ ପୁଟୁଳା କରି ସେ ନେଇଯାଇଥିଲେ ସାଙ୍ଗରେ। ଖାଲି ପାଦରେ ଚାଲି ଚାଲି ପାଦ କଣ୍ଟା ଝଣ୍ଟାରେ ରକ୍ତାକ୍ତ ହୋଇଯାଇଥିଲା। ବହୁ କଷ୍ଟରେ ପହଞ୍ଚିଥିଲେ ମିତ୍ରଙ୍କ ଉଆସରେ। ଦ୍ୱାରପାଳଙ୍କୁ କହିଥିଲେ, ଭାଇ ତମେ ଯାଇ କୁହ ସୁଦାମା ନାମକ ଜଣେ ବ୍ରାହ୍ମଣ ଆପଣଙ୍କୁ ଭେଟିବାକୁ ଚାହୁଁଛନ୍ତି। କୃଷ୍ଣ ଦ୍ୱାରପାଳଠାରୁ ଏହା ଶୁଣିବା ପରେ ମିତ୍ର ନିକଟକୁ ଦୌଡ଼ି ଆସି ଗଳାରେ ଲଗାଇ ଆଲିଙ୍ଗନ କରି ଭିତରକୁ ନେଇଯାଇଥିଲେ। ଉତ୍ସୁକତା ବଶତଃ ପଚାରିଥିଲେ, ଆମେ ଦୁହେଁ ଗୁରୁକୁଳରେ ଗୋଟିଏ କକ୍ଷରେ ରହି ଏକତ୍ର ପାଠ ପଢ଼ୁଥିଲେ, ଏହା କ'ଣ ତୁମର ମନେ ନାହିଁ ବ୍ରାହ୍ମଣ? ସୁଦାମାଙ୍କ ଉତ୍ତର ଥିଲା, ହଁ ହଁ ଆଚ୍ଛା ପ୍ରକାର ମନେ ଅଛି। ତେବେ ବାଲ୍ୟ ସଖା ସୁଦାମା ବୋଲି ନ କହି ଦ୍ୱାରପାଳକୁ ବ୍ରାହ୍ମଣ ସୁଦାମା ବୋଲି କହିଲ ଯେ ସୁଦାମାଙ୍କ ନିକଟରେ ଏହାର ଉତ୍ତର ନଥିଲା। ସଖାଙ୍କର ମହାନୁଭବତା ଉପଲବ୍ଧି କରିପାରିଥିଲେ ସେ। କୃଷ୍ଣ ପଚାରିଥିଲେ, ଭାଉଜ କ'ଣ ମୋ ପାଇଁ କିଛି ହେଲେ ଦେଇନାହାନ୍ତି? ଏହା କହି ସୁଦାମା ସଙ୍କୋଚ ବଶତଃ କାଖରେ ଜାକି ରଖିଥିବା ଖୁଦଭଜା ପୁଟୁଳାଟିକୁ ଶ୍ରୀକୃଷ୍ଣ ଭିଡ଼ି ନେଇଥିଲେ ଓ ଅତି ଆଗ୍ରହରେ ସେହି ଖୁଦଭଜାକୁ ଖାଇବାରେ ଲାଗିଥିଲେ। ଗୋଟିଏ ମୁଠା ଚୋବେଇ ଅନ୍ୟ ମୁଠାଇ ଧରିଲା ବେଳେ ରୁକ୍ମିଣୀ ତାଙ୍କ ହାତ ଧରି ପକାଇ କହିଥିଲେ, ଗୋଟିଏ ମୁଠା ଖୁଦ ଭଜା ଖାଇ ପ୍ରଭୂତ ସମ୍ପତ୍ତି ଦେଇସାରିଲେଣି, ଏବେ କ'ଣ ପ୍ରସାଦ ସହ ମୋତେ ତାଙ୍କୁ ଦେଇଦେବ ନା କ'ଣ? ମୁଁ ଅବଶିଷ୍ଟ ଖାଇବି। ଏହା କହି ମୁଠେ ଖୁଦ ଭଜା ଧରି ନେଇଥିଲେ। ରାଜପ୍ରସାଦରେ ବେଶ ଅୟସରେ କିଛିଦିନ ରହିବା ପରେ ସୁଦାମା ସଖାଙ୍କଠାରୁ ବିଦାୟ ନେଇ ଆସିଥିଲେ। ବିଡ଼ମ୍ବନା ଥିଲା ଏଇଆ ଯେ ସୁଦାମା ନିଜ ଦାରିଦ୍ର୍ୟ ସମ୍ପର୍କରେ କହିପାରିନଥିଲେ ସଖା ଶ୍ରୀକୃଷ୍ଣଙ୍କୁ, କି ସଖା ଶ୍ରୀକୃଷ୍ଣ ତାଙ୍କର ଭଲମନ୍ଦ ସମ୍ପର୍କରେ ପଚାରିପାରିନଥିଲେ। ଖାଲି ହାତରେ ନିଜ ଭାଗ୍ୟକୁ ନିନ୍ଦି ସୁଦାମା ଫେରିବା ସମୟରେ ମନେ ମନେ ଭାବୁଥିଲେ, ଯେଉଁ ଖୁଦ ଭଜା ନେଇ ଆସିଥିଲି ସେହି ଖୁଦକୁ ଯାଉ କରି ଆମେ ଦୀପ୍ରାଣୀ ହୁଏତ ଦିନେ ଦୁଇ ଦିନ ଖାଇ ରହିଯାଇପାରିଥାନ୍ତୁ। ଏମିତି ନାନା କଥା ଭାବି ଭାବି ନିଜ କୁଟୀର ସମ୍ମୁଖରେ ପହଞ୍ଚିଲା ବେଳକୁ ଦେଖିଲେ ଏକ ଭବ୍ୟ ପ୍ରସାଦ। ଅନ୍ୟ କାହାର ପ୍ରସାଦ ଭାବି ଚିନ୍ତାରେ ପଡ଼ିଥିବା ବେଳେ ପତ୍ନୀ ଦିବ୍ୟ ଆଭୂଷଣ ସହ ମୂଲ୍ୟବାନ ବସ୍ତ୍ର ପରିଧାନ କରି ଆସି ସ୍ୱାଗତ କରିଥିଲେ ସୁଦାମାଙ୍କୁ। ସୁଦାମା ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିବାରୁ ପତ୍ନୀ ହସି ହସି କହିଥିଲେ, ସବୁ ତୁମ ମିତ୍ରଙ୍କ କୃପାର ଫଳ।

ଚେତନା ଚିନ୍ତନୀ ଶୁଣୁଥିଲେ। ଉପସ୍ଥାପନ କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

ଗୁରୁଙ୍କ ପୁତ୍ର ଅଶ୍ୱତ୍ଥମା ଦଣ୍ଡଯୋଗ୍ୟ ନୁହେଁ ବୋଲି ଦ୍ରୌପଦୀ କହିବାରୁ ଶ୍ରୀକୃଷ୍ଣ କହିଲେ, ଅର୍ଜୁନ, ତୁମେ ଦ୍ରୌପଦୀ ଆଗରେ ପୁତ୍ରହନ୍ତାର ମୁଣ୍ଡ ଆଣିଦେବାକୁ ପ୍ରତିଜ୍ଞା କରିଥିଲ, ଭୀମ ମଧ୍ୟ ସେଇଆ ଚାହାନ୍ତି, ଏଣୁ ୟାର ମୁଣ୍ଡରେ ଥିବା ମଣିକୁ ଛେଦନ କରି ଆଣ, ତାହେଲେ ସେ ଜି ଥାଉଁ ଥାଉଁ ମଲା ପରି ହେବ। ଅର୍ଜୁନ ସେଇଆ ହିଁ କଲେ। ପଞ୍ଚପୁତ୍ରଙ୍କୁ ସଂସ୍କାର କରି ଆସିବା ପରେ ଶୋକରେ ଅଧୀର ପାଣ୍ଡବମାନଙ୍କୁ କୃଷ୍ଣ ଓ ମୁନିମାନେ ପ୍ରବୋଧନା ଦେଲେ ଏବଂ ପାଣ୍ଡବମାନଙ୍କୁ ସାନ୍ତ୍ୱନା ଦେଇ ଶ୍ରୀକୃଷ୍ଣ ଦ୍ୱାରକା ଫେରିଲେ।

0: ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ସମୟ ସକାଳ 6:45 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରେ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ବର୍ତ୍ତମାନ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ସୂଚନା ପରେ

0: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ବୈଠକ ଭୁବନେଶ୍ୱର ଲୋକସେବା ଭବନ ହୋଇଯାଇଛି। ଏଥି 12 ବିଭାଗର 18 ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍ ନିଷ୍ପତ୍ତି ବାବଦେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍,
1: 12 ବିଭାଗର 18 ପ୍ରପୋଜାଲ୍ସ ଆଜି ଅନୁମୋଦନ ହେଲା ଅର୍ ଏଇଟା ସବୁଠୁ ମ୍ୟାକ୍ସିମମ୍ ଆଜି ହେଇଛି 18 ପ୍ରପୋଜାଲ୍। ଆଉ ଏଇ ସବୁ ପ୍ରପୋଜାଲ୍ସ ଭିତରେ ଆଜି ଗୁଡ଼ାଏ ରୁଲ୍ର ସଂଶୋଧନ, ତାପରେ 5 ସ୍କିମ୍, ତାପରେ ଜନବିଶ୍ୱାସ ଆକ୍ଟ, ତାପରେ ଏହିଭଳି ଆମର 4 ପ୍ରୋଜେକ୍ଟ ଯାହାର ଟେଣ୍ଡର ଆପ୍ରୁଭାଲ୍ ହେଇଛି।
0: ରାଜ୍ୟ ଆଇବା 5 8,653 କୋଟି ଟଙ୍କା ଖର୍ଚ୍ଚା କରାଯାଇକରି 1,50,000 ଗଭୀର ନଳକୂପ ସ୍ଥାପନ କରାଯିବା, ଗାଁମାନଙ୍କେ ପାଇନ୍ ପହଞ୍ଚାବା ଲକ୍ଷ୍ୟଥି ସଂଶୋଧିତ ବସୁଧା ଯୋଜନାକୁ ଅନୁମୋଦନ ମିଳିଛି। ଏ ଯୋଜନାଟି 2026-27 ମସିହାନୁ 2028-29 ଭିତରେ 5,045 କୋଟି ଟଙ୍କା ଖର୍ଚ୍ଚ କରାଯିବା। ସେ ଆହୁରି କହିଛନ୍, ରାଜ୍ୟ ବିଦ୍ୟୁତ୍ ସଞ୍ଚାରଣ ଭିତ୍ତିଭୂମିକେ ସଶକ୍ତ ଆଉ ବଢ଼ାବାର ଲାଗି 15,948 କୋଟି 70,00,000 ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକେ କ୍ୟାବିନେଟ୍ ଅନୁମୋଦନ ଦେଇଛି। ଶିଳ୍ପକେ ପ୍ରୋତ୍ସାହନ ଦେବାର ଲାଗି ଅନୁକୂଳ ବାତାବରଣ ସୃଷ୍ଟି କରବାର୍କେ ଜନବିଶ୍ୱାସ 2.0 ବିଲ୍କେ ମଞ୍ଜୁରୀ ମିଳିଛି। ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ନିୟମାବଳୀ 2025 ସଂଶୋଧନ ପ୍ରସ୍ତାବ ଗୃହୀତ ହୋଇଛି। ଏ ସଂଶୋଧନଟି ୟୁନିଫର୍ମ ସେବାମାନଙ୍କୁ ଗୋଟେ କରିକି ନିଯୁକ୍ତି ପରୀକ୍ଷା ପରିଚାଳନା କରାଯିବା, ସରକାରୀ ପ୍ରକ୍ରିୟା ଲାଗି ପେନ୍ସନ୍ ମିଳିବାର୍ଥି ଡେରି ହେଲେ ଆବେଦନକାରୀମାନେ 7% ସୁଧ ପାଇପାରିବେ, ଏ ବାବଦେ ଗୋଟେ ପ୍ରସ୍ତାବକେ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଷ୍ଟାନୁ 5 ସଂଯୁକ୍ତ ଆରବ ଏମିରେଟ୍ସ UAE ଗସ୍ତି ଯାଉଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାନ ପୁଞ୍ଜିନିବେଶ ଲାଗି ଭିନ୍ ଭିନ୍ ନିବେଶକ ଆଉ ଶିଳ୍ପପତିମାନଙ୍କ ସାଙ୍ଗେ ଆଲୋଚନା କରିବେ। ଇତାର ସହିତ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧନ କରିକି ଓଡ଼ିଶାର ବିକାଶମୂଳକ ପଦକ୍ଷେପ, ଓଡ଼ିଆ UAE ବାଣିଜ୍ୟିକ ଆଉ ସାଂସ୍କୃତିକ ସମ୍ପର୍କ ଦୂରୀକରଣ ବାଗି କାର୍ଯ୍ୟକ୍ରମଟି ସାମିଲ ହେବେ। 11 ଦିନ ଦୁବାଇନ ମୁଖ୍ୟମନ୍ତ୍ରୀ ଓଡ଼ିଶା ବିଜନେସ୍ ଇନ୍ଭେଟର ମିଟ୍ତି ଉଦ୍ୟୋଗପତି ଆଉ ଶିଳ୍ପପତିମାନଙ୍କୁ ଭେଟିକରି ଓଡ଼ିଶାନ ପୁଞ୍ଜିନିବେଶ ଲାଗି ରହିଥିବାର ବହୁତରେ ସମ୍ଭାବନା ବାବଦେ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଆଉ ଅଲଗା ବରିଷ୍ଠ ଅଧିକାରୀମାନେ UAE ଗସ୍ତ କରୁଛନ୍। ଭୁବନେଶ୍ୱରଠାରେ ରାଜସ୍ୱ ବିଭାଗର ଭିନ୍ ଭିନ୍ ପ୍ରମୁଖ ଯୋଜନା ଆଉ ନାଗରିକ କୈନ୍ଦ୍ରିକ ସେବାମାନଙ୍କର କାର୍ଯ୍ୟକାରିତା ବାବଦେ ଗୋଟିଏ ଉଚ୍ଚା ଦର୍ଜାର ସମୀକ୍ଷା ବୈଠକ ହୋଇଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବୈଠକଟି ଅଧ୍ୟକ୍ଷତା କରିକି ଭିନ୍ ଭିନ୍ ଜିଲ୍ଲା ଆଉ ଅଲଗା ରାଜ୍ୟମାନଙ୍କେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସବୁ ସମ୍ପତ୍ତିର ସୁରକ୍ଷା ଆଉ ପୁନରୁଦ୍ଧାର ଉପରେ ଜୋର୍ ଦେଇଥିଲେ। ରାଜ୍ୟ ସରକାର ଜାତୀୟ ଆଉ ରାଜ୍ୟ ରାଜପଥମାନଙ୍କ ପାଖେ ତିଆରି ହେଉଥିବାର ଅତ୍ୟାଧୁନିକ ଟ୍ରକ୍ ଟର୍ମିନାଲ୍ମାନଙ୍କର ସୁପରିଚାଳନା ଆଉ ରକ୍ଷଣାବେକ୍ଷଣ ଲାଗି ବାଣିଜ୍ୟ ଆଉ ପରିବହନ ବିଭାଗ ଆର୍ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ଭିତରେ ଭୁବନେଶ୍ୱରଠାରେ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବାଣିଜ୍ୟ ଆଉ ପରିବହନ ବିଭାଗର ପ୍ରମୁଖ ସଚିବ NBS ରାଜପୁତ, ପରିବହନ କମିଶନର ଅମିତାଭ ଠାକୁର ଆଉ IOCL ରାଜ୍ୟ ମୁଖ୍ୟ କମଲେଶ ରାଉତକର ଉପସ୍ଥିତି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବୁଝାମଣାପତ୍ର ଅନୁସାରେ IOCL ଇ ଟ୍ରକ୍ ଟର୍ମିନାଲ୍ମାନଙ୍କର ପରିଚାଳନା, କାର୍ଯ୍ୟଦକ୍ଷତା ଆଉ ରକ୍ଷଣାବେକ୍ଷଣ ଦାୟିତ୍ୱ ତୁଲାବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର 44 ସ୍ଥାପନା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ କୋଟପାଡ଼ ବିଧାୟକ ରୂପୁ ଭତ୍ରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ଆୟୁକ୍ତ ଡକ୍ଟର ଏନ୍ ତିରୁମାଲା ନାୟକ ଉପସ୍ଥିତ ଥିଲେ। ଏ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ କହିଛନ୍, ଜାତୀୟ ଶିକ୍ଷାନୀତିକେ ସଫଲ କରିବାର ଲାଗି ପହେଲା ରାଇଜେ ଥିବା ମାଧ୍ୟମିକ ଶିକ୍ଷା ବୋର୍ଡ ଆଉ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକେ ମିଶାଯିବା, 9-12 ଶ୍ରେଣୀକେ ନେଇକରି ଗୋଟିଏ ବୋର୍ଡ କରାଯିବା, ଇତାକେ ଜଲ୍ଦି ଲାଗୁ କରବାର୍କେ ପ୍ରକ୍ରିୟା ମୂଲ ହେଇଛି ବୋଲି ସେ କହିଛନ୍। ସମାଜର ଫି ଲୋକକେ ସାକ୍ଷର କରବାର ଉପରେ ଜୋର ଦେଇକରି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯାଉଛି। ସାକ୍ଷରତା ବାବଦେ ଲୋକ ସଚେତନ କରବାରକେ 1967 ମସିହାନୁ ଇ ଦିବସ ପାଳନ କରାଯାଇଛି। ମନୁଷ୍ୟର ଜୀବନ ଆଉ ସାମୂହିକ ବିକାଶ ଲାଗି ଅର୍ଥନୀତିର ବଡ଼ ଭୂମିକା ଥିବାରୁ ସାକ୍ଷରତା ଗୁରୁତ୍ୱ ବଢ଼ିଛି। ଅପହଞ୍ଚ ଇଲାକା, ଆଦିବାସୀ ଗାଁ ଆଉ ଶ୍ରମିକମାନଙ୍କୁ ସାକ୍ଷର କରିବା ଲକ୍ଷ୍ୟ ନେଇକରି କେନ୍ଦ୍ର ସରକାର ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ

ମୁଲ୍ କରିଛନ୍। ସାରା ଦେଶେ 3,92,000 ଶିକ୍ଷାର୍ଥୀ ଆଉ 1,04,000 ସ୍ୱେଚ୍ଛାସେବୀ ଏ କାର୍ଯ୍ୟକ୍ରମଥି ସାମିଲ ହେଇଛନ୍। ଇଥର ଅନ୍ତର୍ଜାତୀୟ ସାକ୍ଷରତା ଦିବସର ବାର୍ତ୍ତା ହେଉଛି ଲୋକମାନେ ପୂର୍ତ୍ତି ଆଉ ସମୃଦ୍ଧି ଲାଗି ସାକ୍ଷରତା। ଏଚନିର୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: उत्तरप्रदेशे नद्यः उत्तुङ्गस्तरे प्रवहन्ति। अनेन पञ्चविंशतिमण्डलेषु जलप्लावनं व्याप्तं। बरेली लखीमपुर क्षेत्रेषु अतिवृष्टिः जनजीवनम् अस्तव्यस्तम् अकरोत्। स्थितेः गभीरतां विलोक्य बरेली प्रशासनेन विद्यालयानाम् अवकाशः घोषितः। प्रशासनीय अधिकारिणश्च आपदुद्धारकार्याय नियोजिताः। भारत लक्जमबर्ग आर्थिक संबंधान नूतनाम औन्नत्यम नयन वाणिज्य मंत्री पीयूष गोयल लक्जमबर्ग उप प्रधानमंत्रिणा जेवियर बेटेल इत्यनेन सह मंत्रणाम अकरोत्। द्वयोः नेत्रोः संभाषणे लॉजिस्टिक्स अपशिष्ट प्रबंधन क्षेत्रेषु संयुक्त प्रकल्पानां आरंभाय सहमतिः संजाता, येन उभयतः वाणिज्यिक संपदां विस्तारः संभविष्यति। नवदेहल्याम् आयोज्यमानं ब्रिक्स सम्मेलनं भारत-ईरान संबंधानां कृते नूतन दृष्टिं प्रदास्यति। ईरान विदेश मंत्रालयस्य प्रवक्ता इस्माइल बगाई अब्रवीत यत् राष्ट्रपतिः पेजेश्कियन भारत प्रवासे द्विपक्षीय व्यापारं वर्धयितुं महतीं रणनीतिं रचयिष्यति। अनेन बहुपक्षीय वार्ता माध्यमेन मध्य पूर्व क्षेत्रे शांतिः सहकारश्च संवर्धयिष्यते। दक्षिण लेबनान इत्यस्य एकस्मिन् ग्रामे इजराइल देशस्य वायव्याक्रमणे द्वादश जनाः मृत्युमुपगताः। रात्रौ कफर रुमाने इत्यत्र आवासीय गृहे आक्रमणानन्तरं द्वौ बालकौ चतस्रः महिलाः समेत्य एकादश जनाः मृत्युमुपगताः। वाहनस्य उपरि द्वितीयेन प्रहारेण एकः पराचिकित्सकः अम्रियत। इजरायलीय सेना अवदत् यत् देशस्य अधिकृत क्षेत्रे सैनिकानाम् उपरि ड्रोन आक्रमणस्य प्रतिकाररूपेण ईरान समर्थितस्य सशस्त्र समूहस्य हिजबुल्लाह इत्यस्य मूल सौकर्याणि स्थलानि अपि च शस्त्राणां स्थानान्तरणं कुर्वन्तः नैके आतंकिनः आक्रान्ताः। भारतीय पारंपरिक क्रीडा क्षेत्रे नूतन इतिहासः रचितः। किर्गिस्ताने संधिपत्रे हस्ताक्षरं विधाय भारते विश्व बेल्ट मल्लयुद्ध स्पर्धायाः मार्गः प्रशस्तः कृतः। अस्यां स्पर्धायां नागा मल्लकला जागतिक मञ्चे स्वकौशलं दर्शयिष्यन्ति, येन भारतीय क्रीडकानां उत्साहः द्विगुणितः भविष्यति। इति वार्ताः।
1: आकाशवाणी भवानी पटना। ବର୍ତ୍ତମାନ ସମୟ ସକାଳ 7:00। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। କଳାହାଣ୍ଡିର ଦେବକୁନିଆ ସଂସ୍କୃତି ଓ ଜୀବନଶୈଳୀ, ଏହି ଶୀର୍ଷକ ଓଡ଼ିଆ ଆଲୋଚନା ଶୁଣିବେ। ସକାଳ 7:25 ଆଲୋଚନା କରିବେ ଉମାଶଙ୍କର କର। ଚାଷର କଥା ସକାଳ 7:40। ସକାଳ 7:45 ଶୁଣିବେ ସଙ୍ଗୀତ ଲହରୀରେ କେତୋଟି ଆଧୁନିକ ଗୀତ ଶିଳ୍ପୀ କୁମାର ସାନୁ। ଗୀତ ଗୀତାଞ୍ଜଳି ସକାଳ 8:30। ଏଥିରେ ଶୁଣିବେ କେତୋଟି ଭକ୍ତି ଗୀତ, ଶିଳ୍ପୀମାନେ ହେଲେ ସୋନୁ ନିଗମ ଓ ନମିତା ଅଗ୍ରୱାଲ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିବେ ସକାଳ 8:45। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। ହିନ୍ଦୀ କଥାଚିତ୍ରର ଗୀତ ସକାଳ 9:00 ଏବଂ ଓଡ଼ିଆ କଥାଚିତ୍ରର ଗୀତ ସକାଳ 9:30। ପୂର୍ବାହ୍ନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଦିନ 12:00 ଶୁଣିବେ କେତୋଟି ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀମାନେ ହେଲେ ଜଗଦୀଶ ପ୍ରସାଦ ରଥ, ବିଜୟ କୁମାର ପାଣିଗ୍ରାହୀ, ବିଜୟ କୁମାର ନାୟକ, ରାମଚନ୍ଦ୍ର ମିଶ୍ର, ଜିତେନ୍ଦ୍ରନାଥ ଠାକୁର ଓ ବନ୍ଦିତା ପଟ୍ଟନାୟକ। ମାସିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଗୁଞ୍ଜନ ପ୍ରଚାର କରିବ ଦିନ 12:30। ଚାଷର କଥା ଦିନ 1:10। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା ଦିନ 1:20 ଏବଂ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 2:45। ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଅପରାହ୍ନ 5:30। ଆଜି ଏଥିରେ ଶୁଣିବେ ସିଧା ପ୍ରସାରଣରେ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ଗୀତଟିଏ।

ତଟି ସନ୍ଧ୍ୟା 6:30ରେ ଶୁଣିବେ ଲୋକଗୀତ କ୍ରମରେ କୃଷ୍ଣଗୁରୁ ଭଜନ, ପରିବେଷଣ କରିବେ ଘନଶ୍ୟାମ କୁମ୍ଭାର ଓ ସାଥୀ। ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30ରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ଏ କାର୍ଯ୍ୟକ୍ରମ ମଧ୍ୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00ରେ ଶୁଣିବେ ଦେଶ ବନ୍ଦନ, ଶିଳ୍ପୀମାନେ ହେଲେ ଶଶାଙ୍କ ଶେଖର ମହାପାତ୍ର, ସୁଚିତ୍ରା ମହାପାତ୍ର ଓ ସଙ୍ଗୀତା ଗୋସାଇଁ। ହିନ୍ଦୀ ଭକ୍ତି ଗୀତ ରାତି 8:15ରେ ପରିବେଷଣ କରିବେ ଡିଭି ପୁଲସ୍କର। ରାତି 8:30ରେ ଶୁଣିବେ ସ୍ପୋର୍ଟସ୍ କ୍ୟାନ୍ ସ୍ପଟଲାଇଟ୍। ରାତି 9:15ରେ ରାତି 9:30ରେ ଶୁଣିବେ ମନିଟକ୍ ଆଣ୍ଡ ମନ୍ଥନ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ରାତି 10:00ରେ। ରାତି 10:30ରେ ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ବଂଶୀବାଦନ, ପରିବେଷଣ କରିବେ ପଣ୍ଡିତ ହରିପ୍ରସାଦ ଚୌରାସିଆ। ଏଥିରେ ଶୁଣିବେ ରାଗ ମଧୁମାଳଶ୍ରୀ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟ କ୍ୟାବିନେଟ୍ର 47ତମ ବୈଠକରେ 12ଟି ବିଭାଗର 18ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ଶ୍ରୀଜଗନ୍ନାଥ ମନ୍ଦିର ସ୍ୱଚ୍ଛ ଓ ଡିଜିଟାଲ୍ ପରିଚାଳନା ପାଇଁ ନୂଆ ଭୂମି ପ୍ରବନ୍ଧନ ନିୟମ 2026 ପ୍ରଣୟନକୁ ଅନୁମୋଦନ ସହ କୃଷି ଓ ଉଦ୍ୟାନ କୃଷି ସେବା କ୍ୟାଡରର ପୁନର୍ଗଠନ ଓ ପଦବୀ ବୃଦ୍ଧିକୁ ମଞ୍ଜୁରୀ ଦିଆଯାଇଛି। ବୈଠକରେ ଓଡ଼ିଶା ଜନବିଶ୍ୱାସ ବିଧେୟକ 2026, ବୋଇତ ଯୋଜନା ଓ ସଂଶୋଧିତ ବସୁଧା ଯୋଜନାକୁ ଅନୁମୋଦନ ମିଳିଛି। 26ଟି ଜିଲ୍ଲାରେ 150,000 ଗଭୀର ନଳକୂପ ସ୍ଥାପନ, ରାସ୍ତା ଉନ୍ନତିକରଣ, ପଞ୍ଚସଖା ଶିକ୍ଷା ସେତୁ ଏବଂ ବିଦ୍ୟୁତ୍ ସଞ୍ଚାଳନ ଭିତ୍ତିଭୂମି ସୁଦୃଢ଼ୀକରଣର ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଥିବା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟକୁ ଅଧିକ ପୁଞ୍ଜିନିବେଶ ଆଣିବା ଏବଂ ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ପର୍କ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ 5 ଦିନିଆ UAE ଗସ୍ତରେ ଯାଉଛନ୍ତି। ଗସ୍ତକାଳରେ ଶ୍ରୀ ମାଝୀ ବିଶ୍ୱସ୍ତରୀୟ କମ୍ପାନୀର ଶୀର୍ଷ ଅଧିକାରୀ ଓ ଶିଳ୍ପପତିଙ୍କ ସହ ନିବେଶ ସୁଯୋଗ ନେଇ ଆଲୋଚନା କରିବେ। ଦୁବାଇରେ ଗୋଟିଏ

0: ଗୋଟିଏ ସାମଗ୍ରୀ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ବିଭିନ୍ନ ଉତ୍ପାଦର ପ୍ରଦର୍ଶନୀ ଅନୁଷ୍ଠିତ ହେବ। ଗୋଲଟେବୁଲ ବୈଠକରେ ୟୁଏଇର ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ରେ ଶିଳ୍ପପତିମାନଙ୍କୁ ରାଜ୍ୟରେ ନିବେଶ ସମ୍ପର୍କରେ ଅବଗତ କରାଇବେ। 11 ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା 12 ତାରିଖରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ବଜେଟ୍ ପ୍ରସ୍ତୁତିଠାରୁ ଆଇନ ପ୍ରଣୟନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମହିଳାଙ୍କୁ ପ୍ରାଥମିକତା ଦିଆଯାଉଥିବା ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି। ନୂଆଦିଲ୍ଲୀରେ ଚାଲିଥିବା 2-ଦିନିଆ ସର୍ବଭାରତୀୟ ଦକ୍ଷତା ନିର୍ମାଣ ସମ୍ମିଳନୀରେ ଯୋଗଦେଇ ଶ୍ରୀମତୀ ପାଢ଼ୀ କହିଛନ୍ତି, ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ 6 ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର 70 ଲକ୍ଷ ମହିଳାଙ୍କୁ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ପାଇଁ ସହାୟତା ଯୋଗାଇଦେବା ସହ କିଶୋରୀମାନଙ୍କ ପୋଷଣ ଓ ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ପାଇଁ 730 ମହାବିଦ୍ୟାଳୟ ଓ 16 ବିଶ୍ୱବିଦ୍ୟାଳୟରେ ତାଲିମ ବ୍ୟବସ୍ଥା କରିଛନ୍ତି। ଜାତୀୟ ଓ ରାଜ୍ୟ ରାଜପଥରେ ବେଆଇନ ପାର୍କିଂ ଯୋଗୁଁ ସଡ଼କ ଦୁର୍ଘଟଣା ଓ ପ୍ରାଣହାନୀ ରୋକିବା ପାଇଁ ରାଜ୍ୟ ସରକାର ଟ୍ରକ୍ ଟର୍ମିନାଲ୍ଗୁଡ଼ିକର ସୁପରିଚାଳନା ନିମନ୍ତେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଲିମିଟେଡ୍ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତି ଅନୁଯାୟୀ ଆଇଓସିଏଲ୍ ଟ୍ରକ୍ ଟର୍ମିନାଲ୍ଗୁଡ଼ିକର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେବ। ବେଆଇନ ପାର୍କିଂ ରୋକିବା ଲାଗି ଜାତୀୟ ରାଜପଥ ନିକଟରେ ପ୍ରଥମ ପର୍ଯ୍ୟାୟରେ 30 ଟ୍ରକ୍ ଟର୍ମିନାଲ୍ ନିର୍ମାଣ ଲକ୍ଷ୍ୟ ରଖାଯାଇଥିବା ବେଳେ 15 ନିର୍ମାଣ କାର୍ଯ୍ୟ ସରିଥିବା ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ 822 ଜଣ ନବନିଯୁକ୍ତ ମେଡିକାଲ ଅଧିକାରୀଙ୍କ ପାଇଁ ଆଜିଠାରୁ ଅନ୍ଲାଇନ୍ ଚଏସ୍ ଲକିଂ ପ୍ରକ୍ରିୟା ଆରମ୍ଭ ହେବ। ସୂଚନା ଅନୁଯାୟୀ ସମ୍ପୃକ୍ତ ନବନିଯୁକ୍ତ ଅଧିକାରୀମାନେ ଆଜି ଅପରାହ୍ନ 5:00 ଆସନ୍ତା 11 ତାରିଖ ପୂର୍ବାହ୍ନ 10:00 ମଧ୍ୟରେ jcportal.odisha.gov.in ୱେବ୍ସାଇଟ୍ରେ ଚଏସ୍ ଲକିଂ କରିପାରିବେ। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉମାନେ ପ୍ରଳମ୍ବାସୁରବଧ ବେଶରେ ଦର୍ଶନ ଦେବେ। ଗତକାଲି ଭାଦ୍ରବ କୃଷ୍ଣ ଏକାଦଶୀ ତିଥିରେ ମହାପ୍ରଭୁଙ୍କ କାଳୀୟ ଦଳନ ବେଶ ଓ ଧେନୁକାସୁରବଧ ନୀତି ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ଧୂପ ପରେ ମାର୍କଣ୍ଡ ପୁଷ୍କରଣୀ ନିକଟରେ ଗରୁଡ଼ ସେବକ ଗରୁଡ଼ ବେଶରେ କାଳୀୟ ସର୍ପକୁ ଦଳନ କରିଥିଲେ। ରତ୍ନ ସିଂହାସନରେ ଶ୍ରୀଜଗନ୍ନାଥଙ୍କ କାଳୀୟ ଦଳନ ବେଶ ଦର୍ଶନ ପାଇଁ ପ୍ରବଳ ଭକ୍ତ ସମାଗମ ହୋଇଥିଲା। ସମାଜରେ ସାକ୍ଷରତାର ଗୁରୁତ୍ୱକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯାଉଛି। ଆଜି ଦିବସର ବାର୍ତ୍ତା ରହିଛି, ଜନସାଧାରଣ ବିଶ୍ୱ ଓ ସମୃଦ୍ଧି ପାଇଁ ସାକ୍ଷରତା। ଅକ୍ଟୋବର 26, 1966 ପ୍ରଥମଥର ପାଇଁ ୟୁନେସ୍କୋର 4ର୍ଦ୍ଦଶ ସାଧାରଣ ସମ୍ମିଳନୀରେ ସେପ୍ଟେମ୍ବର 8 ତାରିଖକୁ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ପାଇଁ ଘୋଷଣା କରାଯାଇଥିଲା। 2011 ଜନଗଣନା ଅନୁଯାୟୀ ଭାରତରେ ସାକ୍ଷରତା ହାର 74.4% ରହିଥିବା ବେଳେ ମହିଳାଙ୍କ ସାକ୍ଷରତା ହାର 65.46 ଓ ପୁରୁଷଙ୍କ ସାକ୍ଷରତା ହାର 82.14% ରହିଥିଲା। ନବରଙ୍ଗପୁର ଜିଲ୍ଲାରେ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ମାଧ୍ୟମରେ ଚଳିତ ବର୍ଷ 69,690 ଜଣଙ୍କୁ ସାକ୍ଷର କରାଯାଇଛି। ଜିଲ୍ଲାର 2,212 କେନ୍ଦ୍ରରେ 10,000 ସ୍ୱେଚ୍ଛାସେବୀ ବୟସ୍କମାନଙ୍କୁ ପଢ଼ିବା, ଲେଖିବା ଓ ସଂଖ୍ୟା ଜ୍ଞାନ ଶିକ୍ଷା ଦେଉଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ବଜ୍ରପାତ ସହ ବର୍ଷା ନେଇ ଆସନ୍ତା 24 ଘଣ୍ଟା ମଧ୍ୟରେ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଗ୍ଲୁକୋମା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ନରେଶ ଦାସ ନାୟକ।
2: ଆସନ୍ତୁ ଜାଣିବା ଗ୍ଲୁକୋମା କ'ଣ। ଗ୍ଲୁକୋମା ବା କଳାମତିଆ ବିନ୍ଦୁ ଏଭଳି ଏକ ଚକ୍ଷୁ ରୋଗ ଯାହାଦ୍ୱାରା ଚକ୍ଷୁରୁ ମସ୍ତିଷ୍କକୁ ସଂଯୋଗ କରୁଥିବା ସ୍ନାୟୁ ବା ଅପ୍ଟିକ୍ ନର୍ଭ କ୍ରମଶଃ ଦୁର୍ବଳ ହୋଇଯାଏ ଏବଂ ଦୃଷ୍ଟିଶକ୍ତି ଧୀରେ ଧୀରେ ଚାଲିଯାଏ, ଏପରିକି ଏହା ରୋଗୀକୁ ସମ୍ପୂର୍ଣ୍ଣ ଭାବେ ଦୃଷ୍ଟିହୀନ କରିଦିଏ। କଳାମୋତିଆ ବିନ୍ଦୁ ବା ଗ୍ଲୁକୋମାର ଏକ ଗୁରୁତ୍ୱପୂର୍ଣ୍ଣ ବିଶେଷତ୍ୱ ହେଲା ପ୍ରାରମ୍ଭିକ ଅବସ୍ଥାରେ ଏହାର କୌଣସି ଲକ୍ଷଣ ରୋଗୀ ଜାଣିପାରନ୍ତି ନାହିଁ। ଏହି ରୋଗରେ ଚାଲିଯାଇଥିବା ଦୃଷ୍ଟିଶକ୍ତି କୌଣସି ଚିକିତ୍ସା ମାଧ୍ୟମରେ ଫେରିପାଇବା ସମ୍ଭବ ହୋଇନଥାଏ, କିନ୍ତୁ ପ୍ରାରମ୍ଭିକ ଅବସ୍ଥାରେ ଏହି ରୋଗକୁ ଚିହ୍ନଟ କରି ନିୟମିତ ଓ ଉପଯୁକ୍ତ ଚିକିତ୍ସା ମାଧ୍ୟମରେ ଚକ୍ଷୁର ଚାପକୁ ନିୟନ୍ତ୍ରଣ କରିପାରିଲେ ଅବଶିଷ୍ଟ ଦୃଷ୍ଟିଶକ୍ତି ରଖିପାରିବା ଏବଂ ରୋଗୀକୁ ଦୃଷ୍ଟିହୀନ ହେବାରୁ ରକ୍ଷା କରିପାରିବା। ଗ୍ଲୁକୋମା ଦୃଷ୍ଟିହୀନତାର ଏକ ପ୍ରମୁଖ କାରଣ। ପରିସଂଖ୍ୟାନ ଅନୁସାରେ ବିଶ୍ୱରେ ଗ୍ଲୁକୋମା ରୋଗୀ ସଂଖ୍ୟା 2010 ଥିଲା 6 କୋଟି। ଏମାନଙ୍କ ମଧ୍ୟରୁ ପ୍ରାୟ 50% ଏସିଆ ମହାଦେଶରେ ଅଛନ୍ତି। ଭାରତରେ 2010 ପରିସଂଖ୍ୟାନ ଅନୁସାରେ ଗ୍ଲୁକୋମା ରୋଗୀ ସଂଖ୍ୟା ଥିଲା ଏକକ

0: କୋଟି ବାର ଲକ୍ଷ, ଯାହା ଏକ ଚିନ୍ତାର ବିଷୟ। ଏସବୁକୁ ଦୃଷ୍ଟିରେ ରଖି ଗ୍ଲୁକୋମାର ନିରାକରଣ ପାଇଁ ପଦକ୍ଷେପ ସ୍ୱରୂପ ଜନସାଧାରଣଙ୍କୁ ରୋଗର ଭୟାବହତା ସମ୍ପର୍କରେ ଅବଗତ କରାଇବା ଏବଂ ନିୟମିତ ଚକ୍ଷୁ ପରୀକ୍ଷା ପାଇଁ ପରାମର୍ଶ ଦେବା ମୁଖ୍ୟ ଲକ୍ଷ୍ୟ। ଆମେ ସମସ୍ତେ ଜାଣିବା ଦରକାର କେଉଁମାନଙ୍କଠାରେ ଗ୍ଲୁକୋମା ଆଶଙ୍କା ବେଶୀ ଥାଏ। କୌଣସି ପରିବାର ସଦସ୍ୟ ଯଥା ବାପା, ମା, ଭାଇ କିମ୍ବା ଭଉଣୀ ଆକ୍ରାନ୍ତ ଥିଲେ ରୋଗର ଆଶଙ୍କା ସାଧାରଣ ଲୋକଙ୍କଠାରୁ ଯଥେଷ୍ଟ ଅଧିକା ଥାଏ। 60 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କଠାରେ ରୋଗର ଆଶଙ୍କା ବହୁଗୁଣ ଥାଏ। ଅନ୍ୟ କୌଣସି କ୍ରୋନିକ୍ ଡିଜିଜ୍ ଯଥା ଡାଇବେଟିସ୍, ଉଚ୍ଚ ରକ୍ତଚାପ ଏବଂ ଚକ୍ଷୁଜନିତ ରୋଗ ଯଥା ଦୂରଦୃଷ୍ଟି ଦୋଷ, ୟୁଭିଆଇଟିସ୍ ଏବଂ ରେଟିନା ଡିଟାଚମେଣ୍ଟରେ ମଧ୍ୟ ଗ୍ଲୁକୋମାର ଆଶଙ୍କା ବେଶୀ ଥାଏ। ଚକ୍ଷୁରେ କୌଣସି ଆଘାତ ଲାଗିବା କିମ୍ବା ବହୁଦିନ ଧରି ଷ୍ଟିରଏଡ୍ ଔଷଧ ବ୍ୟବହାର କରିବା ଦ୍ୱାରା ମଧ୍ୟ ଗ୍ଲୁକୋମା ହୋଇଥାଏ। ତେଣୁ ଏମାନେ ନିୟମିତ ବ୍ୟବଧାନରେ ଚକ୍ଷୁ ପରୀକ୍ଷା କରାଇ ନେବା ଆବଶ୍ୟକ। ଗ୍ଲୁକୋମା ପୀଡ଼ିତ ବ୍ୟକ୍ତି ଦୃଷ୍ଟିହୀନ ହେବା ଭୟରେ ଅବସାଦଗ୍ରସ୍ତ ନ ହୋଇ ନିୟମିତ ଚକ୍ଷୁ ପରୀକ୍ଷା ଏବଂ ଔଷଧ ବ୍ୟବହାର ଦ୍ୱାରା ଦୃଷ୍ଟିଶକ୍ତି ରକ୍ଷା କରିପାରିବେ। ତେଣୁ ଶେଷରେ ଏତିକି କହିବି, ଯଦି ଦେଶରେ ଗ୍ଲୁକୋମା ଜନିତ ଦୃଷ୍ଟିଦୋଷ ବା ଦୃଷ୍ଟିହୀନତାର ବୋଝ ହ୍ରାସ କରିବା ଆମର ଲକ୍ଷ୍ୟ, ତେବେ ପ୍ରାଥମିକ ଅବସ୍ଥାରେ ଅଧିକରୁ ଅଧିକତମ ଗ୍ଲୁକୋମା ରୋଗ ଚିହ୍ନଟର ଆବଶ୍ୟକତା ରହିଛି। ଆଉ ଏଥିପାଇଁ କେବଳ ଯେ ଜନସାଧାରଣଙ୍କ ସଚେତନତା ଯଥେଷ୍ଟ ନୁହେଁ, ପ୍ରତ୍ୟେକ ଚିକିତ୍ସକ ବନ୍ଧୁଙ୍କ ସହଭାଗିତା ନିତାନ୍ତ ଜରୁରୀ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲି ଗ୍ଲୁକୋମା, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ନରେଶ ଦାସ ନାୟକ।

0: ଆକାଶବାଣୀ କଟକ ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଗୁଜରାଟ ଓ ମହାରାଷ୍ଟ୍ରକୁ ଆଜି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଭଦୋଦରାଠାରେ 35,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଦାବିକୁ ସମର୍ଥନ କରିଛି ଲକ୍ସମବର୍ଗ। ପରବର୍ତ୍ତୀ ପିଢ଼ି 6G ନେଟୱାର୍କ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ବହୁପକ୍ଷୀୟ ମଞ୍ଚରେ ସାମିଲ ହୋଇଛି ଭାରତ। ଦକ୍ଷିଣ ଲେବାନନରେ ଇସ୍ରାଏଲ ବିମାନ ଆକ୍ରମଣ ଯୋଗୁଁ 12 ଜଣଙ୍କର ମୃତ୍ୟୁ ଏବଂ ଆସନ୍ତା 19 ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ଜାପାନର ଆଇଚି ନାଗୋଆଠାରେ ହେବ ଏସିଆନ୍ ଗେମ୍ସ 2026 ପ୍ରତିଯୋଗିତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟ ଓ ମହାରାଷ୍ଟ୍ର ଗସ୍ତରେ ଯିବେ। ଭଦୋଦରାଠାରେ ପ୍ରଧାନମନ୍ତ୍ରୀ 35,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ ପଶ୍ଚିମାଞ୍ଚଳ ସମର୍ପିତ ମାଲ ପରିବହନ କରିଡରର 3ଟି ଗୁରୁତ୍ୱପୂର୍ଣ୍ଣ ଭାଗକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏଥିରେ 20,700 କୋଟି ଟଙ୍କା ବ୍ୟୟରେ 326 କିଲୋମିଟର ଦୀର୍ଘ ରେଳମାର୍ଗର ବିକାଶ କରାଯାଇଛି। ଅହମ୍ମଦାବାଦରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମାଲ ପରିବହନ କରିଡର ଉପରେ ଆଲୋକପାତ କରି କହିଛନ୍ତି ଏହି ମେଗା ପ୍ରକଳ୍ପ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଛି।

0: डेडिकेटेड फ्रेट कॉरिडोर ईस्ट और वेस्ट, ये दोनों देश के लिए बहुत बड़ी एक बैकबोन की तरह है ट्रांसपोर्टेशन में, वो प्रोजेक्ट अब कंप्लीट हुआ पूरी तरह से, उसको माननीय प्रधानमंत्री जी कल राष्ट्र के प्रति समर्पित करेंगे। ये परियोजना ऐसी है जिसमें कई वर्ष लगे, 2014 में प्रधानमंत्री ने उस काम को हाथ में लिया, हाथ में लेके जितनी भी उसमें प्रॉब्लम्स थी उनको सॉल्व किया और अब कंप्लीट हुआ।
1: ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭଦୋଦରା ଏବଂ ତଣ୍ଡାରୋଡ଼ ମଧ୍ୟରେ ନୂଆ ରେଳ ସେବାର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ଜୋବାଟ ତଣ୍ଡାରୋଡ଼ ନୂଆ ରେଳ ଲାଇନ୍ର ମଧ୍ୟ ଆଜି ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହା ବ୍ୟତୀତ 9,700 କୋଟି ଟଙ୍କା ବ୍ୟୟ ଅଟକଳରେ 3ଟି ନୂଆ ରେଳ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ 1,780 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା 3ଟି ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଗସ୍ତ ଅବସରରେ ଶ୍ରୀ ମୋଦି 2,600 କୋଟିରୁ ଅଧିକ ଟଙ୍କାର ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ନବସାରିଠାରେ ପ୍ରଧାନମନ୍ତ୍ରୀ କୃତ୍ରିମ ବୁଦ୍ଧିମତା ତଥା ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ପ୍ରସ୍ତୁତ ଦଳୀୟ କାର୍ଯ୍ୟାଳୟକୁ ଉଦ୍ଘାଟନ କରିବେ। ପରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ଗସ୍ତ କରି ମୁମ୍ବାଇଠାରେ ଗ୍ଲୋବାଲ୍ ଫିନ୍ଟେକ୍ ସମ୍ମିଳନୀ 2026ର ଶୁଭାରମ୍ଭ କରିବେ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଦାବିକୁ ଲକ୍ସମବର୍ଗ ସମର୍ଥନ ଜଣାଇଛି। ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଜାଭିୟର ବେଟେଲ ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତିରେ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏକ ସମ୍ବାଦ ସରବରାହ ସଂସ୍ଥା ସହ ସାକ୍ଷାତକାରରେ ଶ୍ରୀ ବେଟେଲ କହିଛନ୍ତି, ଆନ୍ତର୍ଜାତିକ ସ୍ତରରେ ଭାରତର ବୃଦ୍ଧି ପାଉଥିବା ଗୁରୁତ୍ୱ ଦୃଷ୍ଟିରୁ ସୁରକ୍ଷା ପରିଷଦରେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ। ଭାରତ ବ୍ରାଜିଲ ଉପରେ ଆଲୋକପାତ କରି ସେ କହିଛନ୍ତି, ଏହି ଦୁଇ ଦେଶକୁ ଅନ୍ତର୍ଭୁକ୍ତ କରିବା ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦକୁ ଅଧିକ ବ୍ୟାପକ କରିବାକୁ ପଡ଼ିବ। ସାମ୍ପ୍ରତିକ ପ୍ରଚଳିତ ଭିଟୋ ପ୍ରୟୋଗ ବ୍ୟବସ୍ଥାକୁ ଶ୍ରୀ ବେଟେଲ ସମାଲୋଚନା କରିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧର ଏହା ଏକ ଅବଶେଷ ବୋଲି ସେ ବର୍ଣ୍ଣନା କରିଛନ୍ତି। କୌଣସି ଦେଶକୁ ଆନ୍ତର୍ଜାତିକ ସମ୍ପ୍ରଦାୟ ଦ୍ୱାରା ସମର୍ଥନ ପ୍ରଦାନ ସଂକ୍ରାନ୍ତ ନିଷ୍ପତ୍ତିକୁ ଅବରୋଧ କରିବାର ଅଧିକାର ଅନ୍ୟ ରାଷ୍ଟ୍ରର ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ସୁରକ୍ଷା ପରିଷଦରେ 2/3 ବହୁମତ ଆଧାରରେ ଏହି ଭିଟୋ ପ୍ରୟୋଗ ବ୍ୟବସ୍ଥାକୁ ଅଗ୍ରାହ୍ୟ କରାଯିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ବେଟେଲ ଭାରତକୁ 3-ଦିନିଆ ସରକାରୀ ଗସ୍ତରେ ଆସିଛନ୍ତି। ଆସାମର ନାଗାଓଁ ଲୋକସଭା ଆସନ ସହିତ କେତେକ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ସେଥିମଧ୍ୟରେ ତାମିଲନାଡୁ ଓ ପଶ୍ଚିମବଙ୍ଗର 2 ଲେଖାଏଁ ଏବଂ ପୁଡୁଚେରୀର 1 ବିଧାନସଭା ଆସନ ଅନ୍ତର୍ଭୁକ୍ତ। କମିଶନ ଦେଇଥିବା ସୂଚନା ଅନୁଯାୟୀ ତାମିଲନାଡୁର ମଦୁରାନ୍ତକମ୍ ଏବଂ ଧାରାପୁରମ୍ ଆସନ, ପଶ୍ଚିମବଙ୍ଗର ରେଜିନଗର ଓ ନନ୍ଦୀଗ୍ରାମ ଏବଂ ପୁଡୁଚେରୀର ଥାଟଞ୍ଚୱାଡି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତାକାଲି ଏଥିପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଉପନିର୍ବାଚନ ପାଇଁ ଆସନ୍ତା 16 ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବାର ସମୟସୀମା ରହିବ। ଅକ୍ଟୋବର 6 ଭୋଟ୍ ଗ୍ରହଣ କରାଯାଇ 9 ଗଣତି ସହ ଫଳାଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପରବର୍ତ୍ତୀ ପିଢ଼ି 6G ନେଟୱର୍କ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାର ବୈଷୟିକ ସ୍ତରରେ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ସମେତ ଅନ୍ୟ 24 ଦେଶ ସହ ବହୁପକ୍ଷୀୟ ମଞ୍ଚରେ ଭାରତ ଏଥିପାଇଁ ସାମିଲ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ଆମେରିକା ବାଣିଜ୍ୟ ବିଭାଗ କହିଛି, ପରବର୍ତ୍ତୀ ପିଢ଼ିର ନେଟୱର୍କଗୁଡ଼ିକ ସହଭାଗୀ ସୁରକ୍ଷା ସ୍ୱାର୍ଥକୁ ପ୍ରତିଫଳନ କରିବା ସହ ଯୋଗାଯୋଗ ତଥା ନବସୃଜନ କ୍ଷେତ୍ରକୁ ଅଧିକ ସଶକ୍ତ କରିବ। ଯୁକ୍ତରାଷ୍ଟ୍ରର ମିଆମିଠାରେ G20 ନବସୃଜନ ମନ୍ତ୍ରୀସ୍ତରୀୟ ବୈଠକ ଅବସରରେ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ଏବଂ ଆମେରିକାର ବାଣିଜ୍ୟ ମନ୍ତ୍ରୀ ହାୱାର୍ଡ ଲୁଟନିଙ୍କ ମଧ୍ୟରେ ଆଲୋଚନା ପରେ ଏହି ଘୋଷଣା କରାଯାଇଛି। 6G ପ୍ରଯୁକ୍ତି କ୍ଷେତ୍ରର ଭବିଷ୍ୟତ ଏବଂ ପରବର୍ତ୍ତୀ ପିଢ଼ି ଦୂରସଞ୍ଚାର ନେଟୱର୍କ ବିକାଶରେ ଆନ୍ତର୍ଜାତିକ ସହଯୋଗ ଉପରେ ଉଭୟ ନେତା ମତ ବିନିମୟ କରିଛନ୍ତି। ଆଗାମୀ ବ୍ରିକ୍ ସମ୍ମିଳନୀ ପାଇଁ ଭାରତ ଏକ କୂଟନୈତିକ କେନ୍ଦ୍ର ଭାବେ ଭୂମିକା ନିର୍ବାହ କରିବ ବୋଲି ଇରାନ କହିଛି। ସମ୍ମିଳନୀରେ ଯୋଗଦେବା ପାଇଁ ଇରାନର ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍ଙ୍କ ନୂଆଦିଲ୍ଲୀ ଗସ୍ତ ପୂର୍ବରୁ ସେଠାକାର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଇସ୍ମାଇଲ୍ ବାଘାଇ ଏହା କହିଛନ୍ତି। ସେ କହିଛନ୍ତି, ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ରଣନୈତିକ ସହଯୋଗକୁ ଅଧିକ ସୁଦୃଢ଼ କରିବାରେ ବ୍ରିକ୍ ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ନୂଆଦିଲ୍ଲୀ ସହିତ ଦୀର୍ଘକାଳୀନ ସମ୍ପର୍କକୁ ତେହେରାନ ଗୁରୁତ୍ୱ ପ୍ରଦାନ କରୁଛି। ନୂଆଦିଲ୍ଲୀଠାରେ ଆସନ୍ତା 12-13 ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀ ବହୁପକ୍ଷୀୟ କୂଟନୈତିକ ମତ ବିନିମୟକୁ ଏକ ଦୃଢ଼ ମଞ୍ଚ ପ୍ରଦାନ କରିବ ବୋଲି ଶ୍ରୀ ବାଘାଇ ଆଶା ପ୍ରକାଶ କରିଛନ୍ତି। ସାଂଘାଇ ସହଯୋଗ ସଂଗଠନ ଏସ୍ସିଓ ଏବଂ ବ୍ରିକ୍ ସମେତ ବହୁପକ୍ଷୀୟ ଅନ୍ତର୍ଜାତୀୟ ସମ୍ମିଳନୀରେ ଭାରତର ପ୍ରଭାବଶାଳୀ ଭୂମିକା ଉପରେ ଶ୍ରୀ ବାଘାଇ ଗୁରୁତ୍ୱ

0: ଦେଇଛନ୍ତି। ବିଭିନ୍ନ କ୍ଷେତ୍ରରେ ନୂଆଦିଲ୍ଲୀ ସହିତ ସମ୍ପର୍କକୁ ଉତ୍ତମ ବୋଲି ସେ ବର୍ଣ୍ଣନା କରିଛନ୍ତି। ଯୋଗାଯୋଗ ଏବଂ ପରିଚାଳନା ଭିତ୍ତିଭୂମିକୁ ସମ୍ପର୍କର ପ୍ରାଥମିକ କ୍ଷେତ୍ର ଭାବେ ଚିହ୍ନଟ କରାଯାଇଛି ବୋଲି ଶ୍ରୀ ବାଘାଇ ସୂଚନା ଦେଇଛନ୍ତି। ଦକ୍ଷିଣ ଲେବାନନର ଏକ ଅଞ୍ଚଳରେ ଇସ୍ରାଏଲ ବିମାନ ଆକ୍ରମଣ ଯୋଗୁଁ 12 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ 2 ଜଣ ଶିଶୁ ଏବଂ 4 ଜଣ ମହିଳା ଅନ୍ତର୍ଭୁକ୍ତ। କଫାର ରୋମାନେଠାରେ ଏକ ଆବାସିକ କୋଠା ଏହି ଆକ୍ରମଣରେ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି। ଇସ୍ରାଏଲର ଅଧିକୃତ ଅଞ୍ଚଳରେ ସୈନ୍ୟବାହିନୀ ଉପରେ ଡ୍ରୋନ୍ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଇସ୍ରାଏଲ ସେନା କହିଛି। ଇରାନ ସମର୍ଥିତ ସଶସ୍ତ୍ର ଗୋଷ୍ଠୀ ହିଜବୁଲ୍ଲାର ଭିତ୍ତିଭୂମି ଅଞ୍ଚଳ ତଥା ଅସ୍ତ୍ର ପରିବହନ ଯୋଗାଯୋଗ ଆଧାରିତ କ୍ଷେତ୍ରଗୁଡ଼ିକ ଉପରେ ଲକ୍ଷ୍ୟ କରି ଆକ୍ରମଣ କରାଯାଉଥିବା ଇସ୍ରାଏଲ ସେନା କହିଛି। ଅନ୍ୟପକ୍ଷରେ ଲେବାନନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଇସ୍ରାଏଲ ଆକ୍ରମଣରେ ଗତ 3 ଦିନ ମଧ୍ୟରେ ଅତି କମ୍ରେ 27 ଜଣଙ୍କର ମୃତ୍ୟୁ ହୋଇଛି। ଏଭଳି ଆକ୍ରମଣ ବନ୍ଦ କରିବା ପାଇଁ ଇସ୍ରାଏଲ ଉପରେ ଚାପ ପ୍ରୟୋଗ କରିବାକୁ ଲେବାନନ ରାଷ୍ଟ୍ରପତି ଜୋସେଫ ଆଉନ ଆନ୍ତର୍ଜାତିକ ସମୁଦାୟକୁ ଆହ୍ୱାନ ଦେଇଛନ୍ତି। ଜାପାନର ଆଇଚି ନାଗୋଆଠାରେ ଆସନ୍ତା 19 ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ଏସିଆନ୍ ଗେମ୍ସ 2026 ପ୍ରତିଯୋଗିତା ଅନୁଷ୍ଠିତ ହେବ। ତେବେ କ୍ରୀଡ଼ା କାର୍ଯ୍ୟକ୍ରମ 10 ତାରିଖରୁ ଆରମ୍ଭ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। 19 ତାରିଖ ଦିନ ଆନୁଷ୍ଠାନିକ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେବ। 17 ତାରିଖରେ ଟେକ୍ବଲ୍ ପ୍ରତିଯୋଗିତା ସହ ଭାରତ ଏହାର ଅଭିଯାନ ଆରମ୍ଭ କରିବ। 18 ତାରିଖରେ ମହିଳା କ୍ରିକେଟ୍ରେ ଭାରତ ଓ ଜାପାନ ମଧ୍ୟରେ ମୁକାବିଲା ହେବ। ବିଭିନ୍ନ ବର୍ଗରେ ଭାରତୀୟ କ୍ରୀଡ଼ାବିତ୍ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବାର ଆଶା କରାଯାଉଛି। ଦୁଇଥର ଅଲମ୍ପିକ୍ ପଦକ ବିଜେତା ବ୍ୟାଡ୍ମିଣ୍ଟନ ଖେଳାଳି ପିଭି ସିନ୍ଧୁ 20 ତାରିଖରୁ ଅଭିଯାନ ଆରମ୍ଭ କରିବେ। ଭାରୋତ୍ତୋଳନ ପ୍ରତିଯୋଗିତାରେ ଅଲମ୍ପିକ୍ସ ପଦକ ବିଜେତା ମୀରାବାଇ ଚାନୁ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି। ସୁଟିଂ ପ୍ରତିଯୋଗିତାରେ 2 ଥର ଅଲମ୍ପିକ୍ ପଦକ ବିଜେତା ମନୁ ଭାକର ଏବଂ କୁସ୍ତି ପ୍ରତିଯୋଗିତାରେ ଅମନ ସେହରାବତ ଭାରତୀୟ ଦଳର ପ୍ରତିନିଧିତ୍ୱ କରୁଛନ୍ତି। ଅହମ୍ମଦାବାଦଠାରେ ଚାଲିଥିବା ବିଶ୍ୱ ପାରା ତୀରଚାଳନା ପ୍ରତିଯୋଗିତାରେ 4ଟି ବର୍ଗର ଫାଇନାଲ୍ ପର୍ଯ୍ୟାୟରେ ଭାରତୀୟ ଖେଳାଳି ଆଜି କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବେ। ପାରା ରିକର୍ଭ ମହିଳା ଦଳଗତ ଫାଇନାଲ୍ରେ ଭାରତର ଭାବନା ଏବଂ ପୂଜା ଚୀନ୍ ପ୍ରତିପକ୍ଷଙ୍କ ସହ ମୁକାବିଲା କରିବେ। ଏହି ବର୍ଗର ପୁରୁଷ ଦଳଗତ ଫାଇନାଲ୍ରେ ହରବିନ୍ଦର ସିଂ ଏବଂ ବିଜୟ ସୁଣ୍ଡି ସ୍ଲୋଭାକିଆର ପ୍ରତିପକ୍ଷଙ୍କ ବିରୁଦ୍ଧରେ ଖେଳିବେ। ପାରା କମ୍ପାଉଣ୍ଡ ପୁରୁଷ ଦଳଗତ ଫାଇନାଲ୍ରେ ଶ୍ୟାମ ସୁନ୍ଦର ସ୍ୱାମୀ ଏବଂ ଟୋମାନ କୁମାର ଇରାକ ଖେଳାଳିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହେବେ। ମିଳିତ W1 ଫାଇନାଲ୍ରେ ସ୍ୱାତି ଚୌଧୁରୀ ଏବଂ ଆଦିଲ ମହମ୍ମଦ ନାଜିର ଅନ୍ସାରୀ ଚେକ୍ ଗଣରାଜ୍ୟର ପ୍ରତିପକ୍ଷଙ୍କ ବିରୁଦ୍ଧରେ ମ୍ୟାଚ୍ ଖେଳିବାର କାର୍ଯ୍ୟସୂଚୀ ରହିଛି। ଘରୋଇ କ୍ଷେତ୍ରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବାରୁ ଭାରତୀୟ କ୍ରୀଡ଼ାବିତ୍ ଏହାର ସୁଯୋଗ ନେବାର ଆଶା କରାଯାଉଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଗୁଜରାଟ ଓ ମହାରାଷ୍ଟ୍ରକୁ ଆଜି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଭଦୋଦରାଠାରେ 35,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ଦାବିକୁ ସମର୍ଥନ କରିଛି ଲକ୍ସମବର୍ଗ। ପରବର୍ତ୍ତୀ ପିଢ଼ି 6G ନେଟୱାର୍କ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ବହୁପକ୍ଷ ମଞ୍ଚରେ ସାମିଲ ହୋଇଛି ଭାରତ। ଦକ୍ଷିଣ ଲେବାନନରେ ଇସ୍ରାଏଲ ବିମାନ ଆକ୍ରମଣ ଯୋଗୁଁ 12 ଜଣଙ୍କର ମୃତ୍ୟୁ ଏବଂ ଆସନ୍ତା 19 ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ଜାପାନର ଆଇଚି ନାଗୋଆଠାରେ ହେବ ଏସିଆନ୍ ଗେମ୍ସ 2026 ପ୍ରତିଯୋଗିତା। ସମ୍ବାଦ ଶେଷ ହେଲା।
1: ଏତେବେଳ ଯାଏଁ କାର୍ଯ୍ୟକ୍ରମରେ ଲେଖରେ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ଆଲୋଚନା, କଳାହାଣ୍ଡିର ଦେବଗୁନିଆ ସଂସ୍କୃତି ଓ ଜୀବନଶୈଳୀ। ଆଲୋଚନା କରିଛନ୍ତି ଉମାଶଙ୍କର କର।
2: ବ୍ରହ୍ମବୀଣାର ତାଳେ ତାଳେ ସୁଲଳିତ କଣ୍ଠରେ ମହାଲକ୍ଷ୍ମୀଙ୍କ ଜଣାଣ ଗାଈ ଗୈରିକ ବସ୍ତ୍ର ଉପବୀତ ଓ ଦେହରେ ଚିତା ଧାରଣ କରିଥିବା ବ୍ୟକ୍ତି ଗ୍ରାମଦାଣ୍ଡରେ ପରିକ୍ରମା କରୁଥିବା ଓ ମାର୍ଗଶୀର ଗୁରୁବାର ଦିନ ଗାଁର କାହା ଘର ସମ୍ମୁଖରେ ପୂଜାକୋଠି ବା ମଣ୍ଡପରେ ପଲ୍ଲୀରମଣୀଙ୍କ ଗହଣରେ ଲକ୍ଷ୍ମୀପୁରାଣ ଗାନ କରୁଥିବା ଦୃଶ୍ୟ ଅଦ୍ୟାବଧି କଳାହାଣ୍ଡି ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଗ୍ରାମାଞ୍ଚଳରେ ଦେଖିବାକୁ ମିଳେ। ଏହି ବ୍ରହ୍ମବୀଣା ବାଦକ ହେଉଛନ୍ତି ଲକ୍ଷ୍ମୀଙ୍କ ଚାରଣ ଦେବଗୁନିଆ ସମ୍ପ୍ରଦାୟର। କଳାହାଣ୍ଡି ଜିଲ୍ଲାର ବାଞ୍ଜିବାହାଲ, ଡୁମେରମୁଣ୍ଡା, ବେହେରାଗୁଡ଼ା, ଦେପୁର, ଭାଲୁକଟା, କାଦୁପଡ଼ା, ତେତେଲଚୁଆ, ମହୁଲପଡ଼ା, ଢେକୁନକୁପା ପ୍ରଭୃତି ଗ୍ରାମରେ ଆମେ ଦେବଗୁନିଆ ପରିବାର ଦେଖିବାକୁ ପାଉ। ସେହିପରି ପଡ଼ୋଶୀ ବଲାଙ୍ଗୀର ଜିଲ୍ଲାର କୁମୁଡ଼ା, ଚିନ୍ଦାଗୁଡ଼ା, ଖୁଜେନପାଲି, ଧୁମାପାଲି, ଜଡ଼ାମୁଡ଼ା, ଚଙ୍ଗରିଆ, ଆଦିବାସୀ ପଡ଼ା, ନୂଆପଡ଼ା ଜିଲ୍ଲାର ଗୋଡ଼ତଲା, ପଲମା, ରାଣୀମୁଣ୍ଡା,

ସମ୍ବଲପୁର ଜିଲ୍ଲାର ମାନପୁର, କାଦୋବାହାଲ, ବରପଦର, ଦୁର୍ଗାପାଲି, ବନ୍ଧପାଲି, ବରଗଡ଼ ଜିଲ୍ଲାର ପାଇକମାଳ ଅଞ୍ଚଳରେ ମଧ୍ୟ ଦେବଗୁନିଆଙ୍କ ବସତି ରହିଛି। ପ୍ରତି ଗ୍ରାମରେ ଏମାନେ ଗୋଟିଏ ବା ଦୁଇଟି ପରିବାର ହିଁ ରହିଥାନ୍ତି। ସମଗ୍ର ପଶ୍ଚିମ ଓଡ଼ିଶାରେ ସେମାନଙ୍କ ଜନସଂଖ୍ୟା ନିର୍ଦ୍ଦିଷ୍ଟ ଭାବରେ କହି ନହେଲେ ବି ଏମାନେ ଏକ ସଂଖ୍ୟାଲଘୁ ଗୋଷ୍ଠୀ। ଉପଯୁକ୍ତ ଧାରଣ କରି ବ୍ରାହ୍ମଣ ଭଳି ପ୍ରତୀୟମାନ ହେଉଥିବା ଦେବଗୁନିଆମାନେ ବିଭିନ୍ନ ଜନଜାତି ଓ ଅବ୍ରାହ୍ମଣ ଜାତିଙ୍କ ମଧ୍ୟରେ ଲକ୍ଷ୍ମୀ ପୂଜା ଅବକାଶରେ ବ୍ରାହ୍ମଣ ପୁରୋହିତ ତୁଲ୍ୟ ସମ୍ମାନିତ ହୋଇଥାନ୍ତି। ତେବେ ସେମାନେ କେଉଁ ଆଦିବାସୀ କି ଜନଜାତିରୁ ଉଦ୍ଭବ ତାହା ନୃତାତ୍ତ୍ୱିକ ଗବେଷଣା ବିନା କହିବା ସମ୍ଭବ ନୁହେଁ। କିନ୍ତୁ ଏହା ନିଶ୍ଚିତ ଯେ ଏମାନେ ଏକଦା ସାମାଜିକ ସମନ୍ୱୟର ପ୍ରତୀକ ଥିଲେ। ଏହି ସମ୍ପ୍ରଦାୟର ସୃଷ୍ଟି ନେଇ ବିଭିନ୍ନ ଲୋକକଥା ରହିଛି। ଏକ ବହୁ ପ୍ରଚଳିତ ଲୋକକଥା ଅନୁଯାୟୀ ଦେବଗୁନିଆମାନେ ଦେବଗୁରୁ ବୃହସ୍ପତିଙ୍କ ଅଙ୍ଗରୁ ଜାତ ହୋଇଥିବା ଦୃଷ୍ଟିରୁ ଦେବଗୁରୁ ଭାବେ ପରିଚିତ ହୋଇ ଦେବଗୁରୁ ସଂଜ୍ଞା ବହନ କରିଛନ୍ତି। ସୃଷ୍ଟିର ଆଦ୍ୟ କାଳରେ ଦେବାସୁରଙ୍କ ଦ୍ୱାରା ସମୁଦ୍ର ମନ୍ଥନରୁ ଲକ୍ଷ୍ମୀଙ୍କ ଉଦ୍ଭବ ପାଇଁ ଚେଷ୍ଟା ଚାଲିଲା। ଦେବାସୁର ତଥା ଏକାଦଶ ପ୍ରକାର ଭାଟଙ୍କ ପ୍ରାର୍ଥନା ସତ୍ତ୍ୱେ ଲକ୍ଷ୍ମୀଙ୍କ ଆବିର୍ଭାବ ହୋଇପାରିଲା ନାହିଁ। ପରିଶେଷରେ ଦେବତାଙ୍କ ଅନୁରୋଧରେ ଦେବଗୁରୁ ବୃହସ୍ପତି ନିଜ ଅଙ୍ଗରୁ ଏକ ଭାଟ ସୃଷ୍ଟି କଲେ। ତାଙ୍କ ଆଜ୍ଞାରେ ଏକ ବିଶେଷ ଧରଣର ବୀଣା ସଦୃଶ ବାଦ୍ୟଯନ୍ତ୍ର ବ୍ରହ୍ମବୀଣା ବାଦନ କରି ସେହି ନବଜାତ ଭାଟ ଲକ୍ଷ୍ମୀଙ୍କ ସ୍ତୁତି ଗାନ କଲେ। ଫଳରେ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଆବିର୍ଭୂତ ହୋଇଥିଲେ। ସେଦିନରୁ ଲକ୍ଷ୍ମୀଙ୍କ ପୂଜାରେ ଦାୟିତ୍ୱ ସେହି ଭାଟଙ୍କୁ ଅର୍ପଣ କରାଗଲା। ବୃହସ୍ପତିଙ୍କ ଅଙ୍ଗରୁ ଜାତ ହୋଇ ଦେବଙ୍କ ଗୁଣକୀର୍ତ୍ତନ କରୁଥିବାରୁ ସେ ଆଦ୍ୟ ଭାଟଙ୍କ ବଂଶଧରମାନେ ଦେବଗୁରୁ ବା ଦେବଗୁନିଆ ଭାବେ ପରିଚିତ ହେଲେ। ଏହା ହେଲା ଏହି ଲୋକକଥାର ସାର କଥା। ଅନ୍ୟପକ୍ଷରେ କିନ୍ତୁ ଦେବଗୁନିଆ ସମ୍ପ୍ରଦାୟ ଓ ପ୍ରଥାର ପ୍ରଚଳନ ନେଇ ଗବେଷକମାନେ ଭିନ୍ନ ମତ ପୋଷଣ କରନ୍ତି। ଅଷ୍ଟମ ଶତାବ୍ଦୀରେ ସୋମବଂଶ ରାଜା ତିବରଦେବଙ୍କ ଶାସନ କାଳରେ ସମାଜକୁ ସଂସ୍କାରିତ କରିବା ସହ ସମାଜର ତଳବର୍ଗରେ ଥିବା ଲୋକଙ୍କୁ ମୁଖ୍ୟ ସ୍ରୋତକୁ ଆଣିବାକୁ ଶ୍ରୀ ବା ଲକ୍ଷ୍ମୀ ପୂଜା ପରମ୍ପରା ବ୍ୟାପକ ଭାବେ ପ୍ରସାରିତ ହୋଇଥିଲା। ସାମାଜିକ ଓ ସାଂସ୍କୃତିକ ସମନ୍ୱୟତା ଆଣିବାକୁ ଏହା ଏକ ପ୍ରକାର ସାମାଜିକ ବିପ୍ଳବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ପରିପ୍ରେକ୍ଷୀରେ ଲକ୍ଷ୍ମୀ ପୂଜା ପରମ୍ପରାର ପ୍ରଚାର ପ୍ରସାର ସହିତ ସାମାଜିକ ସଂସ୍କାର ପାଇଁ ଲକ୍ଷ୍ମୀଙ୍କ ଚାରଣ ଭାବେ ଦେବଗୁନିଆ ସମ୍ପ୍ରଦାୟକୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ଗବେଷକମାନେ ମତବ୍ୟକ୍ତ କରନ୍ତି। ସାମ୍ପ୍ରତିକ କାଳରେ ମଧ୍ୟ ଆମେ ଦେଖିବାକୁ ପାଉଛେ ବ୍ରହ୍ମବୀଣା ବାଦନ କରି ଲକ୍ଷ୍ମୀଙ୍କ ମହିମା ଗାନ କରି ଦେବଗୁନିଆମାନେ ଗ୍ରାମ ପରିକ୍ରମା କରିଥାନ୍ତି। ଗ୍ରାମର ଗୃହିଣୀମାନେ ବିଭିନ୍ନ ଅସିଦ୍ଧ ଖାଦ୍ୟ ସାମଗ୍ରୀର ସଞ୍ଚା ସେମାନଙ୍କୁ ଅର୍ପଣ କରିଥାନ୍ତି, ଯେମିତି ଚକୁଳିଆ ପଣ୍ଡାଙ୍କ କ୍ଷେତ୍ରରେ ହୋଇଥାଏ। କିନ୍ତୁ ଅତୀତରେ ଦେବଗୁନିଆମାନେ ସେହି ସଞ୍ଚାର ପ୍ରତିବଦଳରେ ଗୃହିଣୀମାନଙ୍କୁ ଧାନରେ ସ୍ୱହସ୍ତ ପ୍ରସ୍ତୁତ ଲକ୍ଷ୍ମୀ ମୂର୍ତ୍ତି, ଖଟୁଳି, ମାଣ ବା ହାତୀ ଭଳି ସାମଗ୍ରୀ ଉପହାର ସ୍ୱରୂପ ଦେଉଥିଲେ। କାରଣ ଭିକ୍ଷା ଗ୍ରହଣ ସେମାନଙ୍କ ପରମ୍ପରାରେ ନାହିଁ। ଆଜିକାଲି ଯତ୍ ସାମାନ୍ୟ ପାରିଶ୍ରମିକ ଦେଇ ସେମାନଙ୍କଠାରୁ ଗୃହିଣୀମାନେ ଏସବୁକୁ ଲକ୍ଷ୍ମୀ ପୂଜା ପାଇଁ ଗ୍ରହଣ କରୁଛନ୍ତି। ବ୍ରହ୍ମବୀଣା ବାଦନ କରି ମହାଲକ୍ଷ୍ମୀଙ୍କ ମହିମା ପ୍ରଚାର ଓ ଧାନରେ ବିଭିନ୍ନ କଳାକୃତି ପ୍ରସ୍ତୁତି ଦେବଗୁନିଆଙ୍କ ସଂସ୍କୃତି ସହିତ ଜୀବନ ଜୀବିକାର ମୁଖ୍ୟ ଆଧାର। ଲକ୍ଷ୍ମୀଙ୍କ ସାମଗ୍ରିକ ଚରିତ୍ରକୁ ନେଇ ଏମାନେ ସାତ ଖେନ୍ଦା ବା ସାତ ଭାଗରେ ବିଭକ୍ତ କରି ଗାନ କରିଥାନ୍ତି। ପ୍ରଥମ ତିନୋଟି ଖେନ୍ଦା ଆଦିଜନ୍ମ ନାମରେ ପରିଚିତ। ଏଥିରେ ସୃଷ୍ଟି ପ୍ରକ୍ରିୟା, ସମୁଦ୍ର ମନ୍ଥନରୁ ଲକ୍ଷ୍ମୀଙ୍କ ଜାତ ଓ ବିଭିନ୍ନ ଶସ୍ୟାଦିର ଜନ୍ମ ବୃତ୍ତାନ୍ତ ରହିଛି। ଶେଷ ଚାରି ଖେନ୍ଦାରେ ଲକ୍ଷ୍ମୀ ନାରାୟଣ ବିବାହ, ନଗର ବୁଲା, ଉଡ଼ି ପୁରା ଓ ଅଏଲା ବୁଲା ଆଦି ପ୍ରକରଣ ରହିଛି, ଯାହାକି ଲକ୍ଷ୍ମୀ ପୁରାଣ ଭାବେ ପରିଚିତ। ଆଦିଜନ୍ମ ଖେନ୍ଦାର କଥାବସ୍ତୁ ବିଭିନ୍ନ ପୁରାଣ, ଲୋକ ସଂସ୍କୃତି ଓ ପରମ୍ପରା ଦ୍ୱାରା ପ୍ରଭାବିତ। ଲକ୍ଷ୍ମୀ ପୁରାଣ ଅଂଶ ବଳରାମ ଦାସଙ୍କ ବିରଚିତ ଲକ୍ଷ୍ମୀ ପୁରାଣର କଥାବସ୍ତୁ ସହ ସମାନତା ରହିଛି। କିନ୍ତୁ ଏହି ସାତଖଣ୍ଡ ଗାଥାରେ ଲୋକ ସଂସ୍କୃତି, ପରମ୍ପରା, ସଂସ୍କାର ଓ ଓଡ଼ିଆ ସହିତ ଆଞ୍ଚଳିକ ଭାଷାର ପୁଟ ରହିଛି। ବ୍ରହ୍ମବୀଣା ସହ ସ୍ୱତନ୍ତ୍ର ଗାୟନ ଶୈଳୀ ଏହାକୁ ଆକର୍ଷକ କରିଥାଏ। ଲକ୍ଷ୍ମୀ ପୁରାଣ ପାଠ କାଳରେ ଆଞ୍ଚଳିକ ଓ ଓଡ଼ିଆ ଭାଷାର ମିଶ୍ରଣରେ ସର୍ବପ୍ରଥମେ ଲକ୍ଷ୍ମୀଙ୍କୁ ସମ୍ବୋଧନ କରି ଏମାନେ ଗାଆନ୍ତି। ଶୁଣୁଥିବୁ ମହାଲକ୍ଷ୍ମୀ ଗୋ ତୁଷା।

0: ସ୍ତରରେ ଧାନରେ ପ୍ରସ୍ତୁତ ଏମାନଙ୍କ କଳାକୃତିର ମାନ୍ୟତା ରହିଛି, କିନ୍ତୁ ଏହି ହସ୍ତଶିଳ୍ପକୁ ଯେପରି ପ୍ରୋତ୍ସାହନ ମିଳିବା କଥା ତାହା ମିଳୁନାହିଁ। ଫଳରେ ଏହି କୌଳିକ ହସ୍ତଶିଳ୍ପ ସହିତ ଦେବଗୁନିଆଙ୍କ ସାଂସ୍କୃତିକ ପରମ୍ପରା ପ୍ରତି ମଧ୍ୟ ବିପଦ ଦେଖାଦେଇଛି। ଦେବଗୁନିଆଙ୍କ ସଂସ୍କୃତି ଓ କଳା ଲୋପ ପାଇବା ପୂର୍ବରୁ ସେସବୁର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ବିଶେଷ ପଦକ୍ଷେପ ନେବା ପ୍ରୟୋଜନ।
1: କଳାହାଣ୍ଡିର ଦେବଗୁନିଆ ସଂସ୍କୃତି ଓ ଜୀବନଶୈଳୀ ଏହି ଶୀର୍ଷକ ଓଡ଼ିଆ ରଚନା ଶୁଣୁଥିଲେ। ଆଲୋଚନା କରିଥିଲେ ଉମାଶଙ୍କର କର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ସଙ୍ଗୀତ ଲହରୀରେ କେତୋଟି ଆଧୁନିକ ଗୀତ। ଶିଳ୍ପୀ କୁମାର ସାନୁ ଗୀତଗୁଡ଼ିକ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ ଓ ବାପ ଗୋସ୍ୱାମୀ। ସଙ୍ଗୀତ ନିର୍ଦ୍ଦେଶନା ବୁଲୁ ମିଶ୍ର।

ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଅଲିକ ବିଶ୍ୱାଳଙ୍କ ରଚନାରେ ଗାଇଛନ୍ତି ନମିତା ଅଗ୍ରୱାଲ।

ଶୁଣୁଥିଲେ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ। କଣ୍ଠଶିଳ୍ପୀମାନେ ଥିଲେ ସୋନୁ ନିଗମ ଏବଂ ନମିତା ଅଗ୍ରୱାଲ। ଗୀତଗୁଡ଼ିକ ରଚନା କରିଥିଲେ ବସନ୍ତରାଜ ସାମଲ ଓ ଅଲିତ ବିଶ୍ୱାଳ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଛନ୍ତି ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ।

ଇନ୍ଦ୍ରଜିତ ବଟଗଛ ତଳେ ହୋମ କରି ରଥଗୋଟିଏ ଜନ୍ମ କରାଇଲା। ସେ ରମ୍ୟ ରଥ ଦେବଦଳନ ନାମରେ ଖ୍ୟାତ ହେଲା। ତାହାର ଦିଗଦହନ ନାମରେ ବୈଜୟନ୍ତୀ ବା ପତାକା ଦେଖି ଶତ୍ରୁମାନେ ମୂର୍ଚ୍ଛାଯିବେ। ଦେଖିବାକୁ ସୁନ୍ଦର ଓ ବାଣ ବା ସରରେ ଭରପୁର ବିଜୟ ନାମକ ତୁଣୀରକୁ ଡାହାଣ କାନ୍ଧରେ ବାନ୍ଧିଲା। ବାମ ହାତରେ ଧନୁ ଧରି ବାହାରିଲା। ଅସଂଖ୍ୟ ସୈନ୍ୟ ଧରି ଲକ୍ଷେ ଜମ ଏକତ୍ରିତ ହେଲା ଭଳି ଜଣାପଡ଼ି ଇନ୍ଦ୍ରଜିତ ସଂଗ୍ରାମରେ ପ୍ରବେଶ ହେଲା। ଉଭୟ ସୈନ୍ୟ ବାଦ ଆରମ୍ଭ କଲାବେଳେ ଏକପକ୍ଷ ପ୍ରାବୃଟ ବା ବର୍ଷାକାଳ ଭଳି ଦିଶିଲେ, ଅପରପକ୍ଷ ଶରତକାଳ ପରି ହେଲେ। ଇନ୍ଦ୍ରଜିତର ବିପୁଳ ସୈନ୍ୟ ମେଘନାଦ ବା ଘୋର ଗର୍ଜନକାରୀ ଘନା ଘନ ବା ବର୍ଷନ୍ତୀ ମେଘ ଭଳି ଶୋଭା ପାଇଲା ବେଳେ ନିଶାଚର ବା ରାକ୍ଷସମାନେ ବର୍ଷାକାଳ ନିଶାଚର ଶିଆଳ ପେଚା ଓ ସାପ ଭଳି ନିର୍ଭୟରେ ବିଚରଣ କଲେ। ବାନର ସୈନ୍ୟ ଶରତକାଳ ହେଲେ, ଏ କାଳରେ ଶୁଭ୍ରଚନ୍ଦ୍ର ଭଳି ହେଲେ ରାମଚନ୍ଦ୍ର। ବାନରଙ୍କ ଅନ୍ୟ ନାମ ହରି ହେଇଥିବାରୁ ହରି ସେମାନେ ହରି ଅର୍ଥରେ ସ୍ୱାପକ୍ଷୀ ବିନୋଦିତ ବା ଆନନ୍ଦିତ ହେଲା ଭଳି ଦେଖାଗଲେ। କେଶରୀ ନାମକ ବାନର କେଶରୀ ବା ସିଂହ ହୋଇକରି ବା ହାତୀମାନଙ୍କୁ ବଧ କଲା। ଗବୟ ବାନର ଅଶ୍ୱମାନଙ୍କୁ ମାରିଲା। ହନୁମାନ ରଥୀମାନଙ୍କୁ ଧରି ଚୁରି ପକାଇଲେ। ଅଙ୍ଗଦ ଅଙ୍ଗ ଚିରି ସିପାହୀମାନଙ୍କ ପ୍ରାଣ ନେଲେ। ସୌରୀ ନାମ ବାନର ସୌରୀ ବା ଶନି ଭଳି ଯାହାକୁ ଚାହିଁଲା ସେ ଉତିରି ପାରିଲା ନାହିଁ ବା ରକ୍ଷା ପାଇଲା ନାହିଁ। ସୁଗ୍ରୀବ ଗ୍ରୀବ ବା ବେକମୁଡ଼ି ମାରିଲା ଅସୁରମାନଙ୍କୁ। ଡାଳିମ୍ବ ଜାମ୍ବବ କାଞ୍ଚନ ପନସ ଚନ୍ଦନ କେତେ ଯେ

ବଧ କଲେ ତାର ତୁଳନା ନାହିଁ। ଏହି ବୀରମାନେ ତାଙ୍କ ନାମ ଥିବା ବୃକ୍ଷରେ ଅସୁର ମାରି ସେମାନଙ୍କ ନାଡ଼ି ବାହାର କଲେ। ମହେନ୍ଦ୍ର ଓ ଦିବିଦ ରଣଭୂମି ରକ୍ତରେ କାଦୁଅ କରିଦେଲେ। ଲକ୍ଷ୍ମଣ ବଳିମୁଖ ଦଧିମୁଖ ଓ କାଳିମୁଖ ଆଦି ବାନରଙ୍କୁ ନେଇ ଯୁଦ୍ଧ ଆରମ୍ଭ କଲେ। ପନଶୀଳ ବସନ୍ତ ପବନ ପ୍ରଭୃତି ବାନର ଶତ୍ରୁପକ୍ଷର ଧ୍ୱଂସ ଘଟାଇଲେ। ନଳ ଓ ନୀଳ ବହିତ୍ର ନାମକ ରାକ୍ଷସକୁ ନିଜ ନାମ ପୂର୍ବରୁ ଅଯୋଗ କରି ଅନଳ ବା ନିଆଁ ଓ ଅନୀଳ ବା ପବନ ଭଳି ଉଡ଼େଇଦେଲେ। ସୁସେଣ ଗନ୍ଧମାର୍ଦ୍ଦନ ପାରା ଭଳି ସେନାପତିମାନେ ବହୁ ରାକ୍ଷସ ମାରିଲେ। ଶବ ସବୁ ରକ୍ତ ସମୁଦ୍ରରେ ଅନ୍ୟ ଏକ ସେତୁ ଭଳି ଦିଶିଲେ।

ଓ ଡକ୍ଟର ଶାନ୍ତନୁ କୁମାର ରଥ। ବର୍ଣ୍ଣନା କରିଥିଲେ ଅନିତ୍ୟ ମହାନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମହମ୍ମଦ ସିକନ୍ଦର ଆଲାମ। କଣ୍ଠଶିଳ୍ପୀମାନେ ଥିଲେ ଶାନ୍ତିଲତା ଛୋଟରାୟ, ଚନ୍ଦ୍ରମଣି ଲେଙ୍କା, ଭୁବନେଶ୍ୱରୀ ମିଶ୍ର, ଅର୍ଜୁନ ଚରଣ ସାମଲ ଏବଂ ବିଜୟ କୁମାର ମିଶ୍ର।

ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କୟାମସ୍ୟ କୟାମତ କଥାଚିତ୍ରରୁ ଗାଇଛନ୍ତି ଅଲକା ୟାଗ୍ନିକ ଓ ଉଦିତ ନାରାୟଣ। ଗୀତ ରଚନା କରିଛନ୍ତି ମଜରୁହ ସୁଲତାନପୁରୀ। ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲିନ୍ଦ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ ୱାରିଶ କଥାଚିତ୍ରରୁ। ଗାଇଛନ୍ତି ଲତା ମଙ୍ଗେସ୍କର ଓ ସୁରେଶ ଫଡ଼େକର। ଗୀତ ରଚନା ବର୍ମା ମଲ୍ଲିକ। ସଙ୍ଗୀତ ନିର୍ଦ୍ଦେଶନା ଉତ୍ତମ ଜଗଦୀଶ।

କାର୍ଯ୍ୟକ୍ରମରେ ଶେଷରେ ଶୁଣନ୍ତୁ ଆଇ ମିଲନ୍ କି ରାତ କଥାଚିତ୍ରରୁ ଗାଇଛନ୍ତି ଅନୁରାଧା ପଡ଼ୱାଲ ଓ ମହମ୍ମଦ ଅଜିଜ୍, ଗୀତରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲିନ୍ଦ।

ପ୍ରଚାର କଲୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ପୂଜା ଚନ୍ଦନ କଥାଚିତ୍ରରୁ। ଗାଇଛନ୍ତି ଅନୁରାଧା ପଡ଼ୱାଲ ଓ ଅକ୍ଷୟ ମହାନ୍ତି। ଗୀତ ରଚନା ବିନୋଦ ନନ୍ଦ। ସଙ୍ଗୀତ ନିର୍ଦ୍ଦେଶନା ବାସୁଦେବ ରାଥୋର।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ସ୍ୱପ୍ନ ସାଗର କଥାଚିତ୍ରରୁ। ଗାଇଛନ୍ତି ଅନୁରାଧା ପଡ଼ୱାଲ ଓ ଅକ୍ଷୟ ମହାନ୍ତି। ଗୀତ ରଚନା କରିଛନ୍ତି ଦେବଦାସ ଛୋଟରାୟ। ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି।

ଫୁଲଚନ୍ଦନ କଥା ଚିତ୍ରରୁ ଏ ଗୀତଟି ଶୁଣୁଛନ୍ତି। ଗାଇଛନ୍ତି ଅନୁରାଧା ପଡ଼ୱାଲ ଓ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସଂଗ୍ରାମ। ସଙ୍ଗୀତ ନିର୍ଦ୍ଦେଶନା ସରୋଜ ପଟ୍ଟନାୟକ।

ଏଥର ଶୁଣନ୍ତୁ ପଲିଥିନ୍ କଥାଚିତ୍ରରୁ। ଗାଇଛନ୍ତି ପାଣି ଜୟରାମ, ଗୀତ ଓ ସଙ୍ଗୀତ ପ୍ରଫୁଲ୍ଲ କର।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ସପନ ବଣିକ କଥାଚିତ୍ରରୁ। ଗାଇଛନ୍ତି ଅନୁରାଧା ପଡ଼ୁଆ, ଗୀତ ରଚନା କରିଛନ୍ତି ଦେବଦାସ ଛୋଟରାୟ, ସଙ୍ଗୀତ ନିର୍ଦ୍ଦେଶନା ଭୁବନେଶ୍ୱର।

ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ସମୟ ପୂର୍ବାହ୍ନ 10:00 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ, ପରେ ପରେ ଶୁଣିବେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶୁଭ ସକାଳ ଶ୍ରୋତାବନ୍ଧୁ। ନଦୀର ଅସ୍ୱଚ୍ଛ ଜଳଧାରାରେ ମୁହଁ ଦେଖାଇଲାଣି ଶରତ, ସତୀଜଙ୍କ ସତଣ୍ଡିର ଧବଳ ରୂପରେ ହସିଲାଣି ଧରା, ଫିକା ପଡ଼ିଲାଣି କଦମ୍ବର ପୁଲକ। ଶ୍ରାବଣ କେବେଠାରୁ ବିଦାୟ ନେଲେ ମଧ୍ୟ ଜୀବି ଜୀବି କହି ଯାଉନି ମେଘ, ସତେ ଯେମିତି ମାଟି ସହିତ ମିଠା ବନ୍ଧନକୁ ସହଜରେ ଛାଡ଼ିବାକୁ ନାରାଜ। ସାରା ଜଗତକୁ ଆବୁରି ବସିଛି ସବୁଜ ସବୁଜି ମା, କେତେବେଳେ ବର୍ଷା ତ କେତେବେଳେ ଖରାର ଲୁଚକାଳି ଖେଳରେ ରହିଛି ଏକ ଦିବ୍ୟତାର ପରସ। ତେବେ ଏମିତି ଏକ ସକାଳରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ତଥା ଶୁଭକାମନା ଜଣାଇ ଆରମ୍ଭ କରୁଛି ଆଜିର ଖୋଲ ଝରକା କାର୍ଯ୍ୟକ୍ରମ। ଉପସ୍ଥାପନାରେ ମୁଁ ଅଳକା ନାୟକ, ନମସ୍କାର।

ଶ୍ରୋତାବନ୍ଧୁ, ଆଜି ହେଉଛି ସେପ୍ଟେମ୍ବର ମାସର 8 ତାରିଖ। ଆଜିର ଦିନକୁ ପାଳନ କରାଯାଇଥାଏ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ରୂପରେ। ଆମେ ସମସ୍ତେ ଜାଣୁ, ରାଷ୍ଟ୍ର ବା ସମାଜର ବିକାଶ ପାଇଁ ସାକ୍ଷରତା ଅପରିହାର୍ଯ୍ୟ। ସାକ୍ଷରତା ବିନା ଜଣେ ନାଗରିକ ହିସାବରେ ବିକାଶ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଅସମ୍ଭବ। ପଢ଼ିବା ଓ ଲେଖିବା ପାଇଁ ଅସମର୍ଥ ହେଲେ ଶିକ୍ଷା ବାଧାପ୍ରାପ୍ତ ହୋଇଥାଏ ଓ ଆମ ବ୍ୟକ୍ତିତ୍ୱର ବିକାଶ ମଧ୍ୟ କଷ୍ଟକର ପାଲଟିଥାଏ। ସାକ୍ଷରତା ବିନା ଗୋଟିଏ ସମାଜ ଅନୁନ୍ନତ ହୋଇ ରହେ ଏବଂ ଜନସହଯୋଗ ଓ ଭାଗିଦାରୀ ବିନା ଏହା ବିକାଶ ପଥରେ ଅଗ୍ରସର ହୋଇପାରେ ନାହିଁ। ତେଣୁ ସାକ୍ଷରତାର ପ୍ରୟୋଜନ ପ୍ରତି ଜନ ସଚେତନତା ସୃଷ୍ଟି କରିବା ଆନ୍ତର୍ଜାତିକ ସାକ୍ଷରତା ଦିବସର ପ୍ରମୁଖ ଉଦ୍ଦେଶ୍ୟ। ମିଳିତ ଜାତିସଂଘର ୟୁନେସ୍କୋ ସଂସ୍ଥା ଦ୍ୱାରା ପ୍ରଥମ କରି 1967 ସେପ୍ଟେମ୍ବର 8 ତାରିଖରେ ସାକ୍ଷରତା ଦିବସ ପାଳିତ ହୋଇଥିଲା। ସେବେଠାରୁ ପ୍ରତିବର୍ଷ ସେପ୍ଟେମ୍ବର 8 ତାରିଖରେ ଏହା ପାଳିତ ହୋଇଆସୁଅଛି। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିରକ୍ଷରତାର ମୁକାବିଲା କରିବା ଏବଂ ବ୍ୟକ୍ତି ଓ ସମୁଦାୟକୁ ସଶକ୍ତ କରିବା ପାଇଁ ସାକ୍ଷରତାକୁ ଏକ ଉପକରଣ ଭାବରେ ପ୍ରୋତ୍ସାହନ କରିବା। ବିଭିନ୍ନ ସୂତ୍ରରୁ ଜଣାଯାଏ ଯେ ଏବେ ବି ବିଶ୍ୱରେ 781 ମିଲିୟନ୍ ଲୋକ ସାକ୍ଷର ନୁହନ୍ତି, ଏମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା। ନ୍ୟାସନାଲ୍ ସର୍ଭେ ରିପୋର୍ଟ ଆଧାରରେ 2022 ସୁଦ୍ଧା ଭାରତର ସାକ୍ଷରତା ହାର ଥିଲା 77.7%। ଏବେ ବି ହାରାହାରି ପ୍ରତି 4 ଭାରତୀୟଙ୍କ ମଧ୍ୟରେ ଏବେ ଜଣେ ନିରକ୍ଷର ଅଛନ୍ତି। ବିଶ୍ୱ ସାକ୍ଷରତା ହାର ହିସାବକୁ ନେଲେ ଏହା ପ୍ରତି 8

ଜଣରେ ଜଣେ ନିରକ୍ଷର। ଭାରତରେ ମହିଳା ସାକ୍ଷରତା ପୁରୁଷ ସାକ୍ଷରତା ତୁଳନାରେ କମ୍। ଏହି ପ୍ରଭେଦ ବିକାଶ ପାଇଁ ଏକ ବଡ଼ ଆହ୍ୱାନ। ସାକ୍ଷରତା ବିନା ସଶକ୍ତିକରଣ ସମ୍ଭବ ନୁହେଁ। ୟୁନେସ୍କୋ ଏବଂ ଜାତୀୟ ସାକ୍ଷରତା ମିଶନ ଅନୁସାରେ ସାକ୍ଷରତାର ତିନୋଟି ପ୍ରମୁଖ ପରିମାପ ରହିଛି। ସେଗୁଡ଼ିକ ହେଲା ପଢ଼ିବା ଓ ଲେଖିବାର ସାମର୍ଥ୍ୟ, ଏକ ଭାଷା ବିଷୟରେ ଜ୍ଞାନ ଏବଂ ସମାଜରେ କାର୍ଯ୍ୟ, ସଞ୍ଚାର ଏବଂ ସହଭାଗିତା ନିମନ୍ତେ ଆବଶ୍ୟକୀୟ ଦକ୍ଷତା। ଜାତିସଂଘର ପୂର୍ବତନ ସେକ୍ରେଟାରୀ ଜେନେରାଲ କୋଫି ଆନନ୍ କହିଥିଲେ, ସାକ୍ଷରତା ହେଉଛି ଦୁର୍ଦ୍ଦଶାରୁ ଆଶାକୁ ଅଗ୍ରସର ହେବା ପାଇଁ ଏକ ସେତୁ। ଏହା ଆଧୁନିକ ସମାଜରେ ନିତ୍ୟ ଜୀବନର ଏକ ମାଧ୍ୟମ। ଏହା ମାନବୀୟ ପ୍ରଗତି ଆଡ଼କୁ ଏକ ରାସ୍ତା, ଯାହାଦ୍ୱାରା ପ୍ରତ୍ୟେକ ପୁରୁଷ, ମହିଳା ଏବଂ ଶିଶୁ ସେମାନଙ୍କର ଦକ୍ଷତା ପୂର୍ଣ୍ଣ ବିକାଶରେ ସଫଳ ହୋଇପାରିବେ। ବାସ୍ତବିକ ଶିକ୍ଷା ହେଉଛି ଗତିର ପ୍ରତୀକ, ପ୍ରଗତିର ପ୍ରତୀକ। ଜୀବନରେ ଶିକ୍ଷାର ଗୁରୁତ୍ୱକୁ କେହି ଅସ୍ୱୀକାର କରିପାରିବେ ନାହିଁ। ତେବେ ଶିକ୍ଷା କେବଳ ପୋଥିଗତ ବା ରୋଜଗାରର ମାଧ୍ୟମ ନହେଉ, ଶିକ୍ଷା ଜୀବନର ଆଲୋକବର୍ତ୍ତିକା ହେଉ। ସର୍ବୋପରି ଶିକ୍ଷା କେବଳ ରୋଜଗାରରେ ସୀମିତ ନ ରହି ସବୁ ଦିଗରୁ ଜୀବନ ଜିଇଁବାର ସୁନ୍ଦର ମାଧ୍ୟମଟିଏ ହେଉ। ଏବର୍ଷର ଆନ୍ତର୍ଜାତିକ ସାକ୍ଷରତା ଦିବସର ବାର୍ତ୍ତା ହେଉଛି ମାନବ, ପୃଥିବୀ ଓ ସମୃଦ୍ଧି ପାଇଁ ସାକ୍ଷରତା।

ଶ୍ରୋତାବନ୍ଧୁ, ଆଜି ଆମେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କଲାବେଳେ ମନକୁ ଗୋଟିଏ କଥା ଆସୁଛି, ଆଜି ବି ଆମ ଦେଶ ଭାରତରେ ମହିଳା ସାକ୍ଷରତା ହାର କମ୍। ଏକବିଂଶ ଶତାବ୍ଦୀର ଝିଅଟି ଆଜି ମଧ୍ୟ ଶିକ୍ଷା ଲାଭରୁ ବଞ୍ଚିତ। ତେବେ 1800 ମସିହାର କଥା ଟିକେ ଭାବନ୍ତୁ ତ, ଆମ ଦେଶର ନାରୀମାନେ ଘରର ଏରୁଣ୍ଡି ବନ୍ଧ ଡେଇଁ ପାରୁନଥିଲେ, ସେଠି ସେମାନଙ୍କ ପାଠପଢ଼ା କଥା ଗୋଟିଏ ଦୁରନ୍ତ ସ୍ୱପ୍ନ ଥିଲା। ଆଜି ମୁଁ ଆପଣମାନଙ୍କୁ ଏମିତି ଏକ ମହିୟସୀ ମହିଳାଙ୍କ ବିଷୟରେ କହିବାକୁ ଯାଉଛି, ଯିଏ ସମାଜରେ ଅନେକ ବିରୋଧ ସତ୍ତ୍ୱେ ଭାରତରେ ପ୍ରଥମେ ଝିଅମାନଙ୍କ ପାଇଁ ପ୍ରଥମ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେ ହେଉଛନ୍ତି ସାବିତ୍ରୀବାଈ ଫୁଲେ, ଯିଏ ଭାରତର ପ୍ରଥମ ମହିଳା ଶିକ୍ଷୟିତ୍ରୀ, ସମାଜସେବୀ ତଥା ମହିଳା ଓ ଅବହେଳିତ ବର୍ଗଙ୍କର ଅଧିକାର ପାଇଁ ଲଢ଼ିଥିବା ଜଣେ ମହାନ ସଂଗ୍ରାମୀ ଥିଲେ। ସାବିତ୍ରୀବାଈ ଫୁଲେ 1831 ମସିହା ଜାନୁଆରୀ ମାସର 3 ତାରିଖରେ ମହାରାଷ୍ଟ୍ରର ସତାରା ଜିଲ୍ଲାର ନୌଗାଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଓ ସେତେବେଳେ ପ୍ରଚଳିତ ବାଲ୍ୟ ବିବାହ ପ୍ରଥାର ଶିକାର ହୋଇ 1840 ମସିହାରେ ମାତ୍ର 9 ବର୍ଷ ବୟସରେ ଜ୍ୟୋତିରାଓ ଫୁଲେଙ୍କୁ ବିବାହ କରିଥିଲେ। ବିବାହ ସମୟରେ ସାବିତ୍ରୀବାଈ ଆନୁଷ୍ଠାନିକ ଭାବରେ ଶିକ୍ଷିତା ନଥିଲେ, କିନ୍ତୁ ପଢ଼ିବା ପାଇଁ ତାଙ୍କ ଭିତରେ ପ୍ରବଳ ଆଗ୍ରହ ଥିଲା। ତାଙ୍କ ସ୍ୱାମୀ ଜ୍ୟୋତିରାଓ ଫୁଲେ ତାଙ୍କୁ ଘରେ ହିଁ ପ୍ରଥମେ ଲେଖାପଢ଼ା ଶିଖାଇଥିଲେ, ପରେ ସେ ଅହମ୍ମଦନଗର ଓ ପୁନେ ସହରରେ ଶିକ୍ଷା ଗ୍ରହଣ କରି ଜଣେ ଯୋଗ୍ୟ ଶିକ୍ଷୟିତ୍ରୀ ହେବାର ଯୋଗ୍ୟତା ଅର୍ଜନ କରିଥିଲେ। 1848 ମସିହାରେ ଜ୍ୟୋତିରାଓ ଏବଂ ସାବିତ୍ରୀବାଈ ମିଶି ମହାରାଷ୍ଟ୍ରର ପୁନେ ସହରର ଭିଡ଼େୱାଡ଼ାଠାରେ ଝିଅମାନଙ୍କ ପାଇଁ ଭାରତର ପ୍ରଥମ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେହି ବିଦ୍ୟାଳୟରେ ସାବିତ୍ରୀବାଈ ଦେଶର ପ୍ରଥମ ମହିଳା ଶିକ୍ଷୟିତ୍ରୀ ଭାବରେ ପାଠ ପଢ଼ାଇବା ଆରମ୍ଭ କଲେ। ସେତେବେଳେ ସମାଜରେ ନାରୀ ଶିକ୍ଷା ପାଇଁ ଲୋକମାନଙ୍କର ତୀବ୍ର ବିରୋଧର ସମ୍ମୁଖୀନ ହୋଇଥିଲେ। ବିଦ୍ୟାଳୟକୁ ଯିବା ସମୟରେ ଲୋକେ ତାଙ୍କ ଉପରେ ପଥର ଏବଂ ଅଳିଆ ଆବର୍ଜନା ଫିଙ୍ଗୁଥିଲେ, ତଥାପି ସେ କେବେ ହାର ମାନିନଥିଲେ। ସେ କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ, ବରଂ ସାମାଜିକ କୁସଂସ୍କାର ବିରୁଦ୍ଧରେ ମଧ୍ୟ ଲଢ଼ିଥିଲେ। ସେ ବିଧବା ପୁନର୍ବିବାହକୁ ପ୍ରୋତ୍ସାହିତ କରିଥିଲେ। ସେ ଛୁଆଁ ଅଛୁଆଁ ଏବଂ ଜାତିଭେଦ ପ୍ରଥା ବିରୁଦ୍ଧରେ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲେ। ସେତେବେଳେ ରକ୍ଷଣଶୀଳ ସମାଜରେ ଅବହେଳିତ ବର୍ଗର ଲୋକମାନଙ୍କର ଶିକ୍ଷା ଗ୍ରହଣ କରିବାର କୌଣସି ଅଧିକାର ନଥିଲା, କିନ୍ତୁ ଅନେକ ବିରୋଧ ସତ୍ତ୍ୱେ ସେ ବିଦ୍ୟାଳୟକୁ ଯାଉଥିଲେ ଓ ଝିଅମାନଙ୍କୁ ଶିକ୍ଷାଦାନ କରୁଥିଲେ। ସାବିତ୍ରୀବାଈ କେବଳ ଜଣେ ଶିକ୍ଷୟିତ୍ରୀ ନଥିଲେ, ବରଂ ସେ ଭାରତରେ ନାରୀ ଆନ୍ଦୋଳନର ମୂଳଦୁଆ ପକାଇଥିଲେ। 1852 ମସିହାରେ ସେ ମହିଳାଙ୍କ ଅଧିକାର ପାଇଁ ମହିଳା ସେବା ମଣ୍ଡଳ ଗଠନ କରିଥିଲେ, ଯାହା ମାଧ୍ୟମରେ ମହିଳାମାନଙ୍କୁ ସେମାନଙ୍କର ଅଧିକାର ଏବଂ ସ୍ୱାଧୀନତା ବିଷୟରେ ସଚେତନ କରାଯାଉଥିଲା। 1897 ମସିହାରେ ମହାରାଷ୍ଟ୍ରରେ ପ୍ଲେଗ୍ ମହାମାରୀ ବ୍ୟାପିଥିଲା। ସେହି ସମୟରେ ସାବିତ୍ରୀବାଈ ନିଜ ଜୀବନକୁ ବାଜି ଲଗାଇ ରୋଗୀମାନଙ୍କର ସେବା କରୁଥିଲେ। ପ୍ଲେଗ୍ ରୋଗୀଙ୍କର ସେବା କରୁ କରୁ ସେ ନିଜେ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ 1897 ମସିହା ମାର୍ଚ୍ଚ 10 ତାରିଖରେ ମୃତ୍ୟୁବରଣ କରିଥିଲେ। ଭାରତରେ ନାରୀ ସଶକ୍ତିକରଣ ଓ ନାରୀ ଶିକ୍ଷା ପାଇଁ ତାଙ୍କର ଅତୁଳନୀୟ ଅବଦାନ ଯୋଗୁଁ ସେ ଚିର ନମସ୍ୟ ଅଟନ୍ତି।

ଶ୍ରୋତାବନ୍ଧୁ, ଆମେ ସମସ୍ତେ ଜାଣୁ ମଣିଷ ପାଇଁ ସର୍ବନିମ୍ନ ଆବଶ୍ୟକତା ହେଉଛି ଖାଦ୍ୟ, ବସ୍ତ୍ର ଓ ବାସଗୃହ। କିନ୍ତୁ ଏତିକି ଆବଶ୍ୟକତା ପୂରଣ ହୋଇଗଲେ ଆମେ ଖୋଜୁ ଆଉ ଟିକିଏ ଆରାମଦାୟକ ଜୀବନ। ଶେଷରେ ଆରାମ ଖୋଜୁ ଖୋଜୁ ଅର୍ଥ ପଛରେ ଦୌଡ଼ୁ ଦୌଡ଼ୁ ମଣିଷର ଶାନ୍ତି କୁଆଡ଼େ ଉଭେଇଯାଏ। ଧୀରେ ଧୀରେ ମଣିଷ ପାଖରୁ ଦୟା, କ୍ଷମା, କରୁଣା ପ୍ରଭୃତି ମାନବୀୟ ଗୁଣ ଦୂରେଇ ଯିବାକୁ ବସିଲାଣି। ଗୋଟିଏ ଛାତ ତଳେ ଥାଇ ମଧ୍ୟ ପରିବାରର ସଦସ୍ୟମାନଙ୍କ ଭିତରେ ମାଇଲ ମାଇଲ ଦୂରତା। ତେଣୁ ତ ଆଜିର ମଣିଷ ପାଖରେ ଖୁସି ଓ ମନଖୋଲା ହସର ଘୋର ଅଭାବ। ବେଳେବେଳେ ଏମିତି ବି ଲାଗେ କେବେ ଆମେ ମନଖୋଲା ହସିଥିଲୁ। ସତ କହିବାକୁ ଗଲେ ହସର ସମ୍ବନ୍ଧ କୋମଳତା, ସରଳତା, ସହଜତା, ସହୃଦୟତା ଓ ସମ୍ବେଦନଶୀଳତା ସହିତ ରହିଛି। ଆମ ଜୀବନରେ ଏସବୁ ଥିବା ପର୍ଯ୍ୟନ୍ତ ହସର ସ୍ୱାଭାବିକତା ରହିଥାଏ ଏବଂ ଆମ ଜୀବନରେ ଅସହଜତା, ଚାପ ଓ ଚିନ୍ତା ପ୍ରବେଶ କରିବା ମାତ୍ରେ ସ୍ୱାଭାବିକତା ସମାପ୍ତ ହୋଇଯାଏ। ଏହି କାରଣରୁ ଜୀବନର ପରିଭାଷା ବଦଳିଯାଏ ଆଉ କୋମଳତା କଠୋରତାରେ ପରିଣତ ହୋଇଯାଏ। ହସ ଶାରୀରିକ କ୍ରିୟା ନୁହେଁ, ବରଂ ଏହା ମନର ଭାବନା ସହିତ

ସମ୍ପୃକ୍ତ, ତେଣୁ ହସିବା ଜୀବନର ସ୍ୱାଭାବିକତା। କିନ୍ତୁ ଏହି ସ୍ୱାଭାବିକତାକୁ ବଜାୟ ରଖିବାକୁ ହେଲେ ଆମକୁ ନିଜର ଯାନ୍ତ୍ରିକ ଓ କୃତ୍ରିମ ଜୀବନରୁ ବାହାରକୁ ଆସିବା ଦରକାର। ଜୀବନକୁ ଗୋଟିଏ ରୀତିନୀତିରେ ଚଳାଇବା, କାମର ଅତ୍ୟଧିକ ବୋଝ ମୁଣ୍ଡାଇବା ଓ ଜୀବନକୁ କୃତ୍ରିମତା ଆଡ଼କୁ ନେଇଯିବା ଦ୍ୱାରା ଜୀବନ ନିଜର ସହଜତା ହରାଇ ବସେ। ଜୀବନ କେବଳ ଯାହା ଦେଖାଯାଏ ତାହା ନୁହେଁ, ଜୀବନରେ ବହୁତ କିଛି ଅଦୃଶ୍ୟ ରହିଅଛି। ଆମର ଅନ୍ତର୍ମନ, ଆମର ଚେତନା ପ୍ରତ୍ୟେକ ସମୟରେ ଆମ ସାଙ୍ଗରେ ଥାଏ, କିନ୍ତୁ ଆମେ ସେଗୁଡ଼ିକୁ ଭୁଲିଯାଉ। ଯିଏ ନିଜ ଜୀବନର ପ୍ରତ୍ୟେକ ପକ୍ଷକୁ ବୁଝିବାର ପ୍ରୟାସ କରିଥାଏ, ତାହାର ବିକାଶ ପ୍ରତି ଜାଗରୁକ ରହିଥାଏ, ସେ ଜୀବନରେ ସ୍ୱାଭାବିକତା ପାଖରେ ଥାଏ ଓ ତା'ଠାରେ ହସ ଲାଗି ରହିଥାଏ। ଜୀବନରେ ଅନେକ କିଛି ଜିନିଷ ଅଛି ଯାହା ଆମ ଉପରେ ଚାପ ପକାଇଥାଏ, କିନ୍ତୁ ଜୀବନର ଅସଲି ଆନନ୍ଦ ହେଉଛି ଜୀବନରେ କିଛି ଖାଲି ସ୍ଥାନ ସୃଷ୍ଟି କରିବାକୁ ହେବ, ଯେଉଁଠାରେ ହସ ପୁଣି ଥରେ ଫୁଟି ଉଠିବ।

0: स्वयं ही घट पड़े।
1: भारतीय सेना।
2: श्रोताबंधु, विरति परे खोला झरकर कार्यक्रम परिसरक आपण मान को पुणि थरी स्वागत। श्रोताबंधु, एबे अनेक समय रे आमे खबर कागज किंबा अन्यान्य संवाद परिवेषणकारी माध्यम रे प्रतिदिन साप कामुड़ा जनित मृत्यु खबर आमर दृष्टिगोचर होउछि। राति रे मुख्यतः सोइथिबा अवस्था रे चित्ती साप जनित कामुड़ा रे अधिक लोक मृत्युबरण करुछन्ति। सेतिपाई चित्ती साप को रातिर नीरव हत्याकारी कहुछै। ଭାରତର ଚାରୋଟି ମୁଖ୍ୟ ବିଷାକ୍ତ ସାପ ମଧ୍ୟରୁ ଚିତିସାପ ଅନ୍ୟତମ। ଏହାର ବିଷ ସ୍ନାୟୁ ଉପରେ ସିଧାସଳଖ ଆକ୍ରମଣ କରୁଥିବାରୁ ଏହା ଅତ୍ୟନ୍ତ ଘାତକ। ଅଧିକାଂଶ ସମୟରେ ଖବର ଆସେ ଯେ ରାତିରେ ଶୋଇଥିବା ଅବସ୍ଥାରେ ହିଁ ଲୋକମାନେ ସାପ କାମୁଡ଼ାର ଶିକାର ହୋଇଥାନ୍ତି। ଏହା ପଛରେ ଥିବା ବୈଜ୍ଞାନିକ ତଥ୍ୟ ହେଉଛି, ଚିତିସାପ ଦିନବେଳା ନିଷ୍କ୍ରିୟ ରହେ ଏବଂ ଗାତ ବା ଅନ୍ଧାରୁଆ ସ୍ଥାନରେ ଲୁଚି ରହିଥାଏ। ରାତି ସମୟରେ ଏହା ଶିକାର ସନ୍ଧାନରେ ସକ୍ରିୟ ହୁଏ। ଏହାର ପ୍ରଧାନ ଖାଦ୍ୟ ହେଉଛି ମୂଷା, ବେଙ୍ଗ ଏବଂ ଅନ୍ୟ ଛୋଟ ସାପ। ଗାଁ ଗହଳିରେ ଘର କିମ୍ବା ଚଟାଣରେ ମୂଷାଙ୍କର ଚଳପ୍ରଚଳ ଥିବାରୁ ସେମାନଙ୍କର ଗନ୍ଧ ବାରି ଚିତିସାପ ଘର ଭିତରକୁ ପଶିଆସେ। ସାପ ଏକ ଶୀତଳ ରକ୍ତ ବିଶିଷ୍ଟ ପ୍ରାଣୀ। ରାତିରେ ଚଟାଣ ଥଣ୍ଡା ହୋଇଗଲେ ତଳେ ଶୋଇଥିବା ମଣିଷ ଶରୀରର ଉଷ୍ମତା ପାଇଁ ଏହା ବିଛଣା ଆଡ଼କୁ ଆସିଥାଏ। ଶୋଇଥିବା ମଣିଷ ଅଜାଣତରେ ହଲଚଲ ହେଲେ ବା ସାପ ଉପରେ ହାତଗୋଡ଼ ବାଜିଗଲେ ନିଜକୁ ରକ୍ଷା କରିବାକୁ ଯାଇ ଏହା କାମୁଡ଼ି ଦେଇଥାଏ। ବେଳେବେଳେ ଏହା ଖଟ ଉପରକୁ ଚଢ଼ିଯାଇ ଖଟ ଓ ସେଜ ଫାଙ୍କରେ ମଧ୍ୟ ରହିଯାଇଥାଏ। ଏହାର ବିଷଦାନ୍ତ ଛୁଞ୍ଚି ଭଳି ବହୁତ ଛୋଟ। କାମୁଡ଼ିଲେ ଯନ୍ତ୍ରଣା ହୁଏ ନାହିଁ କି ରକ୍ତ ବାହାରେ ନାହିଁ, କେବଳ ମଶା କାମୁଡ଼ିବା ଭଳି ଲାଗେ, ଫଳରେ ମଣିଷ ନିଦରୁ ଉଠିପାରେ ନାହିଁ। ସକାଳକୁ ପେଟ ଯନ୍ତ୍ରଣା, ବାନ୍ତି, ଆଖିପତା ଖସି ପଡ଼ିବା ଓ ଶ୍ୱାସକ୍ରିୟା ବନ୍ଦ ହୋଇ ମୃତ୍ୟୁ ଘଟିଥାଏ। ତେଣୁ ରାତିରେ ଶୋଇବା ବେଳେ ଭଲ ଭାବରେ ମଶାରୀ ଟାଙ୍ଗି ଏହାର ତଳଭାଗକୁ ଗଦି ବା ବିଛଣା ତଳେ ଭଲ ଭାବରେ ଚାକି ରଖନ୍ତୁ, କାରଣ ମଶାରୀ ସାପକୁ ଭିତରକୁ ପଶିବାକୁ ଦିଏ ନାହିଁ। ଘର ଚାରିପାଖ ପରିଷ୍କାର ରଖନ୍ତୁ ଏବଂ କାଠ, ଇଟା ବା ଅଳିଆ ଗଦା ଘର ପାଖରେ ଜମା ହେବାକୁ ଦିଅନ୍ତୁ ନାହିଁ। ରାତିରେ ଉଠି ବାହାରକୁ ଗଲେ ଟର୍ଚ୍ଚ ଲାଇଟ୍ ବ୍ୟବହାର କରନ୍ତୁ। ସାପ କାମୁଡ଼ାରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଝଡ଼ା ଫୁଙ୍କା ବା ଗୁଣିଗାରେଡ଼ି ନକରି ସିଧାସଳଖ ସରକାରୀ ଡାକ୍ତରଖାନାକୁ ନିଅନ୍ତୁ ଓ ଆଣ୍ଟି ସ୍ନେକ୍ ଭେନମ୍ ଇଞ୍ଜେକ୍ସନ୍ ଦିଅନ୍ତୁ। ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଓ ଜୀବନ ବଞ୍ଚାନ୍ତୁ।

ଏଥର ଆସନ୍ତୁ ଜାଣିବା ଇତିହାସର ଆଇନରେ ଆଜିର ଦିନର ଘଟଣାବଳୀ ସମ୍ପର୍କରେ। 1320 ସେପ୍ଟେମ୍ବର 8 ତାରିଖରେ ଗାଜୀ ମଲ୍ଲିକ ଦିଲ୍ଲୀର ସୁଲତାନ ହୋଇଥିଲେ। 1553 ଆଜିର ଦିନରେ ଇଂଲଣ୍ଡର ଲିଚଫିଲ୍ଡ ସହରର ପ୍ରତିଷ୍ଠା ହୋଇଥିଲା। 1699 ସେପ୍ଟେମ୍ବର 8 ତାରିଖରେ ଚୀନ ଓ ରୁଷ ନିର୍ଜୁଲ ସନ୍ଧିରେ ସ୍ୱାକ୍ଷର କରିଥିଲେ। 8 ସେପ୍ଟେମ୍ବର 1900 ବୋଷ୍ଟନରେ ପ୍ରଥମଥର ପାଇଁ ଡେଭିସ୍ କପ୍ ଶୃଙ୍ଖଳା ଆରମ୍ଭ ହୋଇଥିଲା। 1991 ଆଜିର ଦିନରେ ମେସିଡୋନିଆ ଗଣରାଜ୍ୟ ସ୍ୱାଧୀନ ହୋଇଥିଲା। 1926 ସେପ୍ଟେମ୍ବର 8 ତାରିଖରେ ପ୍ରସିଦ୍ଧ ସଙ୍ଗୀତକ ଭୂପେନ ହଜାରିକାଙ୍କ ଜନ୍ମଗ୍ରହଣ କରିଥିଲେ। 1933 ଆଜିର ଦିନରେ ପ୍ରସିଦ୍ଧ ଗାୟିକା ଆଶା ଭୋସଲେ ଜନ୍ମଗ୍ରହଣ କରିଥିଲେ। ଆଜିର ଦିନରେ 1960 ଫିରୋଜ ଗାନ୍ଧୀ ମୃତ୍ୟୁବରଣ କରିଥିଲେ। ଭାରତର ପ୍ରସିଦ୍ଧ ଆଇନଜ୍ଞ ତଥା ରାଜନୈତିକ ରାମ ଜେଠମାଲିନୀ 2019 ସେପ୍ଟେମ୍ବର 8 ତାରିଖରେ ମୃତ୍ୟୁବରଣ କରିଥିଲେ।

ବର୍ତ୍ତମାନ ଆସନ୍ତୁ ଶୁଣିବା କିଛି ସ୍ଥାନୀୟ ଖବର। କୋକ୍ସରା ବ୍ଲକ ଟେମ୍ରାଠାରେ ଚଳିତ ବର୍ଷର ଶାରଦୀୟ ଦୁର୍ଗାପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସିଡ୍ ଆକ୍ରମଣରେ ଶିକାର ବ୍ୟକ୍ତିଙ୍କୁ ଆଇନଗତ ସହାୟତା, ନ୍ୟାୟ ଓ ପୁନର୍ବାସ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଥୁଆମୂଳ ରାମପୁର ତାଲୁକ ଆଇନସେବା କମିଟି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ସିରିମସ୍କା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ୍ ଓ କାରୁଣ୍ଡ ସେବା ସଂଗଠନ ଭବାନୀପାଟଣାର ମିଳିତ ଆନୁକୂଲ୍ୟରେ ଭବାନୀପାଟଣା ବ୍ରଜବିହାର ଶିଶୁମନ୍ଦିରଠାରେ ଗୁରୁଦିବସ ଅବସରରେ 126ତମ ଶିକ୍ଷା ଚେତନା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଓ ପାର୍ବଣ ଋତୁରେ ଧର୍ମଗଡ଼ ସହରରେ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ଧର୍ମଗଡ଼ ଚାମ୍ବର ଅଫ୍ କମର୍ସ ତରଫରୁ ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀଙ୍କୁ 5 ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ପ୍ରଥମ ପର୍ଯ୍ୟାୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର କୁଆଙ୍ଗବସାଠାରେ ଥିବା ଗ୍ରାମ ପୁନଃନିର୍ମାଣ ସଂସ୍ଥା ଦ୍ୱାରା ଗ୍ରାମାଞ୍ଚଳର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଆତ୍ମନିର୍ଭର

ଏଥର ଆସନ୍ତୁ ଶୁଣିବା ପାଣିପାଗ ସମ୍ପର୍କିତ ସୂଚନା। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱରଙ୍କର ସୂଚନା ଅନୁଯାୟୀ ରାଜ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଅଛି। କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ମଧ୍ୟ ବିଜୁଳି ଘଡ଼ଘଡ଼ି ସହିତ ବିକ୍ଷିପ୍ତ ବର୍ଷାର ସମ୍ଭାବନା ରହିଛି। ଗତକାଲି ଭବାନୀପାଟଣାଠାରେ ସର୍ବୋଚ୍ଚ ତାପମାତ୍ରା 30 ଡିଗ୍ରୀ ସେଲସିୟସ୍ ଥିଲାବେଳେ ସର୍ବନିମ୍ନ ତାପମାତ୍ରା 23 ଡିଗ୍ରୀ ସେଲସିୟସ୍ ଥିଲା।

ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଗଲାଣି। ଆଜିର ଖୋଲା ଚରକା କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ଆସନ୍ତାକାଲି ଠିକ୍ ଏହି ସମୟରେ ଖୋଲା ଚରକାର ଆଉ ଏକ ନୂତନ ସଂସ୍କରଣ ସହିତ ଆମେ ପୁଣି ଥରେ ଆସିବୁ। ଆଜିର ଦିନଟି

ବିଶେଷ କାର୍ଯ୍ୟକ୍ରମ କଲାଜରକ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣ ବର୍ତ୍ତମାନ ସମୟ ଦିନ 11:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦିନ 12ଟାରେ ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଜଗଦୀଶ ପ୍ରସାଦ ରଥ, ବିଜୟ କୁମାର ପାଣିଗ୍ରାହୀ, ବିଜୟ କୁମାର ନାୟକ, ରାମଚନ୍ଦ୍ର ମିଶ୍ର, ଜିତେନ୍ଦ୍ରନାଥ ଠାକୁର ଓ ବନ୍ଦିତା ପଟ୍ଟନାୟକ। ମାସିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଗୁଞ୍ଜନ ଦିନ 12:30। ଚାଷର କଥା ଦିନ 1:10। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ଦିନ 1:20। ହିନ୍ଦୀ କଥାଚିତ୍ରର ଗୀତ ଦିନ 2:45। ଏଥିଲା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। ଆମର ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଦିନ 12ଟାରେ। ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଫପାନିପାଟଣା ସମୟ ବର୍ତ୍ତମାନ ମଧ୍ୟାହ୍ନ 12:00। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଅଭିବାଦନ ଜଣାଇ

ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 248 meters ତଥା 1206 kHz FM ଯୋଗେ 100.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ଅଧିବେଶନ ଆରମ୍ଭରେ ନେଇ ଆସିଛୁ କିଛି ସୁଗମ ସଙ୍ଗୀତ ତାହେଲେ ପ୍ରଥମେ ଆସନ୍ତୁ ଶୁଣିବା ଶିଳ୍ପୀ ଜଗଦୀଶ ପ୍ରସାଦ ରଥଙ୍କ କଣ୍ଠରେ କୀର୍ତ୍ତନ ନାରାୟଣ ପାଢ଼ୀଙ୍କ ରଚନାରୁ ମୁଁ ନୁହେଁ ତୁମର କେହି ତୁମେ ମୋର ସବୁକିଛି ନଦେଲେ ପଛକେ ଯାଚି ଦେଇ ସାରିଛି ମୁଁ ବାଛି

ମୋତେ ଭାରି ଭଲ ଲାଗେ ବରଷାରେ ଭିଜିବାକୁ, ବରଷାରେ ଭିଜି ଭିଜି ତୁମ କଥା ଭାବିବାକୁ। ସୁଭଦ୍ରା କାମିଲାଙ୍କ ଏହି ରଚନାରୁ କଣ୍ଠଦାନ କରିଛନ୍ତି ଶିଳ୍ପୀ ବିଜୟ କୁମାର ପାଣିଗ୍ରାହୀ।

0: ಸ್ವಯಂ ಹಿ ಕಟ್ಪಡೆ ಭಾರತೀಯ ಸೇನಾ.
1: ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କଣ୍ଠଶିଳ୍ପୀ ବିଜୟ କୁମାର ନାୟକ, ରଚନା କୀର୍ତ୍ତନ ନାରାୟଣ ପାଢ଼ୀ। ହୃଦୟ ବୀଣାର ସ୍ୱର କେମିତି ଶୁଣିବ, ପାଖରେ ନାହିଁ ଦରଦ କିପରି ଜାଣିବ।

ଏଥର କଣ୍ଠଶିଳ୍ପୀ ରାମଚରଣ ମିଶ୍ର। ମୋ ଭୁଲ ପାଇଁ ମୁଁ ନିଜେ ଦାୟୀ, ଆଉ କେହି ଦାୟୀ ନୁହଁ। ପଛ କଥା ଭୁଲି ମୋତେ କ୍ଷମା ଦିଅ, ସତେ ଯଦି ଭଲ ପାଅ। ଗୀତ ରଚନା ଡକ୍ଟର ବାସୁଦେବ ପ୍ରଧାନ।

0: ଏଇ କାହାଣୀ ହେଉଛି ଏକ ନର୍ସ ଆଉ ତାର ଅନ୍ତରାତ୍ମାର।
1: ଆସିଗଲା ସେଲେରୀ?
0: ହଁ।
1: ଏବେ ନୂଆ ଝୁମୁକା?
0: ନା, ପ୍ରଥମେ ସଞ୍ଚୟ,
1: ପ୍ରଥମେ ଝୁମୁକା।
0: ଶୁଣ, ପ୍ରତି ମାସରେ କିଛି ବଞ୍ଚାଅ, କିଛି ନିବେଶ କର, ଆଉ କିଛି ଏମର୍ଜେନ୍ସି ପାଇଁ ବି ବଞ୍ଚେଇକି ରଖ, ଯାଦ୍ୱାରା ରହିବ ଟେନସନ ଫ୍ରି।
1: କିନ୍ତୁ ଝୁମୁକାର କ'ଣ?
0: ଯାଉଛୁ ନା, ପଡ଼ିଦେବି ଇଞ୍ଜେକ୍ସନ।
2: ଆର୍ବିଆଇ କହେ,
0: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
3: ସମସ୍ତଙ୍କ ପାଇଁ ସାମାଜିକ ସୁରକ୍ଷା, ଅଟଳ ପେନସନ ଯୋଜନା, ମୋଦିଜୀଙ୍କ ସଂକଳ୍ପ।
4: योजना उन नौजवानों के लिए है ताकि आप जब 60 साल के होंगे आपको कभी किसी के सहारे की जरूरत न पड़े, आप अपना बुढ़ापा भी गौरव के साथ बिता सको।
3: ए पर्यंत यही योजना रे 9,50,00,000 रु अधिक लाभार्थी जोड़ी ही सारिलेनी। जदि आपण 18-40 वर्ष बयसर होइथंती तबे मासिक अटल पेंशन सहित तीनोटी ग्यारंटेड सुविधा विषय रे जानिबा पई आपणक बैंक शाखा सह जोगाजोग करंतु।
5: କାର୍ଯ୍ୟକ୍ରମ ଶେଷରେ ଆସନ୍ତୁ ଶୁଣିବା ଶିଳ୍ପୀ ଜିତେନ୍ଦ୍ର ଠାକୁରଙ୍କ ପରିବେଷିତ ଗୀତଟି, ଡକ୍ଟର ହୃଷିକେଶ ପଣ୍ଡାଙ୍କ ରଚନାରୁ। ଏଇ ମନ ଖାଲି ଦେଖିଛି ତୁମକୁ, ଆଖି କେବେ ଦେଖିନାହିଁ, ରାତିରେ ଆସୁଛ ସପନ ସାଥିରେ, ଆଖି ଗଲା ପରେ ଶୋଇ।

ଶ୍ରୋତାବନ୍ଧୁ ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ମାସିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଗୁଞ୍ଜନ। ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନା କରିଛନ୍ତି ବିରଞ୍ଚି ନାରାୟଣ ମୁଣ୍ଡ।

0: ହାତ ଖାଲି ଥାଉ, ପାଦ ଚାଲୁଥାଉ, ବାକି କିଛି ଯାଏ ଆସେ ନାହିଁ। ଥାଳି ଖାଲି ଥାଉ, ଅନ୍ନ ଦିଶୁଥାଉ, ପେଟ କେବେ ଖାଲି ରହେ ନାହିଁ। ଶୂନ୍ୟ ବି ତ ଖାଲି ଅଛି ଥିବ, ପୁଣି ଅର୍ଥ ଅଛି ଥିବ, ଅର୍ଥ ନାହିଁ। ଯାହା ନାହିଁ ବୋଲି ନାହିଁ କରିବାକୁ କାହା ମନେ କେବେ ଆସେ ନାହିଁ। ନାହିଁ ନାହିଁରେ ହିଁ ହଁ ଅଛି, ହଁ ମାନଙ୍କୁ ଗୁଣୁ ଗୁଣୁ କରି ଗୁଞ୍ଜନ ଏଥର ଆସୁଛି, ହଁ ମାନଙ୍କୁ ଗୁଣୁ ଗୁଣୁ କରି ଗୁଞ୍ଜନ ଏଥର ଆସୁଛି। ମାସିକ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଗୁଞ୍ଜନ ଏଇଠି ନେଉଛି ଜନମ। ସ୍ୱାଗତ ଆପଣଙ୍କୁ ତାର ସାରସ୍ୱତ ପରିବେଶକୁ। ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନା ବିରଞ୍ଚି ନାରାୟଣ ମୁଣ୍ଡ। ନମସ୍କାର।
1: ଅତି ଖାନା ରୋଗ ବୁଲାନା ଆରୁ ଡାକ୍ତର ଠାନେ ଯାଇ ଆର୍ ଡି ବାନ୍ଧନା।
0: କବିତାରେ ରାଜେଶ ଦାସ।
2: ମୁଁ ତାଙ୍କୁ କହେ, ଯାହାର କେହି ନାହାନ୍ତି ତାହାର ଭଗବାନ ଅଛନ୍ତି। ସେ ଜୀବନ ଦେଇଛନ୍ତି, ବଞ୍ଚିବାର ବ୍ୟବସ୍ଥା ବି କରିଥିବେ।
0: ଗଳ୍ପରେ ସନ୍ତୋଷ କୁମାର ସିଂ ଦେଉ, ଉଭୟଙ୍କୁ ଶବ୍ଦ ସମ୍ମାନ। ଜୀବନ ଯେଉଁଠି ସାହିତ୍ୟ ସେଇଠି। ଜୀବନ ଅଛି ଅର୍ଥାତ୍ ଜଳପ୍ରଚଳ, ଭାବଭଙ୍ଗୀ, ସ୍ୱର ଶବ୍ଦ, ଚାହାଣୀ ଚିନ୍ତନ ଆଦି ସବୁ ଅଛି। ଏସବୁ କେବଳ ଏକ ପ୍ରତିକ୍ରିୟା ନୁହେଁ, ବରଂ ଗୋଟିଏ ଗୋଟିଏ ବକ୍ତବ୍ୟ, ଗୋଟିଏ ଗୋଟିଏ କାହାଣୀ, ଗୋଟିଏ ଗୋଟିଏ କବିତା। ସାହିତ୍ୟ ଏସବୁକୁ ପାଖରେ ବସାଇ କଥା ହୁଏ, ଗୀତ ଗାଏ, ପୁଣି ଆବଦ୍ଧ କରି ଧରି ରଖେ ଆସନ୍ତାକାଲି ପାଇଁ। ବୋଧହୁଏ ଜୀବନ ଉପରେ ସାହିତ୍ୟର ପ୍ରଭାବ ଯେତେ, ସାହିତ୍ୟର ପ୍ରଭାବ ଜୀବନ ଉପରେ ବି ସେତେ। ଜୀବନ ଗଢ଼ି ଚାଲେ ଶେଷ ନିଶ୍ୱାସ ପଟକୁ, ଯେଉଁଠି ଶରୀର ନିସ୍ତେଜ ହୋଇଯାଏ, ଶବ୍ଦ ସ୍ୱର ଭାବାଦିର ଅନ୍ତ ହୁଏ। ସାହିତ୍ୟ କିନ୍ତୁ ସେଇଠି ସରେ ନାହିଁ, କାରଣ ଲିଖିତ ରୂପରେ ସାହିତ୍ୟ ଜୀବନ ପୃଷ୍ଠାକୁ ନା ହଜିବାକୁ ଦିଏ, ନା ଇତି ଟାଣିବାକୁ ଦିଏ। ସାହିତ୍ୟର ଏହି ଗୁଣ ଯୋଗୁଁ ସେ ସ୍ୱତନ୍ତ୍ର। ଆପଣ ଏବେ ଏହି ମୁହୂର୍ତ୍ତରେ ନିଜକୁ ଦେଖନ୍ତୁ, ପ୍ରଶ୍ନ କରନ୍ତୁ ଯାହା ବି, ଉତ୍ତର ଖାଲି ଖାଲି ରହିବନି, ବରଂ ଆସ୍ତେ ଆସ୍ତେ ତାହା କେମିତି ନା କେମିତି ପୂରଣ ହିଁ ହେବ। ପୂରଣ ହେବ ସାହିତ୍ୟ ପାଇଁ, ଜୀବନ ପାଇଁ। ସାହିତ୍ୟ କିଛି ନୁହେଁ, ଜୀବନର ଏକ ଦସ୍ତାବିଜ ମାତ୍ର। ଜୀବନ ସାହିତ୍ୟକୁ ଖେଳାଏ, ଆଉ ସାହିତ୍ୟ ଜୀବନକୁ କଷଟି ପଥର କରେ। ସାହିତ୍ୟ ହିଁ ଜୀବନର ରଚନା ପ୍ରସ୍ତୁତ କରେ, ଜୀବନକୁ ଘଷେ ଓ ମାଜେ, ଜୀବନକୁ ଜୀବନ ଦିଏ ସାହିତ୍ୟ। ସାହିତ୍ୟର ଭେଦ ବା ବାଦ ନଥାଏ, ସେ ଖୋଲା ଆକାଶ, ଯିଏ ବି ପଢ଼େ, ଯିଏ ବି ଛୁଏଁ। ତେଣୁ ସାହିତ୍ୟ ସର୍ବେ ଭବନ୍ତୁ ସୁଖିନର ଉଦ୍ଘୋଷଣା କରୁଛି, ଆଉ କରିଆସୁଥିବ ମଧ୍ୟ। ସାଗରକୁ ସାଙ୍ଗ କରି ଲହଡ଼ିର ପହଡ଼ି ମାରୁଥିବା ଅର୍ଥଯୁକ୍ତ ସଙ୍ଗୀତା ହେଉଛି କବିତା। ଅପୂର୍ଣ୍ଣ ତରାଜୁରେ ପୂର୍ଣ୍ଣତା ମାପି ସ୍ୱୟଂ ସମ୍ପୂର୍ଣ୍ଣ ମୁଦ୍ରାରେ ମୁହଁ ଦେଖାଏ କବିତା। ଅଦୃଶ୍ୟକୁ ଦୃଶ୍ୟ କରି ଜୀବନ ମେରୁ ଉପରେ ପତାକା ପରି ଫରଫର ଉଡ଼ାଇପାରେ କବିତା। କବିତା ହସେ ଓ ହସାଏ, କବିତା ଶୁଣେ ଓ ଶୁଣାଏ, କବିତା ଦେଖା କରେ ଓ ଦେଖା କରାଏ। ଗୁଞ୍ଜନ କବିତା ବିଧିରେ ବସାଇଛି ରାଜେଶ କୁମାର ଦାସ ଭବାନୀପାଟଣାଙ୍କୁ। ରାଜେଶ ଆଜ୍ଞା ଜୁହାର।
3: ଜୁହାର ଆଜ୍ଞା,
0: କେନ୍ତା ଅଛନ୍?
3: ବହୁତ ବଢ଼ିଆ ଅଛେ।
0: ଆପଣ କବିତା ଲେଖସନ୍
3: ଆଜ୍ଞା,
0: ଆପଣ ଫଟୋ ଭିତରେ ନିଜର ଜୀବନ ଖୁଜସନ୍, ସେ ଭିତରେ ଅନେକ ଲୋକ ଭେଟସନ୍
3: ଆଜ୍ଞା,
0: ସେ ଭେଟିଲା ଭିତରେ ଯେଉଁ ବ୍ୟଙ୍ଗ ଜିନିଷକେ ଆପଣ ସାଉଟି କରି ଆଣସନ୍
3: ଆଜ୍ଞା,
0: କେନ୍ତା ଆପଣଙ୍କର ଇଚ୍ଛା ହେଲା? ଯେ
3: ଦେଖନ୍ ଆଜ୍ଞା, ମୋର ପେଶା ଫଟୋଗ୍ରାଫି, ମୋର ନିଶା ଫଟୋଗ୍ରାଫି, କିନ୍ତୁ ମୋର ଯେନ୍ ଲେଖା ସେଟା ତାର୍ନୁ ବଢ଼ିକରି 1990-91 କଥା କହୁଛେ। ସେତେବେଳେ ମୁଇଁ କବିତା କେନ୍ତା ଲେଖସନ୍, କାଣା କେନ୍ ହିସାବରେ ଲେଖସନ୍, କେନ୍ ଭାବକେ ଦେଖିନ ସବୁ କିଛି ନେଇ ଜାଣିଥାଏ। ହଠାତ୍ ଆମର୍ କଲେଜର ଯେନ୍ ମେଗାଜିନ୍ ବାହାରେ କାନ୍ତା ରଖ, ସେଠି ହିନ୍ଦୀ କବିତା ଗୋଟେ ପ୍ରଥମରେ ଲେଖିଲି, ହେ ଭଗବାନ ମୁଁ ଯେ ଭଗବାନ ବନା ଦଉ, ସେଇଟା ଲେଖିଲି। ତାପରେ ଜଷ୍ଟ ଗୋଟେ ବୋଲି ଗୋଟେ କବିତା ଅଛି, ସେଇଟା ଯେତେବେଳେ ଲେଖିଲି, ମୋର ସାଙ୍ଗମାନଙ୍କର ଆକ୍ଟିଭିଟିଜ୍ ମାନଙ୍କୁ ନେଇକରି କଲେଜ ଲାଇଫ୍କୁ ସେଠି ରଖିକରି ଜଷ୍ଟ ଗୋଟେ ଲେଖିଥିଲି, ଆଉ ସେଇଟା ବହୁତ ପ୍ରଶଂସା ବି ହେଇଥିଲା। ତାପରେ ସେ ଦିନଠୁ ମୁଁ ଯେତେ ବି ବାହାରକୁ ଯାଏ ଫଟୋଗ୍ରାଫି ସହିତ ଯାହା କିଛି ବି ଲୋକଙ୍କର

0: ଆକ୍ଟିଭିଟିଜ୍ ମାନେ ନୀତିଦିନିଆ ଆମର ଯେଉଁ ସମାଜରେ ଯାହା ଯାହା ଘଟୁଛି ସେଇ ଜିନିଷମାନଙ୍କୁ ନେଇକରି ତାକୁ ଆଖି ଆଗରେ ରଖିକରି ମାଇଣ୍ଡରେ ରଖିକରି ମୁଁ ଲେଖେ।
1: କବିତାଟିଏ ଲେଖି ସାରିଲା ପରେ କାହାକୁ ଦେଖାନ୍ତି କି?
0: ହଁ, କବିତାଟିଏ ଲେଖି ସାରିଲା ପରେ ମୁଁ ଦେଖାଏ। ମୋର ଜଣେ ବଡ଼ ଭାଇ ଅଛନ୍ତି, ତାଙ୍କୁ ମୁଁ ଦେଖାଏ।
1: କବିତା ଲେଖି ସାରିଲା ପରେ କାହାକୁ ଶୁଣାନ୍ତି କି?
0: କାହାକୁ ଶୁଣାନ୍ତି ବୋଲେ କାହାକୁ ତ ଶୁଣେଇନି। ମୋତେ ହସ ଲାଗୁଛି, ନିହାତି ଭାବେ ଲୋକଙ୍କୁ ଶୁଣିଲେ ମଜା ଲାଗିବ, ହସ ଲାଗିବ।
1: ଅନ୍ୟମାନଙ୍କୁ ହସିଲେ ଆପଣଙ୍କୁ ଖୁସି ଲାଗେ ନା ସେମାନେ ହସିଲେ ଆପଣଙ୍କୁ ଖୁସି ଲାଗେ?
0: ଆଜ୍ଞା, ସେମାନେ ହସିଲେ ମୋତେ ଖୁସି ଲାଗେ, ଆଉ ହସିବାଟା ଆଜି ଦିନରେ ମିଳୁନି ଆଜ୍ଞା। ହସଟା କୁଆଡ଼େ ପଳେଇଲା ଟିକେ ଜାଣି, କିନ୍ତୁ ହସିବା ନିହାତି। ଆପଣ ଦେଖିଥିବେ ଯେଉଁମାନେ ଯଦି ହସୁଛନ୍ତି ଦିଲ ଖୁସ୍ ଅଛି ସେମାନଙ୍କର, ଯେଉଁମାନେ ସଦାବେଳେ ମାନେ ଚେୟରଫୁଲ୍ ଅଛନ୍ତି ପୁରା ହସୁଛନ୍ତି, ସେମାନଙ୍କୁ ରୋଗ ଗ୍ରାସ କରେନି।
1: କହନ୍ତି ଯେ ଯେଉଁମାନେ ଅନ୍ୟକୁ ହସାନ୍ତି ସେମାନେ ଭିତରେ ଭିତରେ କାନ୍ଦୁଥାନ୍ତି, କେତେ ସତ?
0: ଏଇଟା ପ୍ରକୃତରେ ସତ କଥା କହିଲେ ମୋର କିଛି ବ୍ୟଙ୍ଗ କବିତା ଅଛି ଆଜ୍ଞା। ମୋତେ ଯେତେବେଳେ ହାର୍ଟ ମାନେ ବହୁତ କଷ୍ଟ ହେବ, ବାଧିବ, ମୋର ଘର କଥା ହଉ ବା ବାହାର କଥା ହଉ ବା କୌଣସି ଗୋଟେ ଏମିତି କିଛି ହେଇଯିବ, ସେତେବେଳେ ମୋର ଗୁଡ଼ାଏ କବିତା ବାହାରିବ, ଗୁଡ଼ାଏ ଭଲ ଭଲ କବିତା ସେ ସମୟରେ ମୁଁ ଲେଖିଛି। ସେଇଠି ହିଁ ତାର ମଜାଟା, ତାକୁ ମୁଁ ପରେ ରିଏଲାଇଜ୍ କରିଛି ଯେ ଆରେ ବଢ଼ିଆ କବିତାଟେ ବାହାରିଲା ବୋଲି।
1: ପ୍ରକୃତରେ ଯନ୍ତ୍ରଣାରୁ ଜନ୍ମ ନେଇଥିବା କବିତା, ଦୁଃଖରୁ ଜନ୍ମ ନେଇଥିବା କବିତାମାନେ ସତେ ଯେମିତି ଜୀବନ୍ୟାସ ପାଇଯାଆନ୍ତି, ଯାହା ଆପଣଙ୍କ କଥାରୁ ଜଣାପଡ଼ୁଛି। ଏବେ କୁହନ୍ତୁ, ଆପଣଙ୍କର ଗୋଟେ ବହିଟିଏ ବାହାରିଛି
0: ଆଜ୍ଞା, ଜଷ୍ଟ ଗୋଟେ।
1: ତେବେ ଜଷ୍ଟ ହେଉଛି ଇଂରାଜୀ ଶବ୍ଦ, ଗୋଟେ ହେଉଛି କଳାହାଣ୍ଡିଆ ଶବ୍ଦ, କେମିତି ଦୁଇଜଣଙ୍କୁ
0: ମିଶେଇ? ବ୍ୟଙ୍ଗ ଆଜ୍ଞା, ସେଇଟା ବ୍ୟଙ୍ଗ, ବ୍ୟଙ୍ଗ ସେଇଠି ରହିଲା ଜଷ୍ଟ ଗୋଟେ। ଘରେ ବାପା ମା କଥା ହଉଥିବେ, ବାପା ହଠାତ୍ ପଳେଇବେ ମାର୍କେଟ ଫାର୍କେଟ, କୁଆଡ଼େ ଯାଉଛ? ନାଇଁ, ଜଷ୍ଟ ଗୋଟେ ମାର୍କେଟରୁ ଆସୁଛି। ଆମ ସାଙ୍ଗମାନେ କହୁ ଭାଇ ଭଲ ତ? ହଁ, ଜଷ୍ଟ ଗୋଟେ ଭଲ ଅଛି। ସାର୍ ପଚାରିବେ ଷ୍ଟୁଡେଣ୍ଟକୁ କ'ଣ ପଢ଼ାପଢ଼ି? ଆଜ୍ଞା, ଜଷ୍ଟ ଗୋଟେ ଚାଲିଛି ଆଜ୍ଞା। ମାନେ ଜଷ୍ଟ ଗୋଟେ ଗୋଟେ ନିତିଦିନିଆ ୱାର୍ଡ଼ ଆମେ ଆମ ଡେ ଟୁ ଡେ ଲାଇଫ୍ରେ ଆମେ ସଦାବେଳେ ଯେଉଁ କଥାବାର୍ତ୍ତା କରୁ ଜଷ୍ଟ ଗୋଟେ, ସେଇଟାକୁ ନେଇକରି ମୁଁ ଲେଖିଥିଲି।
1: ପ୍ରକୃତରେ ସବୁ ଜୀବନରେ ଜଷ୍ଟ ଗୋଟେ ଅଛି, ରହିଛି ଏବଂ ରହିଥିବ। ଆପଣ ଆମ ଷ୍ଟୁଡ଼ିଓକୁ ଆସିଲେ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ବହୁତ ବହୁତ ଧନ୍ୟବାଦ, ଆପଣଙ୍କୁ ବି ନମସ୍କାର।
1: ସୀମାଟିଏ ଅଛି, ତାକୁ ଡେଇଁଲେ ମୂଲ୍ୟ ଦେବାକୁ ପଡ଼େ। ସୀମାର ବି ସୀମା ଅଛି, ଦେଖି ଜାଣିଲେ ହେଲା, ଦେଖି ନ ଜାଣିଲେ ସୀମା ତା ରୂପ ଦେଖାଇ ଦିଏ, ଧରାଇ ଦିଏ କଷା ସ୍ୱାଦ। ଚାଲ ପ୍ରାନ୍ତ ପାଖକୁ, ଲେଖିଦେବା ଇତି ଆଉ କହିଦେବା ଇଏ ନୁହେଁ ସଂସ୍କୃତି, କାରଣ
0: ଅତି ଅତି ଭକ୍ତି ଚୋରର ଲକ୍ଷଣ, ଅତି ଭଦ୍ର ବିଚକ୍ଷଣ, ଅତି ଗର୍ବେ ହତ ଲଙ୍କା, କୁକୁର ଲେନ୍ସ ସଦା ବଙ୍କା, ଅତି ଭଲ କଲବଲ, ଅତି ହେଲେ ମରିଗଲ, ଅତି ପଚା କିରା ଖାଏ, ଅତି ସୁଖା ଲାଗେ ଜୁହେ, ଅତି କଚା ତୁଣ କଷା, ଅତି କଚା ତୁଣ କଷା, ଆରୁ ଅତି କେଚରାନେ ବଢ଼େ ମଶା, ଅତି ପରିଚୟ ଇଜ୍ଜତ କ୍ଷୟ, ଅତି ଧନୀ ହେଲେ ଚୋରକେ ଭୟ, ଲୋକପ୍ରିୟ ଯେବେ ଅତି ହୋଇ, ଶତ୍ରୁ ଭୟ ତେବେ ଲାଗି ରହି, ଇନେ ପଣ୍ଡିତିଆ ଅତି ତୋଡ଼ ଦେଖାସି, ଆରୁ ଅତି ଚାଲାକିଆ ଖେପେଇ ହେସି, ବୁଦ୍ଧିମାନ ଇନେ ମୌନ ରହେ, ଆରୁ ନିର୍ବୁଦ୍ଧିଆ ଅତି ଜ୍ଞାନୀ ବୋଲାଏ, ଅତି ଆନ୍ଦୋଳନେ ରାଷ୍ଟ୍ର ବିପତ୍ତି, ଅତି ଯୋଜନାରେ ଥାଏ ଦୁର୍ନୀତି, ଅତି ଘନିଷ୍ଠ ନୁହେଁ ମିଷ୍ଟ, ଅତି ପୀଡ଼ା ହେଲେ ଜୀବନ କଷ୍ଟ, ନିତ ଘୁଷରା ଅତି ଶୁଆ, ଜୀବନ କଷ୍ଟ ସାଧ୍ୟ ଥୁଆ, ଅତି ପଡ଼ି ଯିଏ ସମ୍ମାନ ଦିଏ, ସେ ବ୍ୟକ୍ତି କେବେ କାହାର ନୁହେଁ, ସାର୍ ସାର୍ ଅତି ହେଲେ ହୁଏ ଇନେ ଅସାର, ଛୁଆ ଅତି ଦୁଷ୍ଟ ଥିଲେ ବଡ଼ ହେଲେ ସୁସାର, ଅତି ଲେମ୍ବୁ ଚିପୁଡ଼ିଲେ ପିତା, ଆରୁ ଅତି ଭଦ୍ର ନାରୀ ଜଗତ ଜିତା, ଅତି ଖାସି ହେଲେ ଯକ୍ଷ୍ମା ଟିବି ନେ, ଆରୁ ଅତି ରେସେ ଗଲେ ଦୁର୍ଘଟଣା ନେ, ଅତି ଉତ୍ତୁପାତ ଖାଲେ ନେ ପଡ଼େ, ଅତି ଗେଲ କଲେ ମୁଡ଼େ ନେ ଚଢ଼େ, ଅତି ଖାନା ରୋଗ ବୁଲାନା, ଆରୁ ଡାକ୍ତର ଠାନେ ଯାଇ ଆର୍ ଡି ବାନ୍ଧନା, ସେଥିର୍ ଲାଗି କେବେ ନେଇ ହେବ ଅତି ବେଶୀ, ନେଇ ହେଲେ ତାର ଇତି ହେସି।
1: କାହାକେ ସାନ କାହାକେ ବଡ଼ ଭାବବାଟା ଭୁଲେ, ସବକର ଗୋଟେ ନିଜର ପନ୍ ଅଛି, ଏଜ୍ ହିନ୍ ଦେଖବ ତ ତମେ ଦିନେ ତାର ଠାନେ ହିନ୍ ହେଇଯିବ, ହେନ୍ତା ଫୁନି ଯେ ଯାର ଧରମ ନିଭାସନ୍, ଯେ ଯାର କରମ କରୁଥିସନ୍, ନେଇ ଦେଖବାର କେଁ କିର୍ଚେଲକେ କାଠର ଛିତକେଲକେ। କବିତା
0: କିର୍ଚେଲ ଓ ଡଙ୍ଗିଆର ଧାର, ଠକ୍ ଠକ୍ ଆବାଜ, ବାର ବାର ପ୍ରହାର, ପୁରଖାର ବୁନ୍ଦ ନେଇ ଚୁନ୍ଦ, ଡଙ୍ଗିଆର ଧାର ଛିତକି ପଡ଼ୁଛେ, ଏନେ ତେନେ କେନେ କେନେ ଟୁକୁଡ଼ା ଟୁକୁଡ଼ା।

0: କେନେ ଟୁକୁଡ଼ା ଟୁକୁଡ଼ା କାହାକେ କହିମି, କେନ୍ ଶୁନ୍ବା, କିଏ ଧାଇଁ ଆସି ମକେ ପଚାବା, ଆରେ ସଭେ ସେନ୍ତା, ଯେତେ କଲେ ବି ଚିତ୍କାର, ଓହ ଟଙ୍ଗିଆର ଧାର, ମାତର ଜି ଥଉ ଥଉ ଯେତେ ମରି କରିବି ସେତେ, ତେନେ ବି ମୁଇଁ ସବକର୍ କାମି ଆସୁଛେ, ଆସ୍ମି ଖରା ବର୍ଷା ଶୀତ କାକରେ ଭାଗିଦାର ହେମି, ଅନ୍ଧାନ ପାଏନ୍ ମୁଇଁ ଲଗାମି, ମୁଇଁ କୁହୁଲିମି, ମୁଇଁ ଜଲ୍ମି, ମରି କରିବି ମୋର ଧରମ ମୁଇଁ ନିଭାମି, ଇଟା ହିଁ ମୋର ସଂସ୍କାର।
1: ଏବେ ତ ମିଛର ରାଜୁତି, ମିଛ ନହେଲେ କଥା ହିଁ ବାହାରୁନି, ଯେ ଯେତେ ମିଛ କହିଲା ସେ ସେତେ ବଡ଼ ହେଇପାରିଲା। ମିଛକୁ ଏତେ ସୁନ୍ଦର ପ୍ରୟୋଗ କରିହୁଏ ଯେ ମିଛଟି ସତ ସତ ବାସ୍ନା ଆସେ। ଲୁଚାଇବା, ଘୋଡ଼ାଇବା, ହସି ହସି ବାଁରେଇବା ମିଛର ସ୍ୱଭାବ। କବିତା।
0: ଯାହା କହିବି ମିଛ କହିବି। ଆ ଜହ୍ନମା ମୁଁ ସରଗ ଶଶି, ମୋକାନୁ ହାତରେ ପଡ଼ରେ ଖସି, ଛୁଆ ଥିଲା ବେଲେ ମିଛ କହି କହି ମା ବି ଆମକେ ଖୁଏଇ ଦେସି।

0: ସୁନ୍ଦର ପ୍ରୟୋଗ କରିହୁଏ ଯେ ମିଛଟି ସତ ସତ ବାସ୍ନା ଆସେ। ଲୁଚାଇବା, ଘୋଡ଼ାଇବା, ହସି ହସି ବାଁରେଇବା ମିଛର ସ୍ୱଭାବ। କବିତା।
1: ଯାହା କହିବି ମିଛ କହିବି। ଆ ଜହ୍ନମା ମୁଁ ସରଗ ଶଶି ମୋ କାନୁ ହାତରେ ପଡ଼ରେ ଖସି ଛୁଆ ଥିଲା ବେଳେ ମିଛ କହି କହି ମା ବି ଆମକେ ଖୁଇ ଦେସି। ମିଛ କହିବାକୁ କିଆଁ ଡରିବି, ସତ କହି କାହିଁ ମୁଁ ଯେ ମରିବି। ଜାନିଛେ ମିଛ କହିବା ମହାପାପ, ମାତର ଇ ଯୁଗେନେ ସତ କହିଲେ ବି ତ ଅଭିଶାପ। ମିଛ ମାୟା ଭରା ଏସାରା ଦୁନିଆ ସଭେଇନେ ନିଜର, ସତ କଥା ମାତର କହିଦେଲେ ବାବୁ ସଭେ ହେସନ ଇନେ ପର। ଇନେ ସତ୍କେ ନେଇ ମିଲେ ନ୍ୟାୟ, ମିଛ୍ଟେ କହିବାକେ ହେଲେ କେତେ ଉପାୟ। କେଭେ ନାଇଁ ଆଁକ ଫୁଟେ ଯାଏ କିରିଆ ବୋଇଲେ ସେ କିରିଆ, ଗୋଡ଼ ହାତ ମୋର ଛିଡ଼ି ଯୋଉ ତର ଦେହି ଛୁଚେ ହେବା ସତେ। ନେଇଁ ନେଇ ଠକବାର ଜଗନ୍ନାଥଙ୍କ ରାଣ ମାଣିକେଶ୍ୱରୀ ରାଣ, ମୋର ଜିଭ ଛିଡ଼ି ଯିବା ତୋର ଦେହି ଛୁଚେ କୁଷ୍ଠ ରୋଗ ହେବା। ଦେଖ ପଛେ ନେଇ କହିବ ନେଇ ଠକବାର। ଆଜ୍ଞା ଗୋଟେ ଲୋକ ମିଛ କହିଲେ ଠକ ଯେ କହିବ, ଆରୁ ପାଞ୍ଚ ଦଶ ମିଶି ବସି ମିଟିଂ କରି ଚିଟିଂ କଲେ ବୈଠକ ବୋଲିବ। ଠକବାର ଗୋଟେ କଳାଏ, ଠକି ଜାଣିଲେ ଧଳାଏ। ମିଛ କଥା କହି ଠକର ଗୁରୁ ମନ ବୁଝାଏ, ଆରୁ ଠକି ଠକି କରି ଦିନ ଗଡ଼ାଏ। ମିଛକେ ସତ କରି ଇନେ କିଏ ଯାଇସି ଜେଲ, ଆରୁ ସତ୍କେ ମିଛ କରି ସେ ଫୁଣି ଆନ୍ସି ବେଲ। ଆଜ୍ଞା କେତେ ଅଛନ୍ ଠକ୍ ମିଛ କରି ନାମ କମାସନ୍, ଟାଇମ୍ ଟାଇମ୍ନେ କିରିଆ ଗେଲସନ୍, ଖଞ୍ଚ ମିଚ୍ କରି ଖବର କାଗଜେ ଲେଖିଦେଲେ ଲୋକ ପଢ଼ୁଛେ। ସତ୍ କଥା ଇନେ କେନେ ରହିଲା କିଏ ଜାଣି ନେଇ ପାରୁଛେ। ଯେବୁନୁ ହାତେ ହେଲା ମୋବାଇଲ ଫୋନ୍, ମିଛ କହିବାକେ ବୋଲାଲା ମନ। ବାହ ମିଛର ଇନେ ପ୍ରତିଶ୍ରୁତି, ଆଉ ମିଛର ପରିଚୟ ମଞ୍ଚର ଅତିଥି। ମିଛେ ମିଛେ ଆମେ ସତ୍ଟେ କହି ସତ୍କେ ଭାଇଲ ଲୁକାସୁଁ, ଆରୁ ସତର ବଦଲେ ମିଛ୍ଟେ କହି ମନ୍କେ ଘାଏ ବୁଝାସୁଁ। ଇଟା ବି ସତ୍, ମିଛ ପଦେ କହି ଇ ସମାଜର ମଙ୍ଗଲ ହଉଛେ, ଯଦି ସେ ମିଛ କେବେ ନେଇ ହେଇପାରେ ଇ ଯୁଗେନେ ଫନ୍ଦି।
0: ନମ୍ରି ହେଉଛେ ଲୋକ, ନମ୍ରି ହେଉଛେ ଭାବ, ନମ୍ରି ହେଉଛେ ମେନ୍ତା। ଜି ଜାନ୍ବାରଟା ଗୋଟେ କଲାଏ, ଜିଁବାର ଲାଗି ନିଜ୍କେ ନମ୍ବର କରବାକେ ପଡ଼୍ସି। ମା ବୁଆ ଭାଇ ଭୟନ ସବ୍କେ ଗୋଟେ ପାଖେ, ଆର୍ ପଛେ ଯୋଡ଼ି ହେଇଥିବାର ଲୋକମାନ୍କେ ଆର୍ ଗୋଟେ ପାଖେ। ଯୁଗ୍କେ ଠାଡ଼ କରି ସମ୍ୟାସନେ ବାନ୍ଧି ହେବାର ଅଛି, ତେବେ ଯେ ହି ପାର୍ମା।
1: ଏକ ନମ୍ବର ଲୋକ ପିଲାନୁ ବୁଢ଼ା ହେଲ, ଜୀବନର ସବୁ ସୁଖ ପାଇବି କେବେ କାହାର ନେଇ ହେଲ। କାହାର ଭଲେ ନାଇଁ କି ମନ୍ଦେ ନାହିଁ, ସୁଖେନେ ନାହିଁ କି ଦୁଃଖେନେ ନାହିଁ, ହାନିନେ ନାହିଁ କି ଲାଭେନେ ନାହିଁ। କିଏ ମଲେ କେତେ, ଜିଁଲେ କେତେ, ଆଇଲେ କେତେ, ଗଲେ କେତେ, ନିଜର ମାଡ଼େ ନିଜେ ଆରାମ କଲ, ଖୁସ୍ ରହିଲ। କାହାର ସଙ୍ଗେ କଥା ନାହିଁ, ବାର୍ତ୍ତା ନାହିଁ, ଦିଆ ନେଇକି ଥୁଆ ନାହିଁ, ଡକା ନେଇକି ହକା ନାହିଁ, କହିଲେ କହିବ ଲାଭଟା କାଣା। ଚାକିରି କଲ, ସାହେବ ହେଲ, ଶାଶ ଶ୍ୱଶୁର ପୁଅ ମାଇଜୀ ତମର, ମା ବୁଆ ପରେ ହେଲେ ଜମର। ଶାଶ ଶ୍ୱଶୁର ପୁଅ ମାଇଜୀ ତମର, ମା ବୁଆ ପରେ ହେଲେ ଜମର। ବରଷକେ ଘାଏ ଦେଖି ଆସ, ପୁଅ ମାଇଜୀ ସଙ୍ଗେ ଦିନେ ରହେସ, ବୁଲି ବୁଲ୍ସ ଆଁକ ଉପରିଆ, ସାଙ୍ଗସାଥି ବୋଲି ନେଇ ଚିହ୍ନସ। ହାତେ ନାହିଁ କି ପାତେ ନାହିଁ, ବାଟେ ନାହିଁ କି ଘାଟେ ନାହିଁ, ଆପଦେ ନାହିଁ କି ବିପଦେ ନାହିଁ, କେବେ କାହାର ତମେ ନାଇଁ ବି ହେଲ। ଆପେ ବଞ୍ଚିଲେ ନିଜର ନାଁ କହିଲ, ନିଜର ମାଡ଼େ ନିଜେ ମସ୍ତ ରହିଲ, ସାଙ୍ଗେ ନାହିଁ କି ସାଥେ ନାହିଁ, କ୍ଲାସମେଟ୍ ଛାଡ଼ି ଗ୍ଲାସମେଟ୍ ସାଙ୍ଗେ ମସ୍ତି କଲ, କ୍ଲାସମେଟ୍ ଛାଡ଼ି ଗ୍ଲାସମେଟ୍ ସାଙ୍ଗେ ମସ୍ତି କଲ। ବୁଢ଼ାଶଣ ଆତ୍ମଗୋପନ ହେଇ ତମେ ରହିଲ, ଭିତର ସରିଆ ସବୁ କାରନାମା ତମେ କରୁଛ ବଢ଼ିଆ। ତମେ କାହାର କୁଟେ ନାହିଁ କି କପ୍ଟେ ନାହିଁ, କପ୍ଟେ ନେଇଥିଲେ ବି ସପ୍ଟେ ନାହିଁ, ମାତ୍ର ଜୀବନଟା ତମର ଅନୁସ୍ମାର ବିସର୍ଗ ଚନ୍ଦ୍ରବିନ୍ଦୁ ହଳନ୍ଦ ସାଙ୍ଗେ ପୂର୍ଣ୍ଣ ଛେଦନେ ଖତମ। ତେନେ ବି ତମେ କେନ୍ତା ଯେ ଏକ ନମ୍ବର ଲୋକ ପ୍ରଶ୍ନବାଚୀ ଏବେ ଆପଣମାନେ କହ।
0: ଘଟଣା ଘଟେ ଏଇଠି ସେଇଠି ସବୁଠି, ଘଟି ସାରିଲେ ଲିଭିଲେ ବି ଆସେ ଆଉ ପୁରା ଲିଭି ବି ଯାଏ। ହେଲେ କେତେବେଳେ ନା କେତେବେଳେ ସାରସ୍ୱତ ଆଖିରେ ଛୁଇଁ ହେଲେ ପାଲଟି ଯାଏ ଗପ। ଗତିଟିଏ ଧରି ଚରିତ୍ରମାନଙ୍କୁ ଖେଳେଇ ଖେଳେଇ ବାର୍ତ୍ତା ପାଖରେ ପହଞ୍ଚାଇଥାଏ ଗପ। ଗପର ଗଠନ, ଗପର ଦର୍ଶନ ଆଉ ଗପର ଉଚ୍ଚାରଣ ଯେମିତି ସତାଧାର, ଆଖପାଖର ତମ ଆମର

0: ଗପବାଲା ଭାବେ ଅଛନ୍ତି ଏଥର ସନ୍ତୋଷ କୁମାର ସିଂ ଦେଉ, ଭବାନୀପାଟଣା, କଳାହାଣ୍ଡି। ଆଜ୍ଞା ନମସ୍କାର।
1: ନମସ୍କାର।
0: ଆଜି ଆପଣ ଗୁଞ୍ଜନ ଷ୍ଟୁଡ଼ିଓରେ ଆପଣଙ୍କ ହାତରେ ଗୋଟେ ସୁନ୍ଦର ଗପ ଅଛି। ଏ ଗପଟିକୁ ଆପଣ ଲେଖିବା ପାଇଁ କାହିଁକି ଚାହିଁଲେ?
1: ବୃତ୍ତିରେ ମୁଁ ସାମ୍ବାଦିକ। ବେଳେବେଳେ ଏମିତି କିଛି ଲୋକ ଦେଖା ହେଇଯାଆନ୍ତି, ପ୍ରତ୍ୟେକ ମଣିଷର ଗୋଟେ ଗୋଟେ ଭିନ୍ନ କାହାଣୀ ରହିଛି। ଏଭଳି କାହାଣୀ ଯାହା ହୃଦୟକୁ ଛୁଇଁଯାଏ, ଆଉ ସେଗୁଡ଼ିକୁ କିଭଳି କଲମରେ ଲେଖିହେବ ସେଥିପାଇଁ ମୁଁ ପ୍ରୟାସ କରୁଛି। ମାତ୍ର ଲେଖା ଆସୁଛି କି ନାହିଁ ମୁଁ ଜାଣିନି, କିନ୍ତୁ ଲେଖି ଚାଲିଛି।
0: ଲେଖିବା ଏକ ପ୍ରକ୍ରିୟା, ଲେଖିବା ଏକ ବାସ୍ତବ ଜୀବନର କ୍ରିୟା, ଏବଂ ଏ ପ୍ରକ୍ରିୟା ଏବଂ କ୍ରିୟା ଭିତରେ ଆପଣ ଠିଆ ହୋଇ ଅନେକ ଚରିତ୍ରଙ୍କୁ ଦେଖନ୍ତି, ଅନେକ ଚରିତ୍ରମାନଙ୍କୁ ପଖାଳନ୍ତି, ସେମାନଙ୍କର ବେଦନାକୁ ବ୍ୟଥାକୁ ଆପଣ ଗପ କରନ୍ତି, କବିତା କରନ୍ତି। ସର୍ବୋପରି ଯେହେତୁ ଜଣେ ସାମ୍ବାଦିକ ସମାଜ ଆଗରେ ଥୋଇ ଦିଅନ୍ତି, ଏ ଥୋଇଲା ସମୟରେ ଆପଣଙ୍କର ମନୋଭାବ କେମିତି ଥାଏ?
1: ଶିଖିବାର ଇଚ୍ଛା, ଯେମିତି କହୁଥିଲି, ପ୍ରତ୍ୟେକ ମଣିଷ ଗୁରୁ ସାଙ୍ଗରେ ସମାନ, ପ୍ରତ୍ୟେକଙ୍କଠୁ କିଛି ନା କିଛି ତାଙ୍କ ଜୀବନରୁ ଶିଖିବାକୁ ମିଳେ। ସେଇ ଶିଖିବାର ଯେଉଁ ଇଚ୍ଛାଟା ବେଳେବେଳେ ଆନ୍ଦୋଳିତ କରେ, ହୁଏତ କିଛି ଲେଖା ମାଧ୍ୟମରେ ହେଲେ ସମାଜକୁ, ଅନ୍ୟମାନଙ୍କୁ ଯେଉଁ ଶିକ୍ଷାଟା ମୁଁ ପାଇଛି, ଅନ୍ୟମାନେ ସେଥିରେ ଅନୁପ୍ରାଣିତ ହେବେ ବୋଲି ଆଶା।
0: ଆପଣ ଯେଉଁ ଚରିତ୍ରମାନଙ୍କୁ ଗପ କରନ୍ତି, ଯେଉଁ ଚରିତ୍ରମାନଙ୍କୁ ଛାତି ଭିତରେ ଭର୍ତ୍ତି କରି ସେମାନଙ୍କ ସହିତ ନିରବରେ କଥା ହୁଅନ୍ତି, ଏ କଥା ହେଲାବେଳେ ସେମାନଙ୍କର କେଉଁ କେଉଁ ଦିଗକୁ ଆପଣ ପରୀକ୍ଷା ନିରୀକ୍ଷା କରନ୍ତି?
1: ସତ କହିବେ ଆଜ୍ଞା, ଆମେ ପରୀକ୍ଷା ନିରୀକ୍ଷା କରିବା ଲୋକ ନୁହେଁ। ପ୍ରକୃତିରେ ଆଜିର ସମାଜରେ ଏମିତି ଲୋକ ଅଛନ୍ତି ଯେଉଁମାନଙ୍କ ଜୀବନ ଆଦର୍ଶକୁ ଦେଖିଲେ ଆପେ ମୁଣ୍ଡ ନେଇଯାଏ, ଆଉ ଇଚ୍ଛା ହୁଏ ସେମାନଙ୍କ ସହିତ କଥା ହେବାକୁ, ସେମାନଙ୍କଠୁ କିଛି ଶିଖିବାକୁ।
0: ସେହି ଚରିତ୍ରମାନେ ହିଁ ମୁଣ୍ଡ ନୁଆଁଇ ଦିଅନ୍ତି ଯେଉଁମାନଙ୍କ ପାଖରେ ଅହଙ୍କାର ସ୍ପର୍ଶ କରୁନଥାଏ, ଅହଙ୍କାର ଲହଡ଼ି ମାରୁନଥାଏ। ତେଣୁ ମୁଣ୍ଡ ନୁଆଁଇବାଟା ଏକ ଭଲ ମଣିଷମାନଙ୍କର ଗୋଟେ ପ୍ରକାର ଦୃଷ୍ଟାନ୍ତ, ଗୋଟେ ପ୍ରକାର ଇଙ୍ଗିତାତ୍ମକ କ୍ରିୟା। କହନ୍ତୁ ଏଥର ଏ ଗପ ଭିତରକୁ କେମିତି ପ୍ରବେଶ କଲେ?
1: ସେଦିନ ଶନିବାର ସକାଳ ଥିଲା, ଚାରିଆଡ଼େ ହୋହାଲ୍ଲା, ଭବାନୀପାଟଣା ସହରର କଥା। ମୋ ଷ୍ଟାଚ୍ୟୁ ଛକ ପାଖରେ ଆମର ଅଛି ବ୍ୟାଙ୍କ କ୍ୟାମ୍ପସ୍ ଅଛି, ସେଠି ଦୁଇ ତିନିଟା ଅଛି ATM ଅଛି। ମୁଁ ଟଙ୍କା ଉଠାଇବାକୁ ଯାଇଥିଲି ସଉଦା ପାଇଁ, ସେତେବେଳେ ଦୁଇ ବୃଦ୍ଧ ଦମ୍ପତିକୁ ମୋର ଦେଖା ହେଇଥିଲା। ସେମାନଙ୍କ ସହିତ ଯେଉଁ କଥୋପକଥନ ହେଇଥିଲା ତାହା ହିଁ ମୋତେ ଲେଖିବାକୁ ଅନୁପ୍ରାଣିତ କରିଥିଲା, ମୁଁ ଲେଖିଦେଇଥିଲି। କିନ୍ତୁ ସତ କହିବେ ବୋଲେ ଆଜି ଦୁନିଆରେ ସ୍ୱାର୍ଥପର ମଣିଷ ଯେଉଁଠି ମାନେ ନିଜ ସ୍ୱାର୍ଥ ପୂର୍ତ୍ତି ପାଇଁ ଅନେକ କିଛି କରିଯାଉଛି, ସେ ସମୟରେ ଅନ୍ୟ ଉପରେ ନିଃସ୍ୱାର୍ଥପର ହେଇକରି ବିଶ୍ୱାସ କରିବାଟା ଏତେ ପ୍ରଗାଢ଼ ବିଶ୍ୱାସ, ଆଉ ସେ ବିଶ୍ୱାସ ବି ରହୁଛି ତାଙ୍କର, ସେ ଯାହା ଉପରେ ବିଶ୍ୱାସ କରିଛନ୍ତି ଆଉ ସେମାନେ ସେ ବିଶ୍ୱାସକୁ ରଖୁଛନ୍ତି, ଜାଣିକି ବହୁତ ଖୁସି ଲାଗିଲା। ସେଇଠୁ ଲେଖିବା
0: ପ୍ରକୃତରେ ବିଶ୍ୱାସର ଅନ୍ୟ ନାମ ହିତ ଈଶ୍ୱର। ଆମେ ଯଦି ପଥର ଖଣ୍ଡକୁ ବିଶ୍ୱାସ କରିବା, ସେ ଈଶ୍ୱର ହୋଇ ଆମ ସହିତ କଥା ହେଇପାରନ୍ତି। ଆମେ ଯଦି ଗୁଡ଼ି ଖଣ୍ଡକୁ ଗଡ଼େଇ ଦେଇ ଈଶ୍ୱର ବୋଲି ଭଜନ କରିବା, ସେ ମଧ୍ୟ ଆମ ସହିତ କଥା ହେଇପାରେ। ଏ ହେଉଛି ଭାରତୀୟ ସଂସ୍କୃତି, ଭାରତୀୟ ପରମ୍ପରା। ଏବେ କହନ୍ତୁ ଘରେ କିଏ କିଏ ଅଛନ୍ତି?
1: ଘରେ ବାପା ମା ଅଛନ୍ତି, ସାନ ଭାଇ ଅଛି, ଦୁଇଟା ଛୁଆ ଅଛନ୍ତି, ସ୍ତ୍ରୀ ଅଛନ୍ତି, ପୁରା ପୂର୍ଣ୍ଣ ପରିବାର।
0: ଏବେ ଆପଣଙ୍କର ସାମ୍ବାଦିକ ଜୀବନ ଆଡ଼କୁ ପ୍ରଶ୍ନଟିଏ ଦେବା ପାଇଁ ଚାହିଁବି।
1: ଆଜ୍ଞା।
0: ଆପଣ ଯେଉଁ ଚରିତ୍ରମାନଙ୍କୁ, ଯେଉଁ କଥାକୁ ନେଇ ଲେଖନ୍ତି, ଶିରୋନାମ ତିଆରି କରନ୍ତି, କେବେ ଏମିତି ହେଇଛି କି ଯେ କେହି ଜଣେ ଆସି ଆପଣଙ୍କୁ ଗାଳିଗୁଳଜ କରିଛି, କାହିଁକି ମୁଁ କଥା ଲେଖିଲ ବୋଲି?
1: ନା ଆଜ୍ଞା, ସେଭଳି କେବେ ମୁଁ ସାମ୍ନା କରିନି। ପ୍ରକୃତିରେ ମୁଁ ସଦାବେଳେ ତଥ୍ୟଭିତ୍ତିକ ଯିବାକୁ ପ୍ରୟାସ କରେ, ଜାରି ରଖିଛି। ଆଉ ମୁଁ ଭାବେ ସାମ୍ବାଦିକତା ଏଭଳି ଏକ ବୃତ୍ତି ଯେଉଁଠି ସମାଜ ପ୍ରତି ଗୋଟେ ଯେଉଁ ଆମର ଉତ୍ତରଦାୟିତ୍ୱ ଅଛି, ସାଧାରଣ ପ୍ରତ୍ୟେକ ମଣିଷର ଯେଉଁ ଉତ୍ତରଦାୟିତ୍ୱ ଅଛି, ତାକୁ ନିର୍ବାହ କରିବାର ପ୍ରକୃତ ସୁଯୋଗ ସାମ୍ବାଦିକତାରେ ମିଳିଯାଏ, ମୁଁ ସେଇଟା ହିଁ ନିର୍ବାହ କରିବାକୁ ଚେଷ୍ଟା କରିଛି।
0: ବଡ଼ ସୁନ୍ଦର କଥା କହିଲେ, ଯୁବ ସାମ୍ବାଦିକମାନଙ୍କୁ ଏକ ସୁନ୍ଦର ବାର୍ତ୍ତା ମଧ୍ୟ ଦେଇଛନ୍ତି ପ୍ରକାରାନ୍ତରେ। ଆପଣ ଯେଉଁ ଗପ ଲେଖନ୍ତି, ଯେଉଁ ବାସ୍ତବ ଚରିତ୍ରମାନଙ୍କୁ ସାଉଁଟି ଆଣନ୍ତି, ଏମିତି କେବେ ହେଇଛି କି ସେ ଚରିତ୍ରମାନେ ଆପଣଙ୍କୁ ଭେଟିଛନ୍ତି ଏବଂ ମୋ କଥା ଲେଖିଥିଲେ ଯେମିତି ହସି ହସି ଆପଣଙ୍କ ସାମ୍ନାରେ ଠିଆ ହେଇଛନ୍ତି?
1: ବୁର୍ଲା ମେଡ଼ିକାଲ ଆପଣ ନିଶ୍ଚୟ ଶୁଣିଥିବେ, ଜାଣିଥିବେ, ସେଠି ଲୋକ ଦୁଃଖୀ ଲୋକ ହିଁ ଯାଆନ୍ତି, କଷ୍ଟରୁ ଦୂର ହେବା ପାଇଁ ମେଡ଼ିକାଲରେ ଚିକିତ୍ସା ପାଇଁ ଯାଆନ୍ତି। ଏଭଳି ଅନେକ ଚରିତ୍ର ଅଛନ୍ତି ଯେଉଁମାନଙ୍କୁ ମୁଁ ସେଇଠି ସାମ୍ବାଦିକତା ଦୃଷ୍ଟିରୁ ଖବର ପ୍ରସାରଣ କରିଥିଲି, ଆଉ ସେମାନଙ୍କୁ ଚିକିତ୍ସା ସହାୟତା ମିଳିଥିଲା। ତ ସେମାନେ ଯେତେବେଳେ ଅଚାନକ କେଉଁଠି ଗୋଟେ ଦେଖା ହେଇଯାଆନ୍ତି, ଆଉ ସେମାନେ ମୋତେ ମନେ ପକାଇଦେବେ, ଆଜ୍ଞା ଆପଣଙ୍କ ସହିତ ଆମେ ବୁର୍ଲାରେ ଦେଖା ହେଇଥିଲୁ ସେତେବେଳେ, ଆଉ ସେମାନେ ଯେଉଁ କାହାଣୀ

0: ଯା କହିବେ ସେ ଟାଇମରେ ସେ ସମୟରେ କ'ଣ ହେଇଥିଲା, ଖୁସି ଲାଗେ ଆଜ୍ଞା।
1: ତେବେ ସାମ୍ବାଦିକତା ଏବଂ ସାହିତ୍ୟ ଏ ଦୁଇଟା ଭିତରେ ଆପଣ କେମିତି ସମନ୍ୱୟ ରକ୍ଷା କରନ୍ତି?
0: ଦେଖନ୍ତୁ, ଶବ୍ଦ ହେଉଛି ବ୍ରହ୍ମ, ଆଉ ସେ ବ୍ରହ୍ମକୁ ନେଇକରି ସାରସ୍ୱତ କରୁଛନ୍ତି ସାହିତ୍ୟିକ, ଆଉ ସାମ୍ବାଦିକତା କରୁଛନ୍ତି ସାମ୍ବାଦିକ। ତ ଶବ୍ଦର ହିଁ ସବୁକିଛି।
1: ଗୁଞ୍ଜନ ଆଜି ଉଭୟ ସାହିତ୍ୟିକ ଏବଂ ସାମ୍ବାଦିକଙ୍କୁ ଚମତ୍କାର ନାଁରେ ନମସ୍କାର କରୁଛି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ସଂସାର ବଦଳି ସାରିଛି, ସମୟ କୂଳରେ ହିଂସା ମୋହ ଲୋଭ ସ୍ୱାର୍ଥର ପବନ ଖାଇ ଖାଇ ଦୋହଲି ଯାଉଛି ଜୀବନ। ଅବିଶ୍ୱାସ ଘେରା ଗର୍ତ୍ତ ଭିତରେ ଅସ୍ତବ୍ୟସ୍ତ ଯେତେ ସବୁ ସମ୍ପର୍କ, ପଲକ ମାତ୍ରକେ ମାଡ଼ି ମକଚି ହୋଇଯାଉଛି ମାନବିକତା। ବିଜ୍ଞାନ ଆନିତ ସୁଖ ସବୁ ଅନ୍ଧାର ସହ ଘଷି ହେଇ ସତେ ଯେମିତି ହଜେଇ ଚାଲିଛି ଦୟା ସ୍ନେହ ପ୍ରେମ ଭଳି ଜିଇଁବାର ଉପାଦାନ ସବୁକୁ, ଭରସା ସବୁକୁ। ତେବେ ଏତେ ଭିତରେ ବି ସେମାନେ ଅଛନ୍ତି ଯେଉଁମାନଙ୍କ ସମ୍ବଳ ବିଶ୍ୱାସ, କେବଳ ବିଶ୍ୱାସ। ଏହାର ଏକ ସ୍ୱାକ୍ଷର ଆଜିର ଗପ।
0: ବିଶ୍ୱାସ ଭବାନୀପାଟଣା ଷ୍ଟାଚ୍ୟୁ ଛକ, ଛକ ନିକଟସ୍ଥ ବ୍ୟାଙ୍କ କ୍ୟାମ୍ପସରେ ରହିଛି 2-3ଟି ବ୍ୟାଙ୍କ ATM। ଶନିବାର ହାଟ ଥିଲା, ସକାଳୁ ସକାଳୁ ଟଙ୍କା ଉଠାଇବାକୁ ଯାଇଥିଲା ସନ୍ତୋଷ। ATM ଆଗରେ ତା ପୂର୍ବରୁ ବୃଦ୍ଧ ଦମ୍ପତି ଛିଡ଼ା ହୋଇଛନ୍ତି। ତାଙ୍କୁ ଦେଖି, ଆପଣ ଟଙ୍କା ଉଠାନ୍ତୁ, ତାପରେ ମୁଁ ଯିବି। ବୃଦ୍ଧ ଜଣକ ଅଳ୍ପ ଟିକିଏ ହସିଦେଇ, ଟଙ୍କା ଉଠାଇ ଆସେନି ବାପା, ଟିକିଏ କାଢ଼ିଦେବ? ସନ୍ତୋଷ କହିଲା, ହଁ ନିଶ୍ଚୟ। ବୃଦ୍ଧ ଜଣକ ହାତରେ ଧରିଥିବା ATM କାର୍ଡ଼ ଆଉ ଗୋଟେ ଚିଟ୍ ତା ଆଡ଼କୁ ବଢ଼ାଇ ଦେଲେ। ଚିଟ୍ରେ ପିନ୍ ନମ୍ବର ଲେଖାଥିଲା। ସନ୍ତୋଷ ତାଙ୍କୁ କହିଲା, ଆସନ୍ତୁ ମଉସା ଭିତରକୁ, ମୁଁ ଟଙ୍କା କାଢ଼ି ଆପଣଙ୍କୁ ଦେଇଦେବି। ବୃଦ୍ଧ ଜଣକ, ନା ବାପା, ଆମେ ବାହାରେ ଅଛୁ, ତୁମେ କାଢ଼ିକି ଆଣିଦିଅ। ଟିକିଏ ଅଡ଼ୁଆ ଲାଗିଲା, କହିଲା, ମଉସା ଆପଣ ବି ଆସନ୍ତୁ, ଆପଣଙ୍କ ଟଙ୍କା ଆପଣ ରହିବେନି, ଏଇଟା ଠିକ୍ କି? ସେ କହିଲେ, ସେଇ ଘରେ ଥଣ୍ଡା ବହୁତ ଲାଗେ, ତୁମେ କାଢ଼ି ଆଣିଦିଅ, ଅସୁବିଧା ନାହିଁ, ତୁମ ଉପରେ ମୋର ବିଶ୍ୱାସ ଅଛି। ବୁଝିପାରିଲାନି ସନ୍ତୋଷ କ'ଣ କେମିତି କରିବ, ପିନ୍ ନମ୍ବର ATM କାର୍ଡ଼ ଅଚିହ୍ନା ବ୍ୟକ୍ତିକୁ ଦେଇଦେବା, ଏତେ ବିଶ୍ୱାସ ଓ ସାଧାସିଧା ମଣିଷ ବି ଅଛନ୍ତି କି? ତାଙ୍କୁ ପଚାରିଲା, ଆଚ୍ଛା ହଉ, କେତେ ଟଙ୍କା କାଢ଼ିଦେବି? ଉତ୍ତରରେ 3,000। ତାଙ୍କୁ କହିଲା, ଏମିତି କାହାକୁ ସରଳ ବିଶ୍ୱାସ କରନ୍ତୁ ନାହିଁ, ଆପଣଙ୍କ ସବୁ ଟଙ୍କା କାଢ଼ିନେବେ, ଆଉ ଆପଣ ଟେର୍ ମଧ୍ୟ ପାଇବେ ନାହିଁ। ମୋ କଥା ଶୁଣି ସେ ହସିଲେ, କହିଲେ, ବାପା ଆମେ ଲେଖାପଢ଼ା ଜାଣିନୁ, ଏଇ ବିଶ୍ୱାସଟିକ ସମ୍ବଳ, ବିଶ୍ୱାସକୁ ନେଇ ବଞ୍ଚିଛି। ଭଗବାନ ଉପରେ ଯେମିତି ବିଶ୍ୱାସ କରେ, ସେମିତି ତୁମ ଭଳି ମଣିଷ ଉପରେ ବି ମୋର ବିଶ୍ୱାସ। ଯଦି ଲେଖାପଢ଼ା ଜାଣନ୍ତି, ଟଙ୍କା ଉଠାଇବାକୁ କହନ୍ତି କି, ନିଜେ ହିଁ କାଢ଼ିପାରନ୍ତି। ମୋ ଭଳି ଗରିବ ଲୋକଙ୍କୁ କେହି ଠକିବେ ନାହିଁ, ମଣିଷ ମଣିଷକୁ ଠକିପାରିବେନି, ଯିଏ ଠକିବ ସେ ଅମଣିଷ। ଆଉ ଯଦି କେହି ଟଙ୍କା ନେଇଯାଏ, ଭାବିନେବି ମୋଠାରୁ ବି ସେ ଅଧିକ ଗରିବ। ତାଙ୍କ କଥା ଶୁଣିବାକୁ ଭଲ ଲାଗିଲା, ତରତର ହୋଇ ତାଙ୍କ 3,000 ଟଙ୍କା ଉଠାଇ ଆଣି ଟଙ୍କା ATM କାର୍ଡ଼ ଆଉ ପିନ୍ ଲେଖାଥିବା ଚିଟ୍ ତାଙ୍କୁ ବଢ଼େଇ ଦେଲା ସନ୍ତୋଷ। ହାତରୁ ସେଗୁଡ଼ିକ ନେଉ ନେଉ କହିଲେ, ଧନ୍ୟବାଦ ବାବା। ସନ୍ତୋଷ ପଚାରିଲା, ଏଇ ବୟସରେ ଆପଣ ଦୁହେଁ ATM ଆସିଲେ, ଘରେ ଆଉ କେହି ନାହାନ୍ତି? ସେ କହିଲେ, ଆମେ ଦୁଇ ବୃଦ୍ଧ, ଆଉ କେହି ନାହାନ୍ତି, କିନ୍ତୁ ଚିନ୍ତା ନାହିଁ, ଯୁଆଡ଼େ ଗଲେ ଦୁହେଁ ମିଶିକି ଯାଉ। ପୁଅ ଝିଅ ନାହିଁ ବୋଲି ମୋ ସ୍ତ୍ରୀ କାନ୍ଦନ୍ତି, ମୁଁ ତାଙ୍କୁ କହେ, ଯାହାର କେହି ନାହାନ୍ତି ତାହାର ଭଗବାନ ଅଛନ୍ତି, ସେ ଜୀବନ ଦେଇଛନ୍ତି, ବଞ୍ଚିବାର ବ୍ୟବସ୍ଥା ବି କରିଥିବେ, ଭଗବାନଙ୍କ ଉପରେ ଭରସା ବିଶ୍ୱାସ ଅଛି। ତାଙ୍କ କଥା ସରିଛି, ବୃଦ୍ଧା ଜଣକ ଧରିଥିବା ବ୍ୟାଗରେ ଏକ ମୋବାଇଲ ବାଜିଲା। ସେ କହିଲେ, ମୋବାଇଲ ନିଅ, ବାବୁ ଫୋନ୍ କରିଥିବ। ବ୍ୟାଗଟା ବୃଦ୍ଧା ଜଣଙ୍କୁ ବଢ଼ାଇ ଦେଲେ, ଫୋନ୍ ଉଠାଇ, ହଁ ବାପା ଟଙ୍କା ପାଇଲି, ହଁ ଦେଖିକି ଘରକୁ ଫେରିବୁ, ହଁ ରଖ ବୋଲି କାହା ସାଥେ କଥା ହେଲେ, ଆଉ ସେ ବ୍ୟାଗରେ ଫୋନ୍ ରଖିଦେଲେ। ଜିଜ୍ଞାସା ହେବାରୁ ସନ୍ତୋଷ ତାଙ୍କୁ ପଚାରିଲା, କିଏ ମଉସା? ବାବୁ, ମୋତେ ବାପା ଡାକ, କିଛି ବର୍ଷ ତଳେ ଦେଖା ହୋଇଥିଲା। ରାସ୍ତା ଉପରେ ଏକ ବ୍ୟାଗ ପାଇଥିଲି, ସେଥିରେ 20,000 ଟଙ୍କା ଆଉ ବହୁତ କାଗଜପତ୍ର ଥିଲା, ପୁଲିସ ଥାନାକୁ ଯାଇ ବ୍ୟାଗଟି ଦେଇଥିଲି। ବାବୁ ପୁଲିସଠାରୁ ବ୍ୟାଗ ପାଇବା ପରେ

0: ଘରେ ଆସି ଦେଖା କରିଥିଲା। ସିଏ ବ୍ୟାଗ୍ରେ ବହୁତ ଦରକାରୀ କାଗଜପତ୍ର ଥିଲା ବୋଲି କହୁଥିଲା। ସେଗୁଡ଼ିକ ମିଳୁନଥିଲେ ଚାକିରି ଚାଲିଯାଇଥାନ୍ତା। ସରକାରୀ ଚାକିରି କରୁଛି, ଆମ ଦୁଃଖ ଦେଖି ସେଇ ଦିନଠୁ ଆମକୁ ବାପା ମା' ବୋଲି ଆପଣାଇ ନେଇଛି। ଏଇ ଟଙ୍କାଟା ସେ ପଠାଇଥିଲା, ପ୍ରତି ମାସରେ ପଠାଏ, ମୋବାଇଲ୍ ବି ଦେଇଛି। ଟଙ୍କା ଉଠାଇଲେ ତା ପାଖକୁ ଖବର ଯାଏ, ମଝିରେ ମଝିରେ ଆସି ଦେଖା କରେ। ମୋ ସ୍ତ୍ରୀଙ୍କୁ କହେ, ଦେଖ ଯାହାର କେହି ନାହିଁ ଭଗବାନ ତାକୁ ସାହା। ବିଶ୍ୱାସଟା ବଡ଼ କଥା, ତୁମ ଭଳି ବିଶ୍ୱାସଜନକ ବାବୁମାନେ ଅଛନ୍ତି ବୋଲି ତ ଦୁନିଆରେ ବିଶ୍ୱାସ ରହିଛି। କହୁ କହୁ ଆସୁଛି ବାପା, ତୁମର ବିଳମ୍ବ ହେଉଥିବ କହି ବୃଦ୍ଧାଙ୍କ ହାତ ଧରି ଦୁହେଁ ଆଗକୁ ବଢ଼ିଲେ। ସେମାନଙ୍କ ଯାଉଥିବା ରାସ୍ତାକୁ ଚାହିଁ ରହିଲା ସନ୍ତୋଷ। କେତେ କମ୍ ସମୟରେ ମହାନ ଶିକ୍ଷା ଦେଇଗଲେ ଉଭୟ। ଜୀବନରେ ବଞ୍ଚିବା ପାଇଁ ଗୁଡ଼ାଏ ଟଙ୍କା ନୁହେଁ, ବରଂ ବିଶ୍ୱାସ ଆଉ ଭରସା ଯୋଗ୍ୟ ହାତଟିଏ ଥିବା କଥା। ଯାହା ଥିଲେ ଭଲ ପାଇବାର ଅଭାବ ରହିବ ନାହିଁ, ଜୀବନର ଶେଷ ଯାଏଁ ଭଲ ପାଇବା ମିଳିବ, କେବଳ ବିଶ୍ୱାସ ହିଁ ମୂଳ।
1: ପୂଜ୍ୟ ପୂଜାରେ ଗୁଞ୍ଜନ। ସେପ୍ଟେମ୍ବର 1 ଫତୁରାନନ୍ଦଙ୍କ ଜନ୍ମଦିନ, ସେପ୍ଟେମ୍ବର 2 କବି ବିନୋଦ ଚନ୍ଦ୍ର କାନୁନଗୋଙ୍କ ଜନ୍ମଦିନ, ସେପ୍ଟେମ୍ବର 14 ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଜନ୍ମ, ସେପ୍ଟେମ୍ବର 28 ରାଧାନାଥ ରାୟଙ୍କ ଜନ୍ମଦିନ। ସାରସ୍ୱତ ପୁରୁଷଙ୍କୁ ପ୍ରଣାମ। ପାଇଗଲା ପରେ ଖୋଜିବାକୁ ଆଉ ପଡ଼େ ନାହିଁ ଜମା ପଡ଼େ ନାହିଁ, ଛୁଇଁ ହେଲା ପରେ ପାଖ ପାଇବାକୁ ପଡ଼େ ନାହିଁ ଜମା ପଡ଼େ ନାହିଁ, ଶୁଣିଦେଲା ପରେ ବୁଝିବାକୁ ପ୍ରାୟ ଲାଗେ ନାହିଁ ଡେରି ଲାଗେ ନାହିଁ, ସରିଗଲା ପରେ ଅବସପଣଟା ରହେ ନାହିଁ ଆଉ ରହେ ନାହିଁ। ଶୁଣୁଥିଲେ ଗୁଞ୍ଜନ, ଭେଟିଥିଲେ ରାଜେଶ କୁମାର ଦାସ ଓ ସନ୍ତୋଷ କୁମାର ସିଂହଦେଓଙ୍କ ଉଚ୍ଚାରଣ। ଆପଣ ଦିଅନ୍ତୁ କଲମ। ଚିଠି ପାଇଛୁ ମାରଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା 7660001 ଜିଲ୍ଲା କଳାହାଣ୍ଡି, ହ୍ୱାଟ୍ସଆପ୍ 8895994143। ପ୍ରଯୋଜକ ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପକ ବିରଞ୍ଚି ନାରାୟଣ ମୁଣ୍ଡ। ଆପଣଙ୍କୁ ଆଗତୁରା ନୂଆଖାଇର ଝୁଆର ଜଣାଇ ଉଠୁଛୁ। ନମସ୍କାର ଝୁଆର।

ଶୁଣୁଥିଲେ ମାସିକ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଗୁଞ୍ଜନ। ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜିବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: କାଁ ହେଉଛେ ବୋଲେ ବ୍ରଏଲର କୁକୁଡ଼ାର ଚାହିଦା ଦିନକେ ଦିନ ବଢ଼ତେଲ ଚାଲିଛେ। ତ ଏଇ ବ୍ରଏଲର କୁକୁଡ଼ାକେ କେନ୍ତା ଖାଦ୍ୟସାର ଆମେ ଦମା ବଏଲେ ସେ ଠିକ୍ ହିପାସେ ବଢ଼ବା ଆର୍ ଆମକେ ବ୍ରଏଲର କୁକୁଡ଼ା ଚାଷ କରବାନୁ କ୍ଷତି ନେଇ ହିଏ, ହେ ବାବଦ ନେ ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜାନମା। ବ୍ରଏଲର କୁକୁଡ଼ା ଗୋଟେ ଏନ୍ତା କୁକୁଡ଼ାଏ ଯେନ୍ଟା ଖୁବ୍ ଜଲ୍ଦି ବଢ଼ି ଯାଏସି, ହେଥିର୍ ଲାଗି ଯେନ୍ ଖାଦ୍ ତାଙ୍କେ ଶକ୍ତି ଦେବା ହେ ଖାଦ୍ ତାଙ୍କେ ଅଧିକ ଦରକାରେ। ଶକ୍ତି କେନ୍ କେନ୍ ଖାଦ୍ ନୁ ଆମକେ ଖୁବ୍ ମିଲିପାରବା ବଏଲେ ମକା, ଅଧିକ ପୁଷ୍ଟିସାର ଯେନ୍ ଥିସି ସୋୟାବିନ, ଇଟା ମାନେ କାଁ ହେସି ଭଲ୍ କାମ ଦେସି ଶକ୍ତି ଦେବାର୍ ଲାଗି। ମଡ଼ିଆ ଜାତୀୟ ଖାଦ୍ନେ ଖୁବ୍ ପରିମାଣ ଥି ପୁଷ୍ଟିସାର ଶକ୍ତି ଭରି ହି କରି ଥିସି। ଇଟାକେ ଯଦି ଆମେ ଦାନା ହି ପାସେ ଦେନୁ ବୋଇଲେ ଇଟାକେ ଆମେ କାଁ କର୍ମା ତାଙ୍କର ଖାଦ୍ୟସାରତି ଭିରେଇ କରି ଦେଇପାର୍ମା। ବୋଇଲେ ଇ ମଡ଼ିଆ ଖାଦ୍କେ ଆମେ କାଁ କର୍ମାର୍ମା ଘୁଷରି, ଦେଶୀ କୁକୁଡ଼ା ଆର୍ ଉନ୍ନତ ମାନର ଯେନ୍ ବ୍ରଏଲର କୁକୁଡ଼ା ରହିସି ଇ କୁକୁଡ଼ାମାନଙ୍କର ଦାନାଥି 10 ନି କରି 50% ତକ୍ ଆମେ ମିଶା ଭିରା କରିପାର୍ମା। ଉନ୍ନତ ମାନର ପୁଷ୍ଟିସାର ଆଉ ମେଥିଓନାଇନ୍ ଇଟାକେ ଆମେ ଭିରେଇ ପାର୍ମା। ଆର୍ କାଣା କର୍ମା ବୋଇଲେ ହେ ଖାଦ୍ୟସାରକେ ଠିକ୍ ହେବା ସେ ଗୁଣ୍ଡ କରି କରି ଦମା ବୋଇଲେ ହେମାନକେ ହଜମ କରବାକେ ଟିକେ ଠିକ୍ ହେବା। ବୋଇଲେ କାଁ ହେବା ତାଙ୍କେ ଆର୍ ଏନ୍ତା ବଦ ହଜମି ବାଗିରି ନେଇ ହିଏ, ନେଇ ହେଲେ ଠିକ୍ ସମୟ ନି ହେଇଥିବା ଆର୍ କୁକୁଡ଼ା ମରି ବସ୍ବା ବୋଇଲେ ଆମର୍ ଚାଷୀ ଦଦା ନାନୀମାନ୍କେ କ୍ଷତି ସହବାକେ ପଡ଼୍ବା। ଆର୍ ଠିକ୍ ହିପାସେ ଆମେ ଖାଦ୍ୟସାର ନେଇ ଦେଲୁ ବୋଇଲେ କାଁ ହେବା ହେମାନଙ୍କ ଧିପା ନସିଯିବା ଆର୍ ଅସମିଆଥି ହେମାନେ ମରି ବସ୍ବେ। ହେଥିର୍ଲାଗି ମଡ଼ିଆ ଜାତ ଖାଦ୍କେ ଆମେ ଠିକ୍ ହିପାସେ ଯଦି ବ୍ରଏଲର କୁକୁଡ଼ାମାନ୍କେ ମିଶାଫିରା କରି କରି ଦେମା ବୋଇଲେ ହେମାନଙ୍କର ଓଜନ ବି ବଢ଼୍ବା ଆର୍ ହେମାନେ ଠିକ୍ ହିପାସେ ବଢ଼ି ବି ପାର୍ବେ। ଆର୍ ତାଙ୍କର ପେଟ ଯେନ୍ ଫୁଲି କରି ରହିସି ହେଟା ନେଇ ରହେ ଆର୍ ତାଙ୍କର ହଜମ ଶକ୍ତି ବି ଠିକ୍ ହିପାସେ ବଢ଼ିକରି ବନେ କରି କରି ସେମାନେ ବଢ଼ି ପାର୍ବେ। ତ ଆମର୍ ଚାଷୀ ଦଦା ନାନୀମାନେ ତ ଭିନ୍ ଭିନ୍ ସମିଆତି ଭିନ୍ ଭିନ୍ ପ୍ରକାରର ପଶୁପାଳନ କରସନ୍ ଏକା। ତ କାଁ ଲାଗି ଆମେ ଆଧୁନିକ ଜ୍ଞାନ କୌଶଳକେ ନେଇ ବୁଝିକରି ଯଦି ଆମେ ଖାଦ୍ ଦି ଦମା ବୋଇଲେ କାଁ ହେବା ବୋଇଲେ ଆମର୍ ଚାଷ କାମ ଥି ଯେନ୍ ଲାଭ ହେବାର କଥା ହେ ହିପାସେ ନେଇ ହେଇପାରେ ଆର୍ ଆମ୍କେ କ୍ଷତି ସହବାକେ ପଡ଼୍ବା।
1: ଆର୍ ଗୁଟେ ବି କଥା ହେଲା ସଫା ସୁତୁରା କଥା, ବୋଇଲେ ଇ ବ୍ରଏଲର କୁକୁଡ଼ାକେ ଖାଦ୍ ଦେବା ବେଲେ ଆମେ ଟିକେ ସଫା ସୁତୁରା ଦିଗ୍କେ ବି ଧ୍ୟାନ ଦେବାକେ ପଡ଼୍ବା। କାଁ ଯେ ବୋଇଲେ ଆମେ ଯଦି ହେ ଜାଗାନେ ଖାଦ୍ ଦେଉଥିମା ଆର୍ ସଫା ନେଇ କରୁ ବୋଇଲେ ହେଟା ଆର୍ ହେନେ କିରାକୁରି ବନେଇକିନା ହେଇଯିବା ଆର୍ ତାଙ୍କର ଥିବା ଆର୍ ମସ୍ତା ଆର୍ ହେମାନେ ହେନ୍ତା କରି ମରି ବସ୍ବେ। ହେଥିର୍ଲାଗି ଖାଦ୍ ଦେବା ଆଗ୍ନୁ ଯେନେ ଆମେ ପାନ୍ ଦେବା ହେମାନ୍କେ ହେଟା ଟିକେ ସଫା ସୁତୁରା ରଖ୍ମା। ସଫା ସୁତୁରା ରଖ୍ଲେ ହେମାନଙ୍କର ଥିପା ହେତ୍କି ଆର୍ ନେଇ ନସେନା। ଯେନ୍ ଜାଗା ଥିବି ଆମେ ଖାଦ୍ ଦେମା ହେନେ ହପ୍ତାକେ ଥରେ କାଁ କର୍ମା ସଫା ସୁତୁରା କରି ଦେଇକରି ଆମେ ହେତାକେ ରଖ୍ମା। ଆର୍ ଯେନ୍ ଜାଗା ଥି ଆମେ ପାନ୍ ଦଉଚୁ ହେଟାକେ ବି ଆମେ ସଫା କର୍ମା ଆର୍ ହେଥି ପାନ୍ ଦେମା। ହେନ୍ତା ତ ଆମର୍ ଦେଶୀ କୁକୁଡ଼ାମାନେ ଏନେ ତେନେ ଚରି ବୁଡ଼ସନ୍, କିରାକୁରି ଖାଇକରି ବଢ଼ସନ୍। ମତର୍ କ ଆମେ ଯେନ୍ ବ୍ରଏଲର କୁକୁଡ଼ାକେ ଫାର୍ମଥି ରଖୁଛୁ ନେଇ ହେଲେ ଘରେ ବି ରଖ୍ସୁ ଯେନ୍, ହେଟାକେ ଯଦି ଆମେ ଟିକେ ଠିକ୍ ହିପାସେ ନେଇ ରଖ୍ମୁ ବୋଲେ ହେଟା ଜଲ୍ଦି ଟିକେ ମରି ଯାଏସନ୍। ଆର୍ ଗୁଟେ କଥା, ଯେନ୍ ଆମେ ଗାଈ ଗୋରୁ ରଖୁଛୁ ବୋଇଲେ କେତ୍କି ବେଲେ ସେ ହଲ୍ ତଲେ ବି ଚେପେ ହି କରି ମରି ଯାଏସନ୍। ତ ହେଟାକେ ଆମ୍କେ ଟିକେ ଧ୍ୟାନ ଦେବାକେ ପଡ଼୍ବା ବୋଇଲେ ଗାଈ ଗୋରୁ ଛେଲି ମେଢ଼ାର ଗୁହଲ୍ ପାଖେନେ ଆମେ ଏନ୍ତା କୁକୁଡ଼ା ମାକୁଡ଼ା ମାନ୍କେ ନେଇ ରଖୁ। ଆର୍ କଥାନେ ତ ଅଛେ, ଯତନ କଲେ ରତନ ମିଲ୍ସି, ବୋଇଲେ ଆମେ ଯେନ୍ତା କରି କରି ଆମର୍ କୁକୁଡ଼ା ମାକୁଡ଼ାକେ ଯତନ କର୍ମା ଆମ୍କେ ହେନ୍ତା ରତନ ହିପାସେ ବନେ 2 ମିଲ୍ବା। ତ ଆମର୍ ଚାଷୀ ଦଦା ନାନୀମାନେ ତ ଚାଷ୍ କାମ କରସନ୍, ତାର୍ ସଙ୍ଗେ ସଙ୍ଗେ ପଶୁପାଳନ ବି କରସନ୍। ତ ଇ କୁକୁଡ଼ାକେ ପାଲ୍ଲା ବେଲେ ଆମ୍କେ ଇ ଦିଗ୍ ପ୍ରତି ଟିକେ ଧ୍ୟାନ ଦେବାକେ ପଡ଼୍ବା, ସଫା ସୁତୁରା ରଖ୍ମା, ହେମାନ୍କେ ଟିକେ ମଝି ମଝିନେ ଓଷ କଷା କର୍ମା, ହେମାନଙ୍କର ଯତନ ରତନ କର୍ମା ବୋଇଲେ ହେମାନଙ୍କର ଧିପା ନେଇ ନସେ ଆର୍ ଠିକ୍ ହିପାସେ ଖାଇବେ ବି, ଠିକ୍ ହିପାସେ ବଢ଼୍ବେ ବି। ଆର୍ ଠିକ୍ ହିପାସେ ବଢ଼୍ଲେ ବୋଲେ ଯେନ୍ କୁକୁଡ଼ା 200 ଥି ବିକ୍ରି ହେବାର କଥା ତାକେ ଲୋକ୍ ସର୍ଦା ହେଇକରି 300 ଦି କରି ବି ନେବେ। ହେଥିର୍ଲାଗି ଆର୍ ଖାଦ୍ ଥି ବି ଏତ୍କି ଖର୍ଚ୍ଚା ବର୍ଚ୍ଚା ନେଇ ଆସେ।
2: ଶୁଣିଲେ ଚାଷର କଥା, ଆକାଶବାଣୀ ଭବାନୀପାଟଣା।
3: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ, ଯାତ୍ରା ସମୟରେ ଯଦି ଟିସି ଟିକେଟ୍ ମାଗନ୍ତି ତେବେ ଦେଖେଇ ଦିଅନ୍ତୁ, କିନ୍ତୁ କୌଣସି ବି ଓଟିପି ପିନ୍ କିମ୍ବା ପାସୱାର୍ଡ ମାଗିଲେ ତାଙ୍କୁ ତୁରନ୍ତ ଭଗେଇ।

0: ଆକାଶବାଣୀ ଭବାନୀ ପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଶକ୍ତି ରୂପା, ଶୁଣିପାରିବେ ଏହି ବିଜ୍ଞାପନ ପରେ।
2: ୱାର୍କ ଫ୍ରମ୍ ହୋମ୍, ହାଇ ସାଲାରି, ମାତ୍ର ଗୋଟିଏ କ୍ଲିକ୍ରେ।
3: ଆରେ ୱାଓ,
4: अजना लिंक्स उपरे क्लिक करंतु नाही। आरबीआई कहे
5: सचेतन हुंतु, सतर्क रुहंतु।

ଶକ୍ତି ରୂପରେ ସାହିତ୍ୟ ପତ୍ରିକା ଶେଫାଳି ଶେଫାଳିର ଆଜିର ଏକ ଅନନ୍ୟ ପୃଷ୍ଠାକୁ ଆପଣଙ୍କୁ ସ୍ୱାଗତ ତଥା ବିଶ୍ୱ ସାକ୍ଷରତା ଦିବସର ଢେର ଶୁଭେଚ୍ଛା। କାର୍ଯ୍ୟକ୍ରମର ଏହି ଅଧ୍ୟାୟ ସହ ଦୀପ୍ତିମୁନ୍ ନମସ୍କାର। ଦିଗ୍ବଳୟର ମଧ୍ୟ ବିନ୍ଦୁରେ ଦଣ୍ଡାୟମାନ ହୋଇ ମଣିଷ ଦେଖେ ପ୍ରକୃତିର ବୈଚିତ୍ର୍ୟ। ସେହି ବୈଚିତ୍ର୍ୟ ମଧ୍ୟରେ ଲକ୍ଷ୍ୟ କରେ ମୁହୁର୍ମୁହୁ ପରିବର୍ତ୍ତନ। ତାର ଚିତ୍ତପଟରେ ଫୁଟି ଉଠେ ଅସଂଖ୍ୟ ଭାବନା। ଦିଗ୍ବଳୟର ପରିଧି ଅତିକ୍ରମ କରି ତାର କଳ୍ପନା ଛୁଟିଯାଏ ବହୁ ଦୂରକୁ। ସୃଷ୍ଟି ରହସ୍ୟର ପ୍ରତ୍ୟେକଟି ପାହାଚ ସେ ଅନ୍ୱେଷଣ କରିବାକୁ ଚେଷ୍ଟା କରେ ଏବଂ ହୃଦୟଙ୍ଗମ କରି ଗାଇ ଉଠେ।

0: ଘୋର ଅନ୍ଧକାର, ଆଲୋକ, ସୂର୍ଯ୍ୟଙ୍କର ତେଜ, ଜହ୍ନର ଶୀତଳତା, ସ୍ୱାଗତ, ବିଦାୟ, ବିରହ, ମିଳନ, ସୁଖ ଦୁଃଖ, ଆଶା ନୈରାଶ୍ୟ, ନିରବତା, କୋଳାହଳ, ସ୍ଥିର ଚଞ୍ଚଳ, ସଫଳତା ବିଫଳତା, ହାରିବା ଜିତିବା, ପରିବର୍ତ୍ତନ ଚୟନ, ଭଲମନ୍ଦ, ରଙ୍ଗ ଫୁଲ, ମାଟି ଆକାଶ, ପାଣି ପବନ ଓ ମଣିଷ, ଏସବୁ ହିଁ ତ ଦିନେ ସାହିତ୍ୟ ହୋଇଯାଆନ୍ତି। ଆଉ ସାହିତ୍ୟରେ ଜୀବନ ଥାଏ। ଜୀବନକୁ ପରିମାର୍ଜିତ ଓ ଚିନ୍ତାକୁ ଉର୍ଦ୍ଧ୍ୱଗାମୀ କରିବା ପାଇଁ ଶିକ୍ଷା ବହନ କରେ ଏକ ସ୍ୱତନ୍ତ୍ର ସ୍ଥାନ, ଯାହାର ବିନା ଜୀବନର ଅର୍ଥ ରୁହେ ନା। ଜୀବନର ଅନୁଭବରେ ଶିକ୍ଷା ଯୋଡ଼ି ହୋଇଗଲେ ନିଖୁଣ ଭାବରେ ସଜେଇ ଦେଇ ଘଷି ମାଜି ଆହୁରି ସ୍ୱଚ୍ଛ କରିଦିଏ ଅନୁଭବକୁ, ଆଉ ସେଇ ଅନୁଭବ ସମାଜର କଲ୍ୟାଣ ପାଇଁ ହାତ ବଢ଼େଇ ଦିଏ। ସମାଜରୁ ପାଉଥିବା ଅନୁଭବ ଓ ଅନ୍ତରର ଗାଢ଼ ଅଭିବ୍ୟକ୍ତି ହେଉଛି ସାହିତ୍ୟ। ସାହିତ୍ୟରେ କବିତାର ସ୍ଥାନ ସ୍ୱତନ୍ତ୍ର। ସ୍ୱତନ୍ତ୍ରତାକୁ ଗ୍ରହଣ କରିବା ପାଇଁ କବିତାରେ ସତ୍ୟର ଉଦ୍ଘୋଷଣା, ଜନଜୀବନର ବାର୍ତ୍ତା, ଅନୁଭବର କଥା କହିବାକୁ ପଡ଼େ। କବିତାରେ ପାଠକ ନିଜସ୍ୱ କଥା ଅନୁଭବ କରୁଥିଲେ କବିତା ଖୁବ୍ ଆପଣାର ହୋଇଯାଏ, ଖୁବ୍ ନିଜର ହୋଇଯାଏ।
1: କବିତା ନୀଳ ସ୍ୱପ୍ନ। ମତେ କେହି ସ୍ୱପ୍ନାତୁର କରେ ନୀଳ ସ୍ୱପ୍ନର ନୀଳ ସମ୍ବହନରେ, ମତେ କେହି ସ୍ୱପ୍ନାତୁର କରେ ନୀଳ ସ୍ୱପ୍ନର ନୀଳ ସମ୍ବହନରେ, ଗାଢ଼ ନିରବତାର ଅବଚେତନ ମୁହୂର୍ତ୍ତରେ କେହି ତ ଡାକୁଥାଏ ମୋର ଶ୍ରୀହୀନା ଦୁର୍ବଳା ଆତ୍ମାକୁ, ଥିବା ନଥିବା ପରି ମୋର ବିକଳ ଅସ୍ତିତ୍ୱ, ଥିବା ନଥିବା ପରି ମୋର ବିକଳ ଅସ୍ତିତ୍ୱ, ଅନେକ କାଳରୁ ଜର୍ଜରିତ ତମର ନୀଳବିଷର ନିର୍ମମ ଜ୍ୱାଳାରେ, ମୁଁ ତ ଥାଏ ମୋର ମିଛ ଜୀବନ ମିଛ ମରଣର ଏକ ଅପାଙ୍କ୍ତେୟ ଅଦ୍ଭୁତ ଦୁନିଆରେ, ମୁଁ ତ ଥାଏ ମୋର ମିଛ ଜୀବନ ମିଛ ମରଣର ଏକ ଅପାଙ୍କ୍ତେୟ ଅଦ୍ଭୁତ ଦୁନିଆରେ। ଏବେ କିଛି ନୀଳ ସ୍ୱପ୍ନ ହାହାକାର ଭରାଇ ଜୀବନକୁ ଜାଗରଣ ଦିଏ, ଏବେ କିଛି ନୀଳ ସ୍ୱପ୍ନ ହାହାକାର ଭରା ଏଇ ଜୀବନକୁ ଜାଗରଣ ଦିଏ, ମୁଁ ମୋର ଶ୍ରୀହୀନା ଆତ୍ମା ପାଇଁ ସାଉଟୁ ଥାଏ ନୀଳିମା, ଆକାଶରୁ ମାଟିରୁ ନୀଳ ଜହ୍ନ ନୀଳ ସାଗରରୁ, ତୁମର ସେ ନୀଳ ନୀଳ ବିଷବଳୟରୁ ଭୋଗିବାକୁ ପ୍ରକୃତ ମୋ ଜୀବନ ମରଣ ଏଇ ମାଟି ଏଇ ସମାଜରେ।
0: ଆମେ ଆପଣଙ୍କୁ ପ୍ରାରମ୍ଭରୁ ବିଶ୍ୱ ସାକ୍ଷରତା ଦିବସର ଅଭିନନ୍ଦନ ଜଣାଇଥିଲୁ। ହଁ, ଆଜି ହେଉଛି ବିଶ୍ୱ ସାକ୍ଷରତା ଦିବସ। ପ୍ରତିବର୍ଷ ସେପ୍ଟେମ୍ବର 8 ତାରିଖକୁ ବିଶ୍ୱ ସାକ୍ଷରତା ଦିବସ ରୂପେ ପାଳନ କରାଯାଏ। ୟୁନେସ୍କୋ ଦ୍ୱାରା 1966 ଅକ୍ଟୋବର 26 ତାରିଖ ଏହା ଘୋଷଣା କରାଯାଇଥିଲା। 1967 ଏହି ଦିବସ ପାଳନ କରାଗଲା। ପ୍ରଥମ କରି ଏହାର ଉଦ୍ଦେଶ୍ୟ ହେଲା ବ୍ୟକ୍ତି, ସମୁଦାୟ ଓ ସମାଜକୁ ସାକ୍ଷରତାର ମହତ୍ତ୍ୱକୁ ଦର୍ଶାଇବା। ଏହି ଦିନ ମନେ ପକାଇ ଦିଏ ଯେ ଶିକ୍ଷା ଓ ସାକ୍ଷରତା ମାନବ ଅଧିକାର, ଗାରିମା ଓ ବିକାଶ ପାଇଁ ନିହାତି ଆବଶ୍ୟକ। ଏ ବର୍ଷର ବିଷୟ ରଖାଯାଇଛି ସମସ୍ତଙ୍କ ପାଇଁ ଶିକ୍ଷା, ସମୃଦ୍ଧି ଓ ଶିକ୍ଷିତ ଗ୍ରହ। ତେବେ ଆଧୁନିକ ସମାଜ

ଏବଂ ଶିକ୍ଷିତ ହୋଇ ଆତ୍ମବିଶ୍ୱାସର ସହିତ ଆତ୍ମସମ୍ମାନ ଏବଂ ଆତ୍ମନିର୍ଭରଶୀଳ ଜୀବନଯାପନ କରିବାକୁ ସମର୍ଥ ହୋଇପାରିଛି। ଶିକ୍ଷା ଦ୍ୱାରା ଉପାର୍ଜନକ୍ଷମ ହୋଇ ନିଜେ ଆର୍ଥିକ ଆତ୍ମନିର୍ଭର ହେବା ସହିତ ନିଜର ପରିବାରର ଆର୍ଥିକ ସ୍ଥିତିକୁ ମଧ୍ୟ ସୁଦୃଢ଼ କରିପାରୁଛି। ନିଜ ସନ୍ତାନମାନଙ୍କୁ ବିକାଶର ପଥ ଦେଖାଇ ସେମାନଙ୍କୁ ମଧ୍ୟ ଶିକ୍ଷିତ କରିବାକୁ ପ୍ରଯତ୍ନ କରୁଛି। ତେବେ ଆଜି ମଧ୍ୟ ସମାଜର କୌଣସି କୌଣସି ସ୍ଥାନରେ, ବିଶେଷ କରି ଗ୍ରାମାଞ୍ଚଳ କ୍ଷେତ୍ରରେ, ନାରୀ ଶିକ୍ଷାର ହାର ନୈରାଶ୍ୟଜନକ। ଏଥିପାଇଁ ନାରୀ ଶିକ୍ଷା ପ୍ରତି ବିମୁଖ ଭାବ, ନାରୀ ସୁରକ୍ଷାଜନିତ ଚିନ୍ତାଧାରା, ବାଲ୍ୟ ବିବାହ ପ୍ରଥା, ଯୌତୁକ ପ୍ରଥା, ଦାରିଦ୍ରତା ଇତ୍ୟାଦି କେତେକାଂଶରେ ଦାୟୀ। ପରିବାରର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଆର୍ଥିକ ସ୍ଥିତିକୁ ସୁଧାରିବାକୁ ହେଲେ ଗ୍ରାମାଞ୍ଚଳର ମହିଳାମାନଙ୍କୁ ଶିକ୍ଷାର ଆଲୋକ ଦେଖାଇବାକୁ ପଡ଼ିବ। ବର୍ତ୍ତମାନ ସରକାରୀ ସ୍ତରରେ ତଥା ଅନେକ ସ୍ୱେଚ୍ଛାସେବୀ ନାରୀ ସଂଗଠନ ମଧ୍ୟ ଏଥିପ୍ରତି ସଚେତନ ଓ ଚେଷ୍ଟିତ। ଆଜି ଶିକ୍ଷିତା ନାରୀ ଅନୁଭବ କରୁଛି ପର୍ଯ୍ୟାବରଣର ସଂରକ୍ଷଣ ଏବଂ ପ୍ରଦୂଷଣମୁକ୍ତ ପରିବେଶର ଆବଶ୍ୟକତାକୁ। ବିଭିନ୍ନ ମଞ୍ଚ, ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ଶିକ୍ଷିତା ନାରୀ ଆଜି ଜନଜାଗରଣର କାର୍ଯ୍ୟ ମଧ୍ୟ ହାତକୁ ନେଇଛି। ସୁସ୍ଥ ପରିବାର, ସୁସ୍ଥ ସମାଜର ଗଠନ ପାଇଁ ମଦ ବିରୋଧୀ ଆନ୍ଦୋଳନ, ନିଶାମୁକ୍ତି ଅଭିଯାନ, ସଂସ୍କୃତି ଓ ପରମ୍ପରାର ସୁରକ୍ଷା, ଆଧ୍ୟାତ୍ମିକ ଶିକ୍ଷା, କଳା ସାହିତ୍ୟର ବିକାଶ ପାଇଁ ସମର୍ପିତ ଭାବ ନେଇ ନାରୀମାନେ କାର୍ଯ୍ୟ କରୁଛନ୍ତି। କାରଣ ଶିକ୍ଷା ସଂସ୍କାରଯୁକ୍ତ ହେଲେ ହିଁ ସମାଜର ବିକାଶ ଘଟିଥାଏ। ଅପରପକ୍ଷରେ ଶିକ୍ଷା ସହିତ ଅପସଂସ୍କୃତି କିମ୍ବା ପରସଂସ୍କୃତି ଯଥା ପାଶ୍ଚାତ୍ୟ ସଂସ୍କୃତିର ଯେତେବେଳେ ମିଶ୍ରଣ ଘଟେ ସେତେବେଳେ ମୂଲ୍ୟବୋଧର ଅବକ୍ଷୟ ଘଟିଥାଏ। ନୈତିକ ମୂଲ୍ୟବୋଧ ସହିତ ଶିକ୍ଷିତା ନାରୀଟିଏ ଯେତେବେଳେ ପରିବାର ଓ ସମାଜର ମଙ୍ଗ ଧରେ ସେତେବେଳେ ସବୁ ପ୍ରକାରର ଅନ୍ଧକାର ଦୂରୀଭୂତ ହୋଇଯାଏ। ସା ବିଦ୍ୟା ୟା ବିମୁକ୍ତୟେ, ଅର୍ଥାତ୍ ବିଦ୍ୟା ମୁକ୍ତି ପ୍ରଦାନ କରିଥାଏ। ଅନ୍ଧକାରରୁ ମୁକ୍ତି, ଦୁଃଖ ନୈରାଶ୍ୟରୁ ମୁକ୍ତି, ଲୋଭ ଆସକ୍ତିରୁ ମୁକ୍ତି, ସ୍ୱାର୍ଥ ସଂକୀର୍ଣ୍ଣତାରୁ ମୁକ୍ତି, ହିଂସା ପ୍ରତିହିଂସାରୁ ମୁକ୍ତି, ସବୁ ପ୍ରକାରର ନକାରାତ୍ମକ ଚିନ୍ତାଧାରାରୁ ବିଦ୍ୟା ଆମକୁ ମୁକ୍ତି ଦେଇଥାଏ ଏବଂ ଜୀବନକୁ ସକାରାତ୍ମକ, ଆଶାବାଦୀ, ଆତ୍ମବିଶ୍ୱାସ, ଆତ୍ମସମୀକ୍ଷା ପାଇଁ ପ୍ରଶସ୍ତ ସୁଯୋଗ ଦେଇଥାଏ। ଜଣେ ଶିକ୍ଷିତା ନାରୀ ପ୍ରତ୍ୟେକ ପରିସ୍ଥିତିକୁ ଦୃଢ଼ତାର ସହିତ ମୁକାବିଲା କରିବାକୁ ସକ୍ଷମ ହୋଇପାରିଥାଏ। କିନ୍ତୁ ବେଳେବେଳେ ଦେଖାଯାଏ ଉଚ୍ଚ ଶିକ୍ଷିତ ବ୍ୟକ୍ତି ମଧ୍ୟ ବିଷାଦଗ୍ରସ୍ତ, ମାନସିକ ଚାପଗ୍ରସ୍ତ ହୋଇ ନିଜର ତଥା ଅନ୍ୟର କ୍ଷତି ଘଟାଇଥାନ୍ତି। ଭୁଲ ବୁଝାମଣା, ପରିବାରରେ ଅଶାନ୍ତି ବାତାବରଣ, ଆର୍ଥିକ ପରିସ୍ଥିତି, ସ୍ନେହ ଶ୍ରଦ୍ଧା ସହଯୋଗୀ ମନୋଭାବର ଅଭାବ, ଅତ୍ୟଧିକ ଉଚ୍ଚାକାଂକ୍ଷା, ସ୍ୱାର୍ଥପର ଭାବ, ପ୍ରତିଯୋଗୀ ମନୋଭାବ ଏବଂ ବସ୍ତୁବାଦୀ ଚିନ୍ତାଧାରା ଯୋଗୁଁ ଏହାର ପ୍ରଭାବ ସାମାଜିକ ଜୀବନରେ ମଧ୍ୟ ପଡ଼ିଥାଏ। ଦାୟିତ୍ୱବୋଧର ଅଭାବ, ସ୍ୱାର୍ଥପର ଚିନ୍ତାଧାରା, ସମ୍ପର୍କରେ ତିକ୍ତତା, ଅତ୍ୟଧିକ ଖର୍ଚ୍ଚ ଏବଂ ପାରିବାରିକ ଜୀବନର ମୂଲ୍ୟବୋଧର ହ୍ରାସ ପାଇଁ ଆଜି ଅନେକ ଦୁର୍ଘଟଣାର ଖବର ନଜରକୁ ଆସେ। ପରିବାର ବ୍ୟବସ୍ଥା ସୁଦୃଢ଼ ଏବଂ ଭାରତୀୟ ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ ହେଲେ ହିଁ ଏସବୁ ଅପ୍ରୀତିକର ଘଟଣା ଏବଂ ପରିସ୍ଥିତିକୁ ଏଡ଼ାଇ ଯାଇପାରିବ ଏବଂ ଏଥିପାଇଁ ନାରୀର ମୁଖ୍ୟ ଭୂମିକାକୁ ଅସ୍ୱୀକାର କରିହେବ ନାହିଁ। ପରିବାର ହେଉଛି ବ୍ୟକ୍ତିର ଶକ୍ତି କେନ୍ଦ୍ର। ଏଣୁ ଆମ ଭାରତୀୟ ସଂସ୍କୃତିରେ ବିବାହକୁ ଏକ ଦାୟିତ୍ୱ ନିର୍ବାହ କରିବାର ବ୍ୟବସ୍ଥା ଭାବରେ ଗ୍ରହଣ କରାଯାଏ। ବିବାହ ଏକ ସଂସ୍କାର, ସାତ ଜନ୍ମ ପାଇଁ ପତି ପତ୍ନୀ ଆମ ସଂସ୍କୃତି। ପରିବାରରେ ଗୁରୁଜନଙ୍କୁ ସମ୍ମାନ ଓ ସାନମାନଙ୍କୁ ସ୍ନେହ ଆମର ପାରିବାରିକ ଧର୍ମ। ଏଣୁ ଉତ୍ତମ ସନ୍ତାନ ପ୍ରାପ୍ତି ସହ ସନ୍ତାନମାନଙ୍କୁ ଉତ୍ତମ କରି ଗଢ଼ି ତୋଳିବାର ଉଦ୍ଦେଶ୍ୟକୁ ଜଣେ ଶିକ୍ଷିତା ନାରୀ ଅନ୍ତରର ସହ ହୃଦଙ୍ଗମ କରିପାରିବ, ସଂସ୍କୃତି ଓ ଅପସଂସ୍କୃତିର ପାର୍ଥକ୍ୟକୁ ହୃଦବୋଧ କରିପାରିବାର କ୍ଷମତା ଶିକ୍ଷିତା ନାରୀମାନଙ୍କ ଠାରୁ ଆଜିର ସମାଜ ଆଶା କରିଥାଏ।

ଆଧୁନିକ ସମାଜରେ ନାରୀ ଶିକ୍ଷା ଏହି ବିଷୟଟିକୁ ପଖାଳିଥିଲେ ଶିକ୍ଷୟତ୍ରୀ ଭଉଣୀ ପ୍ରତିଭା ଭୋଇ ଭବାନୀପାଟଣା କଳାହାଣ୍ଡିରୁ।

ଶିକ୍ଷାର ଅମୂଲମୂଳ ରତ୍ନ ତ ନାରୀ ପାଉଛି, ଏଥିରେ ଦ୍ୱିମତ ନାହିଁ। ପାଇବାର ଅର୍ଥ ହେଉଛି କିଛି ଦାୟିତ୍ୱକୁ, କିଛି କର୍ତ୍ତବ୍ୟକୁ ବହନ କରି ତଦନୁସାରେ ଆଗକୁ ବଢ଼ିବା। ଆମ ବ୍ୟବହାର, ଆମ ପୋଷାକ, ଆମ କଥାବାର୍ତ୍ତା, କାର୍ଯ୍ୟକଳାପ ଗୋଟିଏ ସୀମା ଭିତରେ ରହିବା ଆବଶ୍ୟକ। ଅର୍ଥାତ୍ ଯାହା ଆମର ସଂସ୍କୃତି ମନ୍ତ୍ର ଦିଏ। ଆମ ସଂସ୍କୃତି ଶୃଙ୍ଖଳିତ ସଂସ୍କୃତି, ଯେଉଁଠି ପାଇବାର ଲୋଭ ନଥାଏ। ଆମ ଭିତରୁ କିଛି ଏମିତି ବି ଅଛନ୍ତି ସୀମା ଡେଇଁବାକୁ ପସନ୍ଦ କରୁଛନ୍ତି, ଆଉ ଏହାକୁ ସ୍ୱାଧୀନତା ବୋଲି ଭାବୁଛନ୍ତି, ଯାହାଦ୍ୱାରା ସଂସ୍କୃତିଠୁ ଦୂରେଇ ଯାଉଛନ୍ତି। ପରିସ୍ଥିତି ବଦଳି ଯାଉଛି ଏବଂ ତାର ବିପରୀତ ହେଉଛି। ଅର୍ଥାତ୍ ସେମାନଙ୍କୁ ଅଯଥାରେ ଅନେକ ବୋଝ ମୁଣ୍ଡାଇବାକୁ ପଡ଼ୁଛି। ଆମେ ଆମର ସଂସ୍କୃତି ସହିତ ଚାଲିଲେ ଆମର ସାହିତ୍ୟ ବି ସମୃଦ୍ଧ ହେବ, ଏ କଥାକୁ ମନେ ରଖିବା ଆବଶ୍ୟକ। ସାହିତ୍ୟ ଆହୁରି ସମୃଦ୍ଧ ହୁଏ ଯେତେବେଳେ

ସଂସ୍କୃତିଠୁ ଦୂରେଇ ଯାଉଛନ୍ତି। ପରିସ୍ଥିତି ବଦଳି ଯାଉଛି ଏବଂ ତାର ବିପରୀତ ହେଉଛି, ଅର୍ଥାତ୍ ସେମାନଙ୍କୁ ଅଯଥାରେ ଅନେକ ବୋଝ ମୁଣ୍ଡାଇବାକୁ ପଡ଼ୁଛି। ଆମେ ଆମର ସଂସ୍କୃତି ସହିତ ଚାଲିଲେ ଆମର ସାହିତ୍ୟ ବି ସମୃଦ୍ଧ ହେବ, ଏ କଥାକୁ ମନେ ରଖିବା ଆବଶ୍ୟକ। ସାହିତ୍ୟ ଆହୁରି ସମୃଦ୍ଧ ହୁଏ ଯେତେବେଳେ ଆମେ ଈଶ୍ୱରାଭିମୁଖୀ ହେଉ, ଆଧ୍ୟାତ୍ମିକତାକୁ ନିଜ ଜୀବନରେ ସ୍ଥାନ ଦେଉ, ଆପଣେଇ ନେଉ, ଆଉ ଜୀବନ ସେତେବେଳେ ହିଁ ନୀତିଗତ ଭାବରେ ଆଗକୁ ବଢ଼େ।

କବିତାର ଶୀର୍ଷକ ବଗୁଲା ବଗୁଲି। ଗୋଟିଏ ସୁନ୍ଦର ଦାମ୍ପତ୍ୟର ସାରକଥା ବୋଧେ ଲେଖା ହୋଇଥିଲା ବଗୁଲା ବଗୁଲି ଗପରେ। ଝାପ୍ସା ଝାପ୍ସା ମନେ ପଡ଼ୁଛି, କାହିଁ କେତେ ବର୍ଷ ପୂର୍ବେ ପଢ଼ିଥିଲି ତ ହାଇସ୍କୁଲର ଛାତ୍ରୀ ଥିବାବେଳେ। ମୁଁ କେଉଁ ଏକ ନମ୍ବର ଛାତ୍ରୀ ଥିଲି ଯେ ସବୁ ମନେ ରହିଥିବ, ପାଠ କି ଗପ। ପୁଣି ଦୀର୍ଘ ଏତେ ବର୍ଷ ବ୍ୟବଧାନ ପରେ ମନେ ରଖିଥିଲେ ମନେ ରଖିଥାଇ ପାରନ୍ତି ସ୍ନିଗ୍ଧା କି ପ୍ରାଚୀ, କିମ୍ବା ମାମା ନହେଲେ ପୁତୁଲ, ହଁ ଆଉ ସୁନିତା କି ଜିତୁର ବି ମନେ ଥାଇପାରେ କିଛି କିଛି। ପଚାରିବି, ଏବେ ତ ଫେସବୁକ୍ ମାଧ୍ୟମରେ ଆମେ ସମସ୍ତେ ପୁଣି ଥରେ ପାଖାପାଖି। ଗୋଟିଏ ଗୋଟିଏ ଗପରେ କ'ଣ ଏମିତି ଥାଏ ଯେ ହଠାତ୍ ହଠାତ୍ ମନେ ପଡ଼ିଯାଏ, ତାର କିଛି ଧାଡ଼ି କି ପଙ୍କ୍ତି କିମ୍ବା ସାରମର୍ମ ଖାଲି, ଅଥଚ ସମଗ୍ର କାହାଣୀ ମନେ ପକାଇ ପାରୁନଥିବାର ଅସହାୟତାର ଘୁରାଉଥାଏ ଦିନରାତି। ବେଶ ମାସେ କାଳ ଧରି ମୋତେ ଯେମିତି ହନ୍ତସନ୍ତ କଲାଣି ପଢ଼ିଥିବା ଗପ ବଗୁଲା ବଗୁଲି। ସାରମର୍ମ ବୁଝାଇଥିଲେ ସ୍ନେହଲତା ଦିଦି, ଲୋକେ ଆଶ୍ଚର୍ଯ୍ୟ ହେଉଥିଲେ ଏମିତି ଦାମ୍ପତ୍ୟ ପ୍ରେମ ଦେଖି। ଶେଷ ଧାଡ଼ି ଗପର।

କଥା ତ କିଛି ବୋଲି କିଛି ମନେ ନାହିଁ, ମର୍ମ ଟିକେ ମନେ ଅଛି ଖାଲି। ବେଳେବେଳେ କେଜାଣି କାହିଁକି ମୋ ନିଜକୁ ବଗୁଲି ବଗୁଲି ଲାଗୁଛି।

ଶକ୍ତି ରୂପରେ ସାହିତ୍ୟ ପତ୍ରିକା ସେଫାଳି ସେଫାଳି ତାର ଭାବ ଥୋଇଦେଇ ଏଇଠୁ ଉଠିବ ଓ ଉଠିବୁ ଆମେ ବି। କେବଳ ଅପେକ୍ଷା ରହିଥିବ ତାକୁ ନେଇ ଆପଣଙ୍କର ମତାମତର। ଆମ ଠିକଣା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ପିନ୍ 7660001 ଜିଲ୍ଲା କଳାହାଣ୍ଡି ଏବଂ ଆମ ହ୍ୱାଟ୍ସଆପ୍ ନମ୍ବରଟି 8895994143। ଆପଣ ସୁସ୍ଥ ରୁହନ୍ତୁ, ଆନନ୍ଦରେ ରୁହନ୍ତୁ, ହସୁଥାନ୍ତୁ। ରହୁଛୁ ଦୀପ୍ତିମୁନ୍, ନମସ୍କାର।

ଶୁଣିଥିଲି ଶକ୍ତିରୂପା କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ ଦୀପ୍ତି ମୁନ୍, ପ୍ରଯୋଜନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ। ଆକାଶବାଣୀ ଭବାନୀପାଟଣା।

ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ଆକାଶବାଣୀ କଟକ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ, ପରେ ପରେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର, ଏବଂ ତାପରେ ଆକାଶବାଣୀ କଟକ କେନ୍ଦ୍ରରୁ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: କରିଛନ୍ତି। ଜନସମାବେଶକୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ଦେଶରେ ପରିବହନ ଏବଂ ମାଲ ପରିବହନ କ୍ଷେତ୍ରକୁ ସହଜ ସାଧ୍ୟ କରିବା ଲାଗି ଏପର୍ଯ୍ୟନ୍ତ 2,800 କିଲୋମିଟରରୁ ଅଧିକ ସମର୍ପିତ ମାଲ ପରିବହନ କରିଡର ନିର୍ମାଣ କରି ଭାରତ ଏକବିଂଶ ଶତାବ୍ଦୀର ଲକ୍ଷ୍ୟ ପୂରଣ କରିଛି।
1: वडोदरा तो गति शक्ति यूनिवर्सिटी का शहर है। आज यहां से डेडिकेटेड फ्रेट कॉरिडोर की आखिरी कड़ियां भी जुड़ गई है। आज 2,800 किलोमीटर से अधिक का डेडिकेटेड फ्रेट कॉरिडोर प्रोजेक्ट पूरा हो गया। ये 21वीं सदी के भारत के लिए बहुत ऐतिहासिक कार्य संपन्न हुआ है। ये डेडिकेटेड फ्रेट कॉरिडोर इस बात का साक्षी है कि बीते 12 साल में देश की काम करने की संस्कृति कैसे बदली है।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପ୍ରକଳ୍ପ 2006 ଯୋଜନା କରାଯାଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇପାରିନଥିଲା। ତେବେ ଗତ ଦଶନ୍ଧିରେ ସରକାର ଦେଶର ଜୀବନଧାରା କୁହାଯାଉଥିବା ପରିବହନ କ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ କରିବା ସହ ରାଷ୍ଟ୍ରୀୟ ପରିବହନ ଇକୋସିଷ୍ଟମକୁ ନୂଆ ଦିଗ ପ୍ରଦାନ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ବିଭିନ୍ନ କରିଡର ନିର୍ମାଣ ହେବା ଦ୍ୱାରା ଯାତ୍ରା ସମୟ ହ୍ରାସ ପାଇବା ସହ ଇନ୍ଧନ ଖର୍ଚ୍ଚ ମଧ୍ୟ ହ୍ରାସ ପାଇଛି। ଅନ୍ୟପକ୍ଷରେ ପରିବେଶ ଉପରେ ଏହାର ପ୍ରଭାବ ହ୍ରାସ ପାଉଛି ଓ ସାରା ଦେଶରେ ସ୍ୱଚ୍ଛ ଯୋଗାଣ ଶୃଙ୍ଖଳ ପରିଚାଳନା କରାଯାଉଛି।
1: इस वर्ष लाल किले से मैंने विकसित भारत के लिए संकल्प की सप्त धारा का आह्वान किया है। इस सप्त धारा में एक धारा गति शक्ति की भी है। आज 2,800 किलोमीटर से अधिक का डेडिकेटेड फ्रेट कॉरिडोर प्रोजेक्ट पूरा हो गया। ये 21वीं सदी के भारत के लिए बहुत ऐतिहासिक कार्य संपन्न हुआ है।
0: ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 9,700 କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା 3 ରେଳ ପ୍ରକଳ୍ପର ସମ୍ପ୍ରସାରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗୁଜରାଟରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ରାସ୍ତା ସଂଯୋଗୀକରଣ ବ୍ୟବସ୍ଥାର ବିକାଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ 1,700 କୋଟିରୁ ଅଧିକ ଟଙ୍କାର 3 ଜାତୀୟ ରାଜପଥ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ଗସ୍ତ କରି ମୁମ୍ବାଇଠାରେ ଗ୍ଲୋବାଲ୍ ଫିନ୍ଟେକ୍ ସମ୍ମିଳନୀ 2026 ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରତ୍ୟେକଟି ମଣିଷ ସମ୍ପ୍ରଦାୟ ଓ ସମାଜ ପାଇଁ ସାକ୍ଷରତାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସାକ୍ଷରତା ଦିବସ। ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସ 8 ଏହି ଦିବସ ପାଳନ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ଗୁରୁତ୍ୱ ନେଇ ଜନସଚେତନତା ସୃଷ୍ଟି କରାଯାଉଛି। ଚଳିତ ବର୍ଷ ଆନ୍ତର୍ଜାତିକ ସାକ୍ଷରତା ଦିବସର ବାର୍ତ୍ତା ରହିଛି ଜନସାଧାରଣ ବିଶ୍ୱ ଓ ସମୃଦ୍ଧି ପାଇଁ ସାକ୍ଷରତା। 1966 ଅକ୍ଟୋବର 26 ୟୁନେସ୍କୋର ଚତୁର୍ଦ୍ଦଶ ସାଧାରଣ ସମ୍ମିଳନୀରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନ ଲାଗି ଘୋଷଣା କରାଯାଇଥିଲା। ଆଜି ୟୁନେସ୍କୋ ପକ୍ଷରୁ ମେକ୍ସିକୋରେ ଏହି ଦିବସ ପାଳନ ଅବସରରେ ବିଶ୍ୱରେ ସାକ୍ଷରତା କାର୍ଯ୍ୟକ୍ରମର ଗୁରୁତ୍ୱ ଏବଂ ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଉଛି। 2015 ପରଠାରୁ ସାକ୍ଷରତା ଅଭିବୃଦ୍ଧିକୁ ପ୍ରମୁଖ ମନ୍ତ୍ର ଭାବେ ଗ୍ରହଣ କରାଯାଇ ସମାବେଶୀ ବିକାଶ ଓ ଶାନ୍ତି ସ୍ଥାପନର ଏକ ପ୍ରମୁଖ ସ୍ତମ୍ଭ ଭାବେ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନ କରାଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜିଠାରୁ 3 ଶ୍ରୀଲଙ୍କା ଗସ୍ତରେ ଯିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୃଢ଼ ଐତିହାସିକ ଓ ସଭ୍ୟତାଗତ ସମ୍ପର୍କ ରହିଛି। ପଡ଼ୋଶୀ ପ୍ରଥମେ ନୀତି ଓ ମହାସାଗର ପଦକ୍ଷେପ ସ୍ୱରୂପ ଭାରତ ଶ୍ରୀଲଙ୍କାକୁ ସବୁ ସମୟରେ ଅଗ୍ରାଧିକାର ଦେଇଆସିଛି। ଏହି ଗସ୍ତ କାଳରେ ମନ୍ତ୍ରୀ ଶ୍ରୀ ସିଂ ଶ୍ରୀଲଙ୍କାରେ ବସବାସ କରୁଥିବା ଭାରତୀୟମାନଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରସିଦ୍ଧ ଗାୟକ ଆସାମ ବିଧାନସଭାର ପୂର୍ବତନ ସଦସ୍ୟ ତଥା ଭାରତରତ୍ନ ଡକ୍ଟର ଭୂପେନ ହଜାରିକାଙ୍କ ଆଜି 100ତମ ଜୟନ୍ତୀ ଅବସରରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି, ଡକ୍ଟର ଭୂପେନ ହଜାରିକାଙ୍କ କାଳଜୟୀ ସଙ୍ଗୀତ ଏବଂ ଶକ୍ତିଶାଳୀ ଶବ୍ଦ ବିନ୍ୟାସ ତାଙ୍କୁ ଜନମାନସରେ ଚିରସ୍କରଣୀୟ କରି ରଖିଛି। ଉପରାଷ୍ଟ୍ରପତି କହିଛନ୍ତି, ଉତ୍ତର ପୂର୍ବାଞ୍ଚଳର ନୈସର୍ଗିକ ଶୋଭାର ବର୍ଣ୍ଣନା ଥିବା ତାଙ୍କର ପ୍ରତିଟି ଗୀତ ସଙ୍ଗୀତପ୍ରେମୀଙ୍କ ମଧ୍ୟରେ ଭାବାବେଗ ସୃଷ୍ଟି କରିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ଯେ ଏହି କିମ୍ବଦନ୍ତୀ ଗାୟକଙ୍କ ଗୀତ ଲୋକମାନଙ୍କୁ ନିକଟତର କରିଥିଲା। ସଙ୍ଗୀତ ମାଧ୍ୟମରେ ଡକ୍ଟର ହଜାରିକା ଅସଂଖ୍ୟ ଲୋକଙ୍କ ଚିନ୍ତାଧାରା ଏବଂ ଆକାଂକ୍ଷାକୁ ସୁନ୍ଦର ଭାବରେ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଗତବର୍ଷ ଗୌହାଟୀରେ ଭୂପେନ ହଜାରିକାଙ୍କ ଜନ୍ମ ଶତବାର୍ଷିକ ସମାରୋହ ପ୍ରାରମ୍ଭରେ ଯୋଗାଇ ଦେଇଥିବା କଥା ମନେ ପକାଇଥିଲେ। ସେ କହିଥିଲେ ଯେ ଡକ୍ଟର ହଜାରିକାଙ୍କ ଜୀବନ ଏବଂ କାର୍ଯ୍ୟ ପିଢ଼ି ପରେ ପିଢ଼ି ପ୍ରେରଣା ଯୋଗାଇବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଡକ୍ଟର ଭୂପେନ ହଜାରିକାଙ୍କୁ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ

0: ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ଭୂପେନ୍ଦ୍ରଙ୍କ ସଙ୍ଗୀତ ଆସାମୀ ସଂସ୍କୃତିକୁ ଏହାର ସମସ୍ତ ବିବିଧତା ସହ ବିଶ୍ୱ ଦରବାରରେ ପହଞ୍ଚାଇଥିଲା। ତାଙ୍କ ଗୀତର ବାଣୀ ସେହି ମୂଳ ଭାବନାକୁ ପ୍ରତିଫଳିତ କରୁଥିଲା ଯାହା ସମାଜକୁ ଯୁଗ ଯୁଗ ଧରି ଏକତ୍ରିତ କରି ରଖିଛି। ତାଙ୍କର ଅମର ଅବଦାନ ରାଷ୍ଟ୍ର ନିର୍ମାଣର ଲକ୍ଷ୍ୟକୁ ଅନୁପ୍ରାଣିତ କରି ଚାଲିଥିବ ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ ଡକ୍ଟର ହଜାରିକା ଜଣେ ଉଚ୍ଚ ସାଂସ୍କୃତିକ ଆଇକନ୍ ଏବଂ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ଥିଲେ। ଆସାମର ଆତ୍ମାକୁ ସେ ତାଙ୍କ ସଙ୍ଗୀତରେ ସ୍ୱର ଦେଇଥିଲେ ଏବଂ ତାଙ୍କ ସଙ୍ଗୀତରେ ଗଭୀର ମାନବିକତା ମାଧ୍ୟମରେ ଭାରତର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିଥିଲେ। ଡକ୍ଟର ହଜାରିକାଙ୍କ କାଳଜୟୀ ରଚନା ସହାନୁଭୂତି, ସୌହାର୍ଦ୍ଦ୍ୟ ଏବଂ ସାମାଜିକ ନ୍ୟାୟର ଆଦର୍ଶକୁ ପ୍ରତିଫଳିତ କରିଥାଏ ବୋଲି ଶ୍ରୀ ସିଂ କହିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟରେ ଛାତ୍ରାବାସ ସୁବିଧା ଯୋଗାଇ ଦେବା ନେଇ ହୋଇଥିବା ଜନସ୍ୱାର୍ଥ ମାମଲାରେ ତ୍ୱରିତ ଶୁଣାଣି କରିବାକୁ ଦିଲ୍ଲୀ ହାଇକୋର୍ଟ ଅଗ୍ରାହ୍ୟ କରିଛନ୍ତି। ନ୍ୟାୟାଳୟ କହିଛନ୍ତି ଏହି ମାମଲା ସ୍ୱୟଂକ୍ରିୟ ପଦ୍ଧତିରେ ଆସନ୍ତାକାଲି ପଞ୍ଜିକୃତ ହୋଇପାରିବ। ଗତ ସପ୍ତାହରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସାଉଥ୍ କ୍ୟାମ୍ପସ୍ ନିକଟବର୍ତ୍ତୀ ସତ୍ୟନିକେତନ ଘରୋଇ ଛାତ୍ରାବାସ ଭୁଷୁଡ଼ି ପଡ଼ିବା ଘଟଣାରେ 7 ଜଣଙ୍କ ମୃତ୍ୟୁ ହେବା ପରେ ଏହି ଆବେଦନ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍ ଦେବେନ୍ଦ୍ର କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଏଭଳି ପରିସ୍ଥିତିରେ କୌଣସି ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ। ଗତକାଲି ଏହି ଘଟଣା ସମ୍ପର୍କିତ ଅନ୍ୟ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ହୋଇଥିବା ଖଣ୍ଡପୀଠ କହିଛନ୍ତି। ବିହାରରେ ପ୍ରବାହିତ ଗଙ୍ଗା, ଗଣ୍ଡକ, କୋଶି ଏବଂ ସୋନ ନଦୀର ଜଳସ୍ତର ହ୍ରାସ ପାଇବା ଫଳରେ ବନ୍ୟା ସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି। ତେବେ କେତେକ ଅଞ୍ଚଳ ବନ୍ୟା ଜଳ ପ୍ଲାବିତ ହୋଇଥିବାରୁ ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ପରିସ୍ଥିତି ଜଟିଳ ରହିଛି। ଚଳିତ ବନ୍ୟାରେ ବିହାରର 13 ଜିଲ୍ଲାରେ 27 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। କେତେକ ଅଞ୍ଚଳରେ ସଂଯୋଗୀକରଣ ବ୍ୟବସ୍ଥା ବିଚ୍ଛିନ୍ନ ହୋଇଥିବାବେଳେ ପ୍ରଭାବିତ ଲୋକମାନଙ୍କ ନିକଟରେ ରିଲିଫ୍ ସହାୟତା ପହଞ୍ଚାଯାଉଛି। ବିହାର ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ୍ କାର୍ଯ୍ୟ ଜୋରଦାର କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସାଉଦି ଆରବ ଉପରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ ଯୋଗୁଁ 70ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୟେମେନ୍ରେ ହୁତି ଏବଂ ସାଉଦି ସମର୍ଥିତ ସରକାରୀ ବାହିନୀ ମଧ୍ୟରେ ଗତ କିଛି ସପ୍ତାହ ଧରି ଚାଲିଥିବା ସଂଘର୍ଷ ପରେ ଏହି ଆକ୍ରମଣ ହୋଇଛି, ଯାହା ଦେଶର ଗୃହଯୁଦ୍ଧରେ 4 ବର୍ଷର ଯୁଦ୍ଧବିରତିକୁ ଉଲ୍ଲଂଘନ କରୁଛି। ସାଉଦି କର୍ତ୍ତୃପକ୍ଷ କହିଛନ୍ତି ଯେ ହୁତି ବିଦ୍ରୋହୀମାନେ ସାଉଦି ସହରର ଆଭା ଜାନ୍, ନଜରନ୍ ଏବଂ ଖାମିସ୍ ମୁସାଇଟ୍ରେ ବେସାମରିକ ଏବଂ ଅର୍ଥନୈତିକ ସୁବିଧା କେନ୍ଦ୍ରଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣ କରିବା ଫଳରେ ମହିଳା ଏବଂ ଶିଶୁଙ୍କ ସମେତ 73 ଜଣ ଆହତ ହୋଇଛନ୍ତି। ବିଶ୍ୱ ପାରା ତୀରନ୍ଦାଜୀ ପ୍ରତିଯୋଗିତାର ଆଜି ଅହମ୍ମଦାବାଦରେ ଅନୁଷ୍ଠିତ ତୃତୀୟ ପର୍ଯ୍ୟାୟରେ ଭାରତ 2 ସ୍ୱର୍ଣ୍ଣପଦକ ବିଜୟୀ ହୋଇଛି। ହରବିନ୍ଦର ସିଂ ଏବଂ ବିଜୟ ସୁଣ୍ଡି ପୁରୁଷ ଡବଲ୍ସ ଫାଇନାଲ୍ସରେ ସ୍ଲୋଭାକିଆ ଯୋଡ଼ିଙ୍କୁ 6-2 ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ପୂର୍ବରୁ ବ୍ୟାଙ୍କକ୍ ଏବଂ ନୋଭେମେଷ୍ଟାରେ ଅନୁଷ୍ଠିତ ପ୍ରତିଯୋଗିତାରେ ମଧ୍ୟ ଏହି ଭାରତୀୟ ଯୋଡ଼ି ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ଓଡ଼ିଶା ସମେତ ବିହାର, ପୂର୍ବ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ ଦେଶର ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଆଜି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଭଦୋଦରାଠାରେ 35,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ସାକ୍ଷରତାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସାକ୍ଷରତା ଦିବସ। ଭାରତରତ୍ନ ଡକ୍ଟର ଭୂପେନ ହଜାରିକାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ଓଡ଼ିଶା ସମେତ 6 ରାଜ୍ୟରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ସତର୍କତା ଜାରି। ସମ୍ବାଦ ଶେଷ ହେବ।
1: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi lays foundation stone, inaugurates and dedicates to the nation development projects worth 35,000 crore rupees in Gujarat. Says India has emerged as a global manufacturing hub, producing its own advanced train and metro coaches. Prime Minister Modi to inaugurate and address the Global FinTech Fest, GFF 2026, in Mumbai this evening. Bombay High Court refuses to quash summons issued to Congress MP Rahul Gandhi in 2019 defamation case over his remarks against Prime Minister Narendra Modi. IMD forecasts heavy rainfall over Bihar, eastern Uttar Pradesh, Odisha, West Bengal and northeastern parts of the country today. And India wins 2 gold and 1 silver at the 2026 World Para Archery Series in Ahmedabad today. Prime Minister Narendra Modi today inaugurated and laid the foundation stone for various development initiatives worth over 35,000 crore rupees in Vadodara in Gujarat. The Prime Minister dedicated to the nation three key sections.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ବଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜ୍ୟରେ ଅଧିକ ପୁଞ୍ଜିନିବେଶ ଲକ୍ଷ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ଥିବା ସୁଯୋଗ ଓ ସମ୍ଭାବନା

0: ଉପରେ ଶିଳ୍ପପତିଙ୍କ ସହ କରିବା ଆଲୋଚନା। ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ସରକାରୀ ଓ ବେସରକାରୀ କୋଠାର ଚିହ୍ନଟ ପାଇଁ ସ୍ୱତନ୍ତ୍ର ଦଳ ଗଠନ କଲେ ରାଜ୍ୟ ସରକାର। ଜନସାଧାରଣ ଧରିତ୍ରୀ ଓ ସମୃଦ୍ଧି ପାଇଁ ସାକ୍ଷରତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତୀୟ ସାକ୍ଷରତା ଦିବସ। ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା। ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ 15 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଓଡ଼ିଶାକୁ ଅଧିକ ପୁଞ୍ଜିନିବେଶ ଆଣିବା ଏବଂ ବିଶ୍ୱସ୍ତରରେ ରାଜ୍ୟର ନିବେଶ ସମ୍ଭାବନାକୁ ପ୍ରଦର୍ଶନ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ବିଦେଶୀ ପୁଞ୍ଜିନିବେଶର ସୁଯୋଗ ଏବଂ ସମ୍ଭାବନା ଉପରେ ବିଶ୍ୱର ନିବେଶକ ଓ ଶିଳ୍ପପତିମାନଙ୍କୁ ଅବଗତ କରାଇବେ। ଏଥିସହ ରାଜ୍ୟର ବିଭିନ୍ନ ଦେଶର ବ୍ୟବସାୟିକ ଏବଂ ଶିଳ୍ପ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯିବ। ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି ଓଡ଼ିଶା ବିଶ୍ୱସ୍ତରୀୟ ନିବେଶ ପାଇଁ ଏକ ପସନ୍ଦଯୋଗ୍ୟ ଗନ୍ତବ୍ୟସ୍ଥଳ ଭାବେ ଉଭା ହୋଇଛି। ନିବେଶକଙ୍କ ବିଶ୍ୱାସ, ଅନୁକୂଳ ଶିଳ୍ପନୀତି ଏବଂ ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ଦ୍ରୁତଗତିକୁ ପ୍ରାଥମିକତା ଦେଇ ରାଜ୍ୟରେ ଶିଳ୍ପ ଓ ବ୍ୟବସାୟିକ ପରିବେଶ ପ୍ରସ୍ତୁତ ହୋଇଛି। ବିଶ୍ୱସ୍ତରୀୟ ନିବେଶକ ଏବଂ ଶିଳ୍ପ ନେତୃତ୍ୱଙ୍କ ସହ ଓଡ଼ିଶାର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଶ୍ରୀ ମାଝୀ କହିଛନ୍ତି। ଗସ୍ତର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଆବୁଧାବିରେ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଏବଂ ଇଣ୍ଡିଆନ୍ ବିଜିନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍ର ପ୍ରମୁଖ ନେତୃତ୍ୱଙ୍କ ସହ ଆଲୋଚନା କରିବେ। ସନ୍ଧ୍ୟାରେ ଦୁବାଇରେ ଏକ ଜିଲ୍ଲା ଏକ ଉତ୍ପାଦ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ବିଭିନ୍ନ ଉତ୍ପାଦର ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ। ୟୁଏଇ ସରକାରଙ୍କ ବିଭିନ୍ନ ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ସେଠାରେ ଉଚ୍ଚସ୍ତରୀୟ ଆଲୋଚନା କରିବା ସହ ନିବେଶକ, ଶିଳ୍ପପତି ଏବଂ ବ୍ୟାବସାୟିକ ପ୍ରତିନିଧିଙ୍କ ସହ ବୈଠକ କରିବେ। ଏହା ବ୍ୟତୀତ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗଦେଇ ରାଜ୍ୟରେ ନିବେଶ ପାଇଁ ରହିଥିବା ସୁଯୋଗ ସମ୍ପର୍କରେ ଅବଗତ କରାଇବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ମଧ୍ୟ ମତ ବିନିମୟ କରିବେ ବୋଲି ଜଣାପଡ଼ିଛି। ରାଜ୍ୟରେ ଥିବା ବିପଦପୂର୍ଣ୍ଣ ସରକାରୀ ଓ ବେସରକାରୀ କୋଠାକୁ ଆଗାମୀ 15 ଦିନ ମଧ୍ୟରେ ଚିହ୍ନଟ ପାଇଁ ସରକାର ଏକ ସ୍ୱତନ୍ତ୍ର ଦଳ ଗଠନ କରିଛନ୍ତି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଏହି ଦଳ କୋଠାଗୁଡ଼ିକର ସ୍ଥିତି ଏବଂ ସୁରକ୍ଷାର ଆକଳନ କରିବେ। ବିଶେଷକରି କଟକ ଓ ପୁରୀ ଜିଲ୍ଲାରେ ଥିବା ବିପଦସଂକୁଳ କୋଠାଗୁଡ଼ିକର ଚିହ୍ନଟ ପ୍ରକ୍ରିୟାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଯାଞ୍ଚ ରିପୋର୍ଟ ଦାଖଲ କରିବାକୁ ସ୍ୱତନ୍ତ୍ର ଦଳକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି।
1: ଟିକେ ଅନ୍ସେଫ୍ ବିଲ୍ଡିଂ ଅଛି, ସରକାରୀ ବିଲ୍ଡିଂ ଗୁଡ଼ିକ, ସେଗୁଡ଼ିକୁ ମଧ୍ୟ ଆମେ ସବୁ ଆକଳନ କରାହେଇଥିଲା, ନୋଟିସ୍ ମଧ୍ୟ କରାହେଇଥିଲା। ଖୁବ୍ ଜଲ୍ଦି ଅନ୍ସେଫ୍ ବିଲ୍ଡିଂ ଗୁଡ଼ାକୁ ଡିମୋଲିସ୍ କରିବା ପାଇଁ ନୋଟିସ୍ କରାଯିବ। ଯେଉଁଗୁଡ଼ା ଆମ ଡିପାର୍ଟମେଣ୍ଟରେ ଥିବ ଆମେ ତାକୁ କରିବୁ, ଏବଂ ଅନ୍ୟ ଡିପାର୍ଟମେଣ୍ଟରେ ଥିଲେ ସେ ଡିପାର୍ଟମେଣ୍ଟ ସହିତ ଯୋଗାଯୋଗ କରିକି ତାଙ୍କୁ କୁହାଯିବ। ଯେଉଁ ପ୍ରାଇଭେଟ୍ ଘରଗୁଡ଼ା ମଧ୍ୟ ସେ କଣ୍ଡିସନ୍ ଆସିଥିବ ତାକୁ ମଧ୍ୟ ଆମେ ନୋଟିସ୍ କରିବୁ। ଗୋଟେ 15 ଦିନିଆ ଗୋଟେ କମିଟି କରିଛୁ, ସେ ଟିମ୍ ପୁରା ଇନକ୍ୱାରୀ କରିକି ଆକୁ ତଦନ୍ତ କରିବେ। ଯେଉଁଗୁଡ଼ା ଅନ୍ସେଫ୍ କ୍ୟାଟେଗୋରିରେ ଆସିବେ ସେଗୁଡ଼ିକୁ ଆମେ ଡିମୋଲିସ୍ କରିବୁ।
0: ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଏନ୍ସିଏସ୍ଟିର ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ ଭୁବନେଶ୍ୱର ମହାନଗର ନିଗମ ସମ୍ମିଳନୀ କକ୍ଷରେ ଜନଜାତିଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ଓ ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା, ନିଯୁକ୍ତି, ଜୀବନ ଜୀବିକା ଏବଂ ଅଧିକାର ସମ୍ପର୍କରେ ଆଲୋଚନା କରିଛନ୍ତି। ଆଦିବାସୀ ସମାଜର ସମସ୍ୟାଗୁଡ଼ିକୁ ଠିକ୍ ଭାବେ ଚିହ୍ନଟ କରି ସେଗୁଡ଼ିକର ସମାଧାନ ପାଇଁ ପ୍ରଶାସନ ଏବଂ ସମ୍ପୃକ୍ତ କମିଟିଗୁଡ଼ିକୁ ଅଧିକ ଦାୟିତ୍ୱବୋଧ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବୈଠକରେ ଆଦିବାସୀ ସମ୍ପ୍ରଦାୟର ବିଭିନ୍ନ ପ୍ରସଙ୍ଗ, ଅଧିକାର ଏବଂ ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରାଯାଇଛି। ଭୁବନେଶ୍ୱରସ୍ଥିତ କୃଷି ଭବନଠାରେ ରାଜ୍ୟ କ୍ଷେତ ଯୋଜନା ଆଖୁ ଉନ୍ନୟନ ପ୍ରଯୁକ୍ତି ମିଶନ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେଇ ଅଧିକ ଅମଳ ପାଇଁ ଆଧୁନିକ ପ୍ରଣାଳୀରେ ଆଖୁ ଚାଷ ଉପରେ ଗୁରୁତ୍ୱାରୋପ କରିଛନ୍ତି। କାର୍ଯ୍ୟକ୍ରମରେ ବୟନ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇଥିଲେ। ଜନସାଧାରଣଙ୍କୁ ମୌଳିକ ସୁବିଧା ଓ ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ସମ୍ବଲପୁର ଜିଲ୍ଲାରେ ଆୟୋଜିତ ଜିଲ୍ଲା ସମନ୍ୱୟ ଓ ତଦାରଖ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ, ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି। ସମାଜରେ ସାକ୍ଷରତାର ଗୁରୁତ୍ୱକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯାଉଛି। ଆଜି ଦିବସର ବାର୍ତ୍ତା ରହିଛି ଜନସାଧାରଣ ଧରିତ୍ରୀ ଓ ସମୃଦ୍ଧି ପାଇଁ ସାକ୍ଷରତା। 1966 ଅକ୍ଟୋବର 26 ତାରିଖରେ ପ୍ରଥମ ଥର ପାଇଁ ୟୁନେସ୍କୋର ଚତୁର୍ଦ୍ଦଶ ସାଧାରଣ ସମ୍ମିଳନୀରେ ସେପ୍ଟେମ୍ବର 8 ତାରିଖକୁ

ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ପାଇଁ ଘୋଷଣା କରାଯାଇଥିଲା। 1967 ମସିହାରୁ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷ ଦିବସ ପାଳନର 60ତମ ବାର୍ଷିକୀ ଅନୁଷ୍ଠିତ ହେଉଛି। ଭାରତର ସାମଗ୍ରିକ ସାକ୍ଷରତା ହାର 80% ହୋଇଛି। ଶିକ୍ଷା ମନ୍ତ୍ରଣାଳୟର ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ଅଧୀନରେ 15 ବର୍ଷରୁ ଉର୍ଦ୍ଧ୍ୱଙ୍କ କ୍ଷେତ୍ରରେ ସାକ୍ଷରତା ହାର 95% କିମ୍ବା ତାଠାରୁ ଅଧିକ ଥିଲେ ସେହି ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳକୁ ସମ୍ପୂର୍ଣ୍ଣ ସାକ୍ଷର ଅଞ୍ଚଳ ଭାବେ ମାନ୍ୟତା ପ୍ରଦାନ କରାଯାଇଥାଏ। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ଶିକ୍ଷା ହେଉଛି ମନୁଷ୍ୟର ପ୍ରକୃତ ପରିଚୟ। ଜଣେ ସାକ୍ଷର କେବଳ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ସମାଜ ଓ ଦେଶର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ସାକ୍ଷରତାର ବାର୍ତ୍ତାକୁ ପ୍ରତି କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ସାମୂହିକ ପ୍ରୟାସ ଜରୁରୀ ବୋଲି ଶ୍ରୀ ସୁରଜ କହିଛନ୍ତି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ସିଭିଲ୍ କୋର୍ଟ ପରିସରରେ ଆସନ୍ତା 12 ତାରିଖରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏଥିରେ ଦେୱାନୀ ଫୌଜଦାରୀ ମାମଲା, ବୈବାହିକ ବିବାଦ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ବ୍ୟାଙ୍କ ଋଣ ପରିଶୋଧ, ବିଦ୍ୟୁତ୍ ଓ ଜଳକର ସମ୍ପର୍କିତ ବିବାଦ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯିବ। ଏନେଇ କୌଣସି ପ୍ରକାର ଅଦାଲତ ଦେୟ ଦେବାକୁ ପଡ଼ିବ ନାହିଁ। ନ୍ୟାୟପ୍ରାପ୍ତି ପ୍ରକ୍ରିୟାକୁ ଅଧିକ ସରଳ, ସୁଗମ ଏବଂ ଲୋକାଭିମୁଖୀ କରିବାରେ ଲୋକ ଅଦାଲତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱ ଫିଜିଓଥେରାପି ଦିବସ ଆଜି ପାଳନ କରାଯାଉଛି। ଏହି ଅବସରରେ ଭାରତୀୟ ଫିଜିଓଥେରାପି ସଂଘ ଓଡ଼ିଶା ଶାଖା ଏବଂ ସଂଘର ମହିଳା ବିଭାଗ ଆନୁକୂଲ୍ୟରେ ଏକ ସଡ଼କ ସୁରକ୍ଷା ସଚେତନତା ମଶାଲ ପଦଯାତ୍ରା ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଫରେଷ୍ଟ ପାର୍କ ନିକଟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହାର ଶୁଭାରମ୍ଭ କରିଥିଲେ। ସଡ଼କ ସୁରକ୍ଷା ଏକ ସାମୂହିକ ଦାୟିତ୍ୱ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। ଏନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ ମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସୁସ୍ଥ ଜୀବନଶୈଳୀରେ ସହାୟତା ପ୍ରଦାନ କରିଆସୁଥିବା ଫିଜିଓଥେରାପିଷ୍ଟକୁ ଗୁରୁ ଦାୟିତ୍ୱ ଉପରେ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଆଲୋକପାତ କରିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ପ୍ରଳମ୍ବାସୁର ବଧ ବେଶରେ ଦର୍ଶନ ଦେବେ। ଗତକାଲି ଭାଦ୍ରବ କୃଷ୍ଣ ଏକାଦଶୀ ତିଥିରେ ମହାପ୍ରଭୁଙ୍କ କାଳୀୟ ଦଳନ ବେଶ ଏବଂ ଧେନୁକାସୁର ବଧ ନୀତି ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ଧୂପ ପରେ ମାର୍କଣ୍ଡ ପୁଷ୍କରିଣୀ ନିକଟରେ ଗରୁଡ଼ ସେବକ ଗରୁଡ଼ ବେଶରେ କାଳିଆ ସର୍ପକୁ ଦଳନ କରିଥିଲେ। ଭଦ୍ରକ ଜିଲ୍ଲା ଆଗରପଡ଼ା ମହାବିଦ୍ୟାଳୟରେ 10 ଦିନ ଧରି ଚାଲିଥିବା ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। କଲେଜର ଅଧ୍ୟାପକ ଅଧ୍ୟାପିକା ଏଥିରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଦୃଢ଼ ଆତ୍ମବିଶ୍ୱାସ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ପ୍ରଶିକ୍ଷଣ ନେଇଥିବା 100 ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ 822 ଜଣ ନବନିଯୁକ୍ତ ମେଡିକାଲ ଅଫିସରଙ୍କ ପାଇଁ ଆଜିଠାରୁ ଅନ୍ଲାଇନ୍ ଚଏସ୍ ଲକିଂ ପ୍ରକ୍ରିୟା ଆରମ୍ଭ ହେଉଛି। ସୂଚନା ଅନୁଯାୟୀ ସମ୍ପୃକ୍ତ ନବନିଯୁକ୍ତ ଅଧିକାରୀମାନେ ଆଜି ଅପରାହ୍ନ 5ଟାରୁ ଆସନ୍ତା 11 ତାରିଖ ପୂର୍ବାହ୍ନ 10ଟା ମଧ୍ୟରେ jcportal.odisha.gov.in ୱେବ୍ସାଇଟ୍ରେ ଚଏସ୍ ଲକିଂ କରିପାରିବେ। ନବରଙ୍ଗପୁର ଜିଲ୍ଲାକୁ ରେଳପଥ କରିବା ଲାଗି ଜମି ଅଧିଗ୍ରହଣ ଓ ହସ୍ତାନ୍ତର ପ୍ରକ୍ରିୟା ଏହି କ୍ରମରେ ନନ୍ଦାହାଣ୍ଡି ତହସିଲ ଅଧୀନ ଗାଦବାଗୁଡ଼ା ଅଞ୍ଚଳ 35 ଏକର ଜମି ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ହସ୍ତାନ୍ତର କରାଯାଇଛି। ନନ୍ଦାହାଣ୍ଡି ତହସିଲଦାର ଚନ୍ଦ୍ରଦାସ ମହାନନ୍ଦିଆ, ତହସିଲଦାର ପ୍ରମୁଖ ତତ୍ତ୍ୱ 2000 ପ୍ରଶିକ୍ଷଣ ଶେଷ କରିଥିବା 9 ଜଣ ଅଧିକାରୀଙ୍କୁ ଉପଖଣ୍ଡରେ ଉପଜିଲ୍ଲା ବିଜ୍ଞପ୍ତି ପ୍ରକାଶ

ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ, ଏଫ୍ଏମ୍ ଯୋଗେ 100.3 ମେଗାହର୍ଜ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ ହେ ବେବି କଥାଚିତ୍ରରୁ, ମିଳିତ କଣ୍ଠରେ ଗାଇଛନ୍ତି ସଲିମ ସହଜାଦା, ରେହାନ ଖାନ, ଶଙ୍କର ମହାଦେବନ ଏବଂ ସାଜିଦ ଖାନ। ଗୀତିକାର ସମୀର, ସଙ୍ଗୀତକାର ଶଙ୍କର ଏହସାନ ଲୟ। କଥାଚିତ୍ର ହେ ବେବି।

ଆକାଶବାଣୀ ଭବାନୀପାଟଣା ଶ୍ରୋତା ବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 103 MHz ଏବଂ ନ୍ୟୁଜ୍ ଅନ୍ ଏୟାର ଏପ୍ ମାଧ୍ୟମରେ। ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିର ସମୟ ଅପରାହ୍ନ 5:00 ହେବାକୁ ଯାଉଛି। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ NCERT ତଥା CIET ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ। ଆଜିର ଯୁବବାଣୀରେ ସିଧା ପ୍ରସାରଣ କ୍ରମରେ ଶୁଣନ୍ତୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ। ଏଥିପାଇଁ ଆମେ ଆପଣମାନଙ୍କୁ ନେଇଯାଉଛୁ ଆମର ବାର୍ତ୍ତା ଷ୍ଟୁଡ଼ିଓକୁ, ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: କଣ ଭାଇ ଏତେ ଦିନ ପରେ?
2: ହଁ ଭାଇ, ଆରେ ଶୁଣ, ଦାଢ଼ି କାଟିବାକୁ କେତେ ଲାଗିବ?
1: ଆରେ ସେଇ ଆମର 60 ଟଙ୍କା।
2: ଆରେ ଭାଇ, ଏବେ ମାତ୍ର ମୋ ପାଖରେ 30 ଟଙ୍କା କ୍ୟାସ୍ ଅଛି।
1: ତ ଦେଖ, ଦୁଇଟା ଉପାୟ ଅଛି। ପ୍ରଥମ, ଅଧା ଦାଢ଼ି କାଟିପାରିବ।
2: ଆଉ ଅନ୍ୟଟା?
1: ଆରେ ଡିଜିଟାଲ ପେମେଣ୍ଟ କର, UPI ଦ୍ୱାରା।
2: ଏଇ ଦେଖ ଭାଇ, UPI ତ ବଞ୍ଚେଇ ଦେଲା।
1: ଗୋଟେ କାମ କର, ଫେସିଆଲ ବି କରେଇ ନିଅ, ଡିଜିଟାଲ ପେମେଣ୍ଟ କରିଦେବ।
2: ଭାରତ ପରେ ଡିଜିଟାଲ ଦେୟ ପ୍ରଦାନ
3: ସହଜ ଅଟେ ପ୍ରତିଟି ନେଣ ଦେଣ।
4: କମ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକରେ। ବଢିଆ ପସିଲା।
5: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

0: ନମସ୍କାର, ଶୁଭ ସନ୍ଧ୍ୟା ଏବଂ ସ୍ୱାଗତ ଜଣାଉଛି ଆପଣମାନଙ୍କୁ ଆଜିର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମକୁ। ଉପସ୍ଥାପନାରେ ମୁଁ ଅଛି ଅନିନ୍ଦିତା ରଥ। ଶ୍ରୋତାବନ୍ଧୁ, ଆପଣମାନେ ଯେଉଁଠି ଥାଆନ୍ତୁ, ଆମ ସହିତ ଯୋଡ଼ି ହୋଇଥିବା ପ୍ରତ୍ୟେକ ଶ୍ରୋତାଙ୍କୁ ମୋର ଅନ୍ତରରୁ ଧନ୍ୟବାଦ। ଆଜି ପୁଣି ଥରେ ଆମେ ଆସିଛୁ ଆପଣମାନଙ୍କ ସହ କିଛି ସମୟ କଥାବାର୍ତ୍ତା ହେବା ପାଇଁ। ତେବେ କଲ୍ କରନ୍ତୁ ଏବଂ ଆମ ସହିତ ଯୋଡ଼ି ହୋଇଯାଆନ୍ତୁ। ଆମ ନମ୍ବରଟି ହେଲା 06670295628 ବା 06670295623। ତେବେ ଆଜି ଆମ ପାଖରେ ଏହିସବୁ ଗୀତ ରହିଛି। ହିନ୍ଦୀ ଚଳଚ୍ଚିତ୍ରରୁ ସରଗମ ଏକ ତୁଜେ କେ ଲିଏ, ରହନା ହେ ତେରେ ଦିଲ ମେ, ଆଶିକି ଟୁ, ରାଜ ଥ୍ରୀ, ୟେସ୍ ବସ୍ ଏବଂ ଟୁ ଷ୍ଟେଟ୍ସ ରହିଛି। ଓଡ଼ିଆ ଚଳଚ୍ଚିତ୍ର ଅଭିମନ୍ୟୁ ଏବଂ ଆକାଶେ କି ରଙ୍ଗ ଲାଗିଲାରୁ କିଛି ଗୀତ ରହିଛି ଏବଂ କିଛି ଓଡ଼ିଆ ଭଜନ ମଧ୍ୟ ରହିଛି। ତେବେ ଆସନ୍ତୁ ଆମ ପ୍ରଥମ ଶ୍ରୋତାଙ୍କ ସହ କଥା ହେଇଯିବା। ହ୍ୟାଲୋ,
1: ହଁ, ଗୁଡ୍ ଇଭିନିଂ ମ୍ୟାଡମ୍, ନମସ୍କାର।
0: ଗୁଡ୍ ଇଭିନିଂ ଭାଇ, କିଏ କହୁଥିଲେ ଏବଂ କେଉଁଠୁ କହୁଥିଲେ?
1: ମୁଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ପଣ୍ଡି ଭାୟା ବିଜେପୁର ଜିଲ୍ଲା ବରଗଡ଼ରୁ। ଆଜ୍ଞା।
0: ହଁ ଭାଇ, କେମିତି ଅଛନ୍ତି?
1: ମୁଁ ଏକଦମ ବଢିଆ, ମସ୍ତ ଅଛି। ଆଜ୍ଞା, ଆପଣ ମାନେ କେନ୍ତା ଅଛନ୍?
0: ଆମେ ମଧ୍ୟ ବହୁତ ଭଲରେ ଅଛୁ ଭାଇ। ଆଜି କେଉଁ ଗୀତଟି ଶୁଣିବେ?
1: ଆଜ୍ଞା, ଆଜି କାର୍ଯ୍ୟକ୍ରମ ତ ପ୍ରାରମ୍ଭରୁ ଟିକେ ନେଇ ଶୁଣିନ, ମୁଇଁ ଫୋନ ଲଗଉଥିଲି ତ ଆପ୍ରେ ଶୁଣିକିରି ମୋବାଇଲରେ ଲଗଉଛେ, ତ କେନ୍ କେନ୍ କଥା ଚିତ୍ରର ଥରେ ଟିକେ କହିଦିଅନ୍ତୁ ଟିକେ।
0: ଆଜି ହିନ୍ଦୀ ଚଳଚ୍ଚିତ୍ର ସରଗମ ଏକ ତୁଜେ କେ ଲିଏ, ରହନା ହେ ତେରେ ଦିଲ ମେ, ଆଶିକି ଟୁ, ରାଜ ଥ୍ରୀ, ୟେସ୍ ବସ୍ ଏବଂ ଟୁ ଷ୍ଟେଟ୍ସର ରହିଛି। ଓଡ଼ିଆ ଚଳଚ୍ଚିତ୍ର ଅଭିମନ୍ୟୁ, ଆକାଶେ କି ରଙ୍ଗ ଲାଗିଲା ରହିଛି ଏବଂ ଓଡ଼ିଆ ଭଜନ ମଧ୍ୟ ରହିଛି।
1: ଏକ ଦୁଇ କେ ଲିଏ ଯୋଉ ହିନ୍ଦୀ ଚଳଚ୍ଚିତ୍ର ଗୀତଟେ, ଆଜ୍ଞା, ସେଠି ଯେନ୍ ଗୀତଟେ ଦେଲେ ବି ଚଲବା। ଆଜ୍ଞା,
0: ଠିକ୍ ଅଛି ଭାଇ, ନିଶ୍ଚୟ। ତେବେ କ'ଣ କରୁଥିଲେ ଏବେ?
1: ଏବେ ତ ଯେ ଗୀତଟିଏ ମିତଟିଏ ଆମର ତ ଯେନ୍ ରେଗୁଲାର ପ୍ରୋଗ୍ରାମ, ଆମେ ତ ଗୋଟେ ଗୋଟେ ନିୟମିତ ଶ୍ରୋତା। ଆଜ୍ଞା,
0: ହଁ ହଁ ଭାଇ,
1: ଆଉ ସେଥିରେ

0: ଖେଳେ ଦିନୁ ସନ୍ଧ୍ୟା ସମୟ କି ପୁରା ଅପେକ୍ଷା କରିଦିନୁ 5:30 ହେଲେ ଯୁବବାଣୀ ଗୀତ ଟିଏ ମିତ ଫୋନ ଲଗାମି ବୋଲି ଭାବୁଥିଲି ଆଜ୍ଞା, ଫୋନଟା ଲାଗିଗଲା ସେଥିଲାଗି ଆପଣଙ୍କ ସାଙ୍ଗେ କଥା ହେଇକି ବହୁତ ଖୁସି ଲାଗିଲା ଆଜ୍ଞା।
1: ବହୁତ ଖୁସି ଲାଗିଲା ଭାଇ ଆପଣଙ୍କର କଲ୍ଟି ମଧ୍ୟ ପ୍ରଥମ କଲ୍ଟି ଆଜି ଆପଣ ଆରମ୍ଭ କଲେ ଗୀତଟିଏ
0: ଆଜ୍ଞା
1: ଗୀତଟିଏ କାର୍ଯ୍ୟକ୍ରମକୁ।
0: ଆଜ୍ଞା
1: ତେବେ ଏବେ ନୂଆ ଆପଣ ନୂଆ କେବେ ଖାଇବେ ପଞ୍ଚମୀ
0: ନୂଆ
1: ନା
0: ଆମର ଆମର କ୍ୟାଲେଣ୍ଡର ହିସାବରେ ମ୍ୟାଡମ୍ 15 ନୂଆଖାଇ ଅଛି ଆମର ଋଷି ପଞ୍ଚମୀରେ ଯେନ୍ତା ଖାଇସୁଁ ଆମେ ପଞ୍ଚମୀ ଦିନ ଆମେ ନୂଆଖାଇ ହେସି ଆଉ ଚତୁର୍ଥୀରେ ତ ଆମର ଗଣେଶ ପୂଜା ହେସି।
1: ହଁ ହଁ ହଁ କ'ଣ ସବୁ ଡ୍ରେସ୍ ପତ୍ର କିଣିଲେଣି?
0: ହଁ ନୂଆଖାଇ ଲାଗି ମାନେ ସବୁ ପ୍ରସ୍ତୁତି ଚାଲିଲାନ ଆଜ୍ଞା, ଆଉ ଘରର ଆମର ଯେନ୍ ଅଛନ୍ ତାମାନେ ସମସ୍ତଙ୍କ ଲାଗି ନୂଆ ନୂଆ ଡ୍ରେସ୍ ମାନେ କିଣା ଚାଲିଛି।
1: ହଁ ହଁ ଆମର ତ
0: ପ୍ରସ୍ତୁତି ଚାଲିଛି।
1: ନୂଆଖାଇ ବହୁତ ବଢ଼ିଆ ଲାଗେ ନା, ସମସ୍ତେ ଆସନ୍ତି ସମସ୍ତେ ମିଶିକି ମାନେ ନୂଆ ନୂଆ
0: ହଁ ଆଜ୍ଞା,
1: ଜିନିଷ
0: ଆମର
1: ସବୁ।
0: ବରଗଡ଼ ଜିଲ୍ଲାରେ ନୂଆଖାଇ ପ୍ରତ୍ୟେକ ଗାଁରେ ପୁରା ବହୁତ ତାମାନେ ବହୁତ ବଢ଼ିଆ ହିସାବରେ ଆସି ଆଜ୍ଞା।
1: ହଁ ହଁ ହଁ ଭାଇ ଠିକ୍ ଅଛି ତାହେଲେ ଆପଣଙ୍କ
0: ଆଜି ଉପସ୍ଥାନ ମାନେ କିଏ ଅଛନ୍ ଆଜ୍ଞା?
1: କ'ଣ କହିଲେ ଭାଇ?
0: ଆଜି ଉପସ୍ଥାନ ଆପଣ କିଏ ଅଛନ୍ ଆଜି?
1: ମୋ ନାଁ ଅନିନ୍ଦିତା ରଥ ଭାଇ।
0: ଓ ନନ୍ଦିତା ମ୍ୟାଡମ୍, ହଁ ଆପଣ ସାଙ୍ଗରେ କଥା ଥରେ ଲାଗିଥିଲି, ଆଜି ବି କଥା ଲାଗିକିରି ବହୁତ ଖୁସି ଲାଗିଲା, ସେଥିଲାଗି ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ ଦଉଛେ।
1: ବହୁତ ବହୁତ ଧନ୍ୟବାଦ ଭାଇ ଆପଣ କଲ୍ କଲେ ବହୁତ ଖୁସି ଲାଗିଲା। ତେବେ ଗୀତଟି
0: ଆଜ୍ଞା
1: ଶୁଣି ନେବା।
0: ନମସ୍କାର ମ୍ୟାଡମ୍।
1: ନମସ୍କାର।

0: ଆସନ୍ତୁ ଆଉ ଏକ ଶ୍ରୋତାଙ୍କ ସହ କଥା ହେଇଯିବା। ହ୍ୟାଲୋ,
1: ହ୍ୟାଲୋ।
0: ହଁ ଭଉଣୀ, କିଏ କହୁଥିଲେ ଏବଂ କେଉଁଠୁ କହୁଥିଲେ?
1: ଅପା ନମସ୍କାର।
0: ନମସ୍କାର ଦୀକ୍ଷା ଭଉଣୀ ବୋଧେ?
1: ହଁ ଅପା, ମୁଁ ଦୀକ୍ଷା ଅପା, ଆଉ ଆପଣ ହେଉଛନ୍ତି ଆନନ୍ଦିତା ଅପା, ମାନେ ଦୁଇ ଜଣଙ୍କର ମାନଙ୍କର କଥାବାର୍ତ୍ତା ହେଇଗଲା, ପୁରା ଆନନ୍ଦ ହେଇଗଲ ଅପା।
0: କେମିତି ଅଛନ୍ତି ଭଉଣୀ?
1: ମୁଁ ବହୁତ ଭଲ ଅଛି ଅପା, ଆପଣ ମାନେ କେମିତି ଅଛନ୍ତି?
0: ଆମେ ମଧ୍ୟ ବହୁତ ଭଲରେ ଅଛୁ ଭଉଣୀ। ଆଜି କେଉଁ ଗୀତଟି ଶୁଣିବେ?
1: ମୁଁ ଗୋଟେ ଭଜନ ଶୁଣିବି ଅପା, ଆଉ ଆଗକୁ ଆସୁଛି ନୂଆଖାଇ ପର୍ବ ଅପା, ସେଇଠି ପାଇଁ ଗୋଟେ ନୂଆଖାଇ ଉପଲକ୍ଷେ ଆପଣଙ୍କୁ ଜୁହାର ଅପା।
0: ଜୁହାର ଭଉଣୀ, ତେବେ ଆଜି ମଧ୍ୟ ଗୋଟେ ଭଜନ ଆପଣ ଶୁଣେଇ ଦିଅନ୍ତୁ
1: ଅପା। ମୁଁ ଗୋଟେ ଭଜନ ତାହେଲେ ଶୁଣଉଛି ଅପା।
0: ହଁ

0: ବହୁତ ସୁନ୍ଦର ଭଉଣୀ, ସବୁ ଗୀତଟିଏ ମିତଟିଏରେ ମୁଁ ଆପଣଙ୍କ ଏହି ସୁରିଲି ଆବାଜଟି ଶୁଣିବା ପାଇଁ ଜଗିଥାଏ।
1: ହଁ ପା, ମୁଁ
0: ତେବେ
1: ମଧ୍ୟ ଆପଣଙ୍କ ସହିତ କଥା ହେବା ପାଇଁ ମତେ ବି ମୁଁ ବି ଜଗିଥାଏ ଅପା। କେତେବେଳେ ଆମର ଉପସ୍ଥାପକ ଉପସ୍ଥାପିକା ମାନେ ଆସିବେ ଆଉ ଆମ ସହିତ କଥାବାର୍ତ୍ତା ହେବେ ବୋଲିକି ଅପା।
0: ଯାହା ହଉ ଭଉଣୀ, ଏମିତି ଆମ ସମ୍ପର୍କ ଭଲରେ ଥାଉ। ତେବେ କ'ଣ କରୁଥିଲେ ଏବେ?
1: ବର୍ତ୍ତମାନ ଏମିତି ଗୀତ ଗାଉଥିଲି, ତାପରେ କଲ୍ ଲାଗିଗଲା, କଥା ହେଲି।
0: ହଁ, ଆଉ କାର୍ଯ୍ୟକ୍ରମ ସବୁ ଭଲ ଲାଗୁଛି?

0: କାର୍ଯ୍ୟକ୍ରମ ଭଲ ଲାଗୁଛି ଅପା, ଆମକୁ ଶୁଣିବାକୁ ବହୁତ ଭଲ ଲାଗୁଛି କାର୍ଯ୍ୟକ୍ରମ।
1: ଯା ହଉ ଭଉଣୀ, ଖୁସି ଲାଗିଲା,
0: ଖୁସିରେ ଆମେ ଶୁଣୁଛୁ।
1: ଠିକ ଅଛି ଭଉଣୀ, ତାହେଲେ ଭଜନଟି ଶୁଣି ନେବା।
0: ହଁ ଅପା, ନମସ୍କାର। ଅପା
1: କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।

0: ଆସନ୍ତୁ ଆଉ ଏକ ଶ୍ରୋତାଙ୍କ ସହ କଥା ହେଇଯିବା। ହ୍ୟାଲୋ, ନମସ୍କାର ଭାଇ, କିଏ କହୁଥିଲେ ଏବଂ କୋଉଠୁ କହୁଥିଲେ? ହଁ ହଁ ଭାଇ, ଆଜି କେଉଁ ଗୀତଟି ଶୁଣିବେ ପ୍ରଥମେ କହିଦିଅନ୍ତୁ। ଆଜି ହିନ୍ଦୀ ଚଳଚ୍ଚିତ୍ରରୁ ରହିଛି ସରଗମ, ଏକ ତୁଝେ କେ ଲିଏ, ରହନା ହେ ତେରେ ଦିଲ ମେ, ଆଶିକି ଟୁ, ରାଜ ଥ୍ରୀ, ୟେସ୍ ବସ୍ ଏବଂ ଟୁ ଷ୍ଟେଟ୍ସ। ଓଡ଼ିଆ ଚଳଚ୍ଚିତ୍ର ରହିଛି ଅଭିମନ୍ୟୁ ଏବଂ ଆକାଶୀ କି ରଙ୍ଗ ଲାଗିଲା, ଏବଂ କିଛି ଓଡ଼ିଆ ଭଜନ ମଧ୍ୟ ରହିଛି। ଅଭିମନ୍ୟୁ କଥାଚିତ୍ରର କେଉଁ ଗୀତ କହିଲେ ଭାଇ? ଠିକ ଅଛି ଭାଇ,
1: ହଁ ହଁ
0: ହଁ ଠିକ ଅଛି। ତେବେ କ'ଣ କରୁଥିଲେ ଏବେ?
1: କିଛି ନାହିଁ, ବୁଢ଼ାବୁଢ଼ି।
0: ଆଚ୍ଛା,
1: ନୂଆଖାଇ ଆଉଛି ପଶ୍ଚିମ ଓଡ଼ିଶା, ନୂଆଖାଇ ବରଖା ଦିଆ, ସେଥିଲାଗି ପ୍ରସ୍ତୁତି ଚାଲିଛେ।
0: ହଁ ହଁ, ନୂଆଖାଇ ପାଇଁ ପ୍ରସ୍ତୁତି ସବୁ କଲେଣି?
1: ହଁ ଚାଲିଛେ,
0: ଚାଲିଛି। ନୂଆ ଡ୍ରେସ୍ ଆଉ ସବୁ କିଣୁଥିବେ ନାଇଁ?
1: ହଁ।
0: ଆଉ ଘରେ ସମସ୍ତେ ଭଲ ଅଛନ୍ତି ଭାଇ?
1: ଭଲ ଅଛନ୍ତି।
0: କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି ନା ନାଇଁ ଆମର?
1: କାର୍ଯ୍ୟକ୍ରମ ଶୁଣା ହଉଛି, ଫୋନ୍ କରା ହଉଛି ହଉଛି ମଝିଟା କିଣି କେତେ ଦିନ ଫୋନ୍ କଲି।
0: ହଁ, ବହୁତ ଦିନ ପରେ ଆପଣ କଲ୍ କଲେ ଆଜି।
1: ଲାଇଭ୍ କି?
0: ହଁ ହଁ, ଅନେକ ଦିନ ପରେ କଲ୍ କଲେ। ତେବେ ଚିଠି ଲେଖନ୍ତୁ, କେମିତି ଲାଗୁଛି ସବୁ କାର୍ଯ୍ୟକ୍ରମ?
1: ଭଲ ଭଲ ଲାଗୁଛି ଏଇଟା ମଝିଟା ହଁ।
0: ଯା ହଉ ଭାଇ, ତାହେଲେ ଗୀତଟି ଶୁଣି ନେବା।
1: ଶୁଣିବା। ଜୁହାର
0: ଜୁହାର।

0: ଆସନ୍ତୁ କଥା ହେଇଯିବା ଆଉ ଏକ ଶ୍ରୋତାଙ୍କ ସହ।
1: ହ୍ୟାଲୋ
0: ହ୍ୟାଲୋ
1: ହ୍ୟାଲୋ ବେହେନଜୀ ନମସ୍କାର।
0: ନମସ୍କାର ଭାଇ, କିଏ କହୁଥିଲେ ଏବଂ କେଉଁଠୁ କହୁଥିଲେ?
1: ମୁଁ ରେଡିଓ ପାଟନା ଚିତ୍ର ସଂସବର କହୁଛି, କଳାହାଣ୍ଡି ଜିଲ୍ଲା ଭବାନୀପାଟନା ଜଗନ୍ନାଥପୁରରୁ।
0: ହଁ ଭାଇ, କେମିତି ଅଛନ୍ତି?
1: ଆର କେନ୍ତା ଅଛ?
0: ମୁଁ ବହୁତ ଭଲରେ ଅଛି ଭାଇ। ଆଜି କେଉଁ ଗୀତଟି ଶୁଣିବେ?
1: ଆଜି କେନ୍ କେନ୍ଟା ଅଛେ ନାନୀ?
0: ଆଜି ହିନ୍ଦୀ ଚଳଚ୍ଚିତ୍ର ସରଗମ, ଏକ ତୁଝେ କେ ଲିଏ, ରହନା ହେ ତେରେ ଦିଲ ମେ, ଆଶିକି ଟୁ, ରାଜ ଥ୍ରୀ, ୟେସ୍ ବସ୍, ଟୁ ଷ୍ଟେଟ୍ସରୁ କିଛି ଗୀତ ରହିଛି। ଓଡ଼ିଆ
1: ଏକ ତୁଝେ
0: ଚଳଚ୍ଚିତ୍ର
1: କେ ଲିଏ,
0: ଏକ ତୁଝେ କେ ଲିଏରେ କେଉଁ ଗୀତଟି ଭାଇ?
1: ଯେନ୍ ଗୀତ ବି ଶୁଣେଇ ଦେବ ନାନୀ, ସବୁ ଗୀତ ଭଲ ଲାଗ୍ସି।
0: ଠିକ୍ ଅଛି
1: ଟାଇଟଲ
0: ଭାଇ।
1: ସଙ୍ଗ୍ ଶୁଣେଇ ଦେବେ।
0: ହଁ, ଆଉ ଥରେ କୁହନ୍ତୁ।
1: ଟାଇଟଲ ସଙ୍ଗ୍ ଶୁଣେଇ ଦେବେ ବୋଲଛେ।
0: ଟାଇଟଲ ସଙ୍ଗ୍ ଶୁଣିବେ? ଠିକ୍ ଅଛି ଭାଇ, ଆପଣ ଗୋଟେ ଗୀତ କହନ୍ତୁ ତାହେଲେ। ଆଜି
1: ଆଜି ମୁଁ କି ଗୀତ କହିବି?
0: କିଛି ବି ଗୀତ ଆପଣଙ୍କୁ ଯୋଉଟା ଭଲ ଲାଗେ, ଭଜନ।
1: କାହିଁ କର୍ମା ନାନୀ, ଲିଖେ ଜୋଖା ତୁଝେ ବୋ ତେରି ୟାଦ ମେ, ହଜାରୋ ରେଙ୍ଗେ କେ ନଜାରେ ବନ ଗଈ, ତବେ ରାଜ ଭୁଆ ତୋ ଫୁଲ ବନ ଗଈ, ଜୁରା ତୈ ତୋ ସେତାରେ ବନ ଗଈ। ଲିଖେ ଜୋଖା ତୁଝେ ବୋ ତେରି ୟାଦ ମେ।
0: ବହୁତ ସୁନ୍ଦର ଭାଇ,
1: ଧନ୍ୟବାଦ ନାନୀ।
0: ତେବେ କ'ଣ କରୁଥିଲେ ଏବେ?
1: ମୁଁ ତ ବିରି ଗ୍ରାଇଣ୍ଡର କରୁଛି ନାନୀ।
0: ଆଚ୍ଛା, ଆଉ ଚିଠି ଲେଖୁନାହାନ୍ତି ଯେ ଅନେକ ଦିନ ହେଲାଣି?
1: ହଁ ନାନୀ, କାଣା କି ଟାଇମ ନାଇଁ ହଉଛେ ତ ନାନୀ, ବ୍ୟସ୍ତରେ ଟିକେ ରହି ଯାଉଛେ ନାନୀ।
0: ଆଚ୍ଛା, ଏବେ କହିଦିଅନ୍ତୁ କାର୍ଯ୍ୟକ୍ରମ ସବୁ କେମିତି ଲାଗୁଛି, ଆପଣଙ୍କ ମତାମତ।
1: କାର୍ଯ୍ୟକ୍ରମ ତ ନାନୀ ବହୁତ ଭଲ ଲାଗୁଛି ଶୁଣବା ଲାଗି।
0: ଆଉ କିଛି ମାନେ କିଛି ଆଉ କ'ଣ ଦେଇ ହବ, ଆପଣଙ୍କ ପରାମର୍ଶ କିଛି ରହିଛି କାର୍ଯ୍ୟକ୍ରମକୁ ନେଇ?
1: ନାଇଁ ନାନୀ, ସବୁ ତ ଭଲ ଲାଗୁଛେ ନାନୀ, ଚାଲିଛେ ତ ଫୁନେନ୍ କାର୍ଯ୍ୟକ୍ରମ ବି, ଚାଷବାସରେ ବି ଚାଲିଛି, ଶକ୍ତି ରୂପାରେ ବି ଚାଲିଛି।
0: ନାଇଁ ଭାଇ, ଯାହା ବି ଆପଣଙ୍କୁ ଯଦି କିଛି ଲାଗିଲା ଆମେ ଆଉ କିଛି ପରିବର୍ତ୍ତନ କରିପାରିବୁ, ଟିକେ ସମୟ କାଢି ଚିଠି ଲେଖନ୍ତୁ ଆଉ।
1: ହଁ ହଁ ନାନୀ, ଲେଖମା ନାନୀ।
0: ଠିକ୍ ଅଛି ଭାଇ, ତେବେ ଆପଣଙ୍କ ପସନ୍ଦର ଗୀତଟି ଶୁଣି ନେବା।
1: ହଉ ନାନୀ, ରହିଲି, ନମସ୍କାର।
0: କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ, ନମସ୍କାର।

0: ଆମେ ମଧ୍ୟ ବହୁତ ଭଲରେ ଅଛୁ ଭାଇ। ଆଜି କେଉଁ ଗୀତଟି ଶୁଣିବେ?
1: ଆଜି ଅପା ଆକାଶ କି ରଙ୍ଗ ଲାଗିଲା ତୋ ଆଖିରେ ମୁଁ ମୋ ଆଖିରେ ତୁ ଟିକେ ଶୁଣେଇ ଦେବେ ଆଉ।
0: ନିଶ୍ଚୟ ନିଶ୍ଚୟ। ଆଉ କ'ଣ କରୁଥିଲେ ଏବେ?
1: ଅପା ଏଇଟା ଅଫିସରେ ଏବେ ଡ୍ୟୁଟି କରୁଥିଲେ ଅପା ଆଉ।
0: ଆପଣଙ୍କର ତ ସବୁ ନିୟମିତ ଚିଠି ଆସୁଛି, ବହୁତ ଖୁସି ଲାଗୁଛି ଭାଇ।
1: ହଁ ଅପା
0: ସବୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ତାହେଲେ?
1: ହଁ ହଁ ପ୍ରତ୍ୟେକ କାର୍ଯ୍ୟକ୍ରମ ଶୁଣେ ଅପା ଆଉ ପ୍ରତ୍ୟେକ କାର୍ଯ୍ୟକ୍ରମ ଶୁଣେ ଆଉ ଚିଠିରେ ଅପା ଆଉ।
0: ହଁ ଆଉ ଭାଇ ସବୁ ପ୍ରସ୍ତୁତି କେମିତି ଚାଲିଛି? ନୂଆଖାଇ ଆସୁଛି ଆଗକୁ।
1: ଅନେକ ଅନେକ ଅଭିନନ୍ଦନ ଅପା ଆକାଶବାଣୀର ସମସ୍ତ କର୍ମକର୍ତ୍ତାଙ୍କୁ ଆର ଆପଣଙ୍କୁ ମଧ୍ୟ ଅପା
0: ଆପଣଙ୍କୁ ମଧ୍ୟ।
1: ହଁ ଅପା ଏବେ ତ ଆମର ଜମି ତିଥିରେ ଶୁକ୍ଲ ପକ୍ଷ, ଆମେ ମଙ୍ଗଳବାର ଦିନ ନୂଆଖାଇ ଅପା ଆଉ ସମସ୍ତ ଜୋରଦାର ପ୍ରସ୍ତୁତି ଚାଲିଛି ଆଉ।
0: ହଁ
1: ହଁ ହଁ ଏଟା ଆମର ମୁଖ୍ୟ ପର୍ବ ଆଉ।
0: ହଁ ନିଶ୍ଚିତ ଭାବରେ ଭାଇ।
1: ହଁ ଅପା ଯେନ୍ତା ଆମର ନୂଆଖାଇ ହେଲା ଆମର ପଶ୍ଚିମ ଓଡ଼ିଶାର ମୁଖ୍ୟ ଗଣପର୍ବ, ସେଟା ଆମର ଫେମସ ଅପା ସେଥିପାଇଁ ଅପା।
0: ଠିକ ଅଛି ଭାଇ, ତାହେଲେ ଗୀତଟି ଶୁଣି ନେବା?
1: ହଁ ଅପା ଧନ୍ୟବାଦ। ଅପା
0: କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ। ନମସ୍କାର।

0: ଆସନ୍ତୁ କଥା ହୋଇଯିବା ଆଉ ଏକ ଶ୍ରୋତାଙ୍କ ସହ। ହ୍ୟାଲୋ
1: ହ୍ୟାଲୋ
0: ହଁ ଭାଇ ନମସ୍କାର, କିଏ କହୁଥିଲେ
1: ଏବଂ
0: କେଉଁଠୁ କହୁଥିଲେ?
1: ହ୍ୟାଲୋ ଅପା ନମସ୍କାର, ଅପା ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ସିଲୁଆ ଗ୍ରାମରୁ ନିରାକାର ରଣା କହୁଥିଲି ଅପା। ଆଉ
0: ହଁ ଭାଇ କେମିତି ଅଛନ୍ତି?
1: ଅପା ମୁଁ ତ ବହୁତ ଭଲ ଅଛି ଅପା, ଆପଣ ମାନେ କେମିତି ଅଛନ୍ତି?

0: ଆସନ୍ତୁ ଆଉ ଏକ ଶ୍ରୋତାଙ୍କ ସହ କଥା ହେଇଯିବା। ହ୍ୟାଲୋ
1: हेलो
0: ହ୍ୟାଲୋ, ନମସ୍କାର ଭାଇ, କିଏ କହୁଥିଲେ?
1: ମ୍ୟାଡ଼ାମ ମ୍ୟାଡ଼ାମ ନମସ୍କାର।
0: ନମସ୍କାର।
1: କଳାହାଣ୍ଡି ଜିଲ୍ଲା ମୋଡିଙ୍ଗ ପାକେଲପଡ଼ାରୁ ରେଡ଼ିଓ ସାଥୀ କ୍ଷମା ସାଗର ସାହୁ କହୁଥିଲି।
0: ହଁ ଭାଇ, କେମିତି ଅଛନ୍ତି?
1: ପୁରା ଭଗବାନଙ୍କର ଦୟାରୁ ମୁଇଁ ଭଲ ଅଛେ ଆଜ୍ଞା। ଆଉ ଯୁବବାଣୀ ପରିବାର ସମସ୍ତେ କେନ୍ତା ଅଛନ୍ ଆଜ୍ଞା?
0: ସମସ୍ତେ ବହୁତ ଭଲରେ ଅଛୁ ଭାଇ। ଆଜି କେଉଁ
1: ହଁ,
0: ଗୀତଟି
1: ଆଜି
0: ଶୁଣିବେ?
1: ଦେଇଦେବେ ମତେ ଭଜନଟେ, ମୁଇଁ ଭଜନ ଟିକେ ଶୁଣବାର ଲାଗି ଖୁସି। ଆରୁ ଇ ରେଡିଓ କି ନେଇକରି ସାଥି ହେଇକରି ମୁଇଁ ଗୀତ ଫିତ ଅନେକ ପ୍ରକାର ଗାଇକରି ଖୁସିରେ ରହିଛେ। ମୁଇଁ ଭଜନ ଟିକେ ଶୁଣମି ଆଉ ଭଜନ ଏକ ପଦ ଗାଇମି।
0: ନିଶ୍ଚିତ ଭାବରେ ଆମେ ତ ଜଗିଥାଉ ଭାଇ ଆଜିର ଦିନରେ ଆପଣଙ୍କ ସ୍ୱର ଶୁଣିବା ପାଇଁ।

0: ली हे जगत आई।
1: ବହୁତ ସୁନ୍ଦର ଲାଗିଲା ଭାଇ,
0: ଆଜ୍ଞା,
1: ପୁରା ମାନେ ଶାନ୍ତିରେ ଶୁଣିଲା ପରେ ଗୋଟେ ମନ ଭିତରେ ଏତେ ସୁନ୍ଦର ଭାବନାଟେ ଆସିଲା।

0: ଆଜ୍ଞା, ଏଇଟା ତ ସମୟ କମ, ଏଇଟା ଭଜନଟା ଦୁଇ ତିନ ପଦ ଶୁଣିଲା ପରେ ଗୋଟେ ଖୁସି ଜିନିଷ ଆସି, ଆମେ ଯେହେତୁ ଆମର କଳା ଜିନିଷଟା ଅଛେ ବୋଲି ଟିକେ ପ୍ରଚାର ହଉ ବୋଲି ପଦେ ପଦେ ଖାଲି ଗାଇକରି ଶୁଣଉଛୁ ଆଉ।
1: ନିଶ୍ଚିତ ଭାବରେ ଭାଇ, ସେଇଟା ତ ବହୁତ ମାନେ ଆପଣଙ୍କ ସୁର ଏତେ ଭଲ ଅଛି, ସମସ୍ତେ ଶୁଣିଲେ ସମସ୍ତଙ୍କୁ ଆହୁରି ଖୁସି ଲାଗିବ ନା?
0: ହଁ ଆଜ୍ଞା,
1: ସେମିତି
0: ଆଉ
1: ସବୁ
0: ଆପଣଙ୍କୁ ଗୋଟେ ମୋର
1: ଫୋନ ଇନ୍ରେ
0: ଅନୁରୋଧ
1: ଗାଆନ୍ତୁ।
0: ଆଜ୍ଞା, ଆପଣ ତ ଷ୍ଟୁଡିଓରେ ଅଛନ୍ତି, ଘରକୁ ଗଲେ କେତେବେଳେ ଟିକେ ଦେଖିବେ ମୋର ୟୁଟ୍ୟୁବ ଚ୍ୟାନେଲଟେ ଅଛି, KSS ପ୍ରଡକ୍ସନ ମାରବେ, ବହୁତ ସଚେତନ ଜିନିଷ, ଭଜନ ଫଜନ ଅନେକ ପ୍ରକାର ଗୀତ ନାଚ ଅପେରାର ଅଭିନୟ ପ୍ରତ୍ୟେକ ଜିନିଷଟା ଆଜ୍ଞା ସଚେତନରେ ମୁଇଁ ଛାଡ଼ୁଛେ। KSS ପ୍ରଡକ୍ସନ ମୋର ଚ୍ୟାନେଲର ନା।
1: ନିଶ୍ଚୟ ନିଶ୍ଚୟ ଭାଇ,
0: ଆଜ୍ଞା ଠିକ ଅଛେ, ଆଜି ରହୁଛେ ତାହେଲେ, ନମସ୍କାର। ଗୀତଟା ଶୁଣେଇ ଦେବେ ଆଉ ମୋର ମୁଡିଙ୍ଗର ନବ କୁମାର କାକାକେ ଟିକେ ଆଜ୍ଞା ଏଇ ଗୀତଟା ଟିକେ ଡେଡିକେଟ୍ କରିବେ, କାଁ ଯେ ସେ ମାନେ ବେମାରରେ ପୀଡ଼ିତ ଅଛେ, ସେ ରେଡ଼ିଓ ଶୁଣି ଶୁଣି କରି ପ୍ରାୟ ସେ ରେଡ଼ିଓକେ ସାଥୀ କରିକରି ଭଲ ହିସାବରେ ସେ ଭଲ ହି ଆସୁଛେ, ତାଙ୍କେ ଟିକେ ଡେଡିକେଟ୍ କରିବେ।
1: ନିଶ୍ଚୟ ନିଶ୍ଚୟ ଭାଇ, ଠିକ୍ ଅଛି ଭାଇ, କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।

ଶ୍ରୋତାବନ୍ଧୁ, ଆଜି ପାଇଁ ଏତିକି। ପୁଣି ଆଉ ଏକ ଦିନ ଆଉ ଏକ ସୁନ୍ଦର ଆଲୋଚନା ନେଇ ଆପଣମାନଙ୍କ ପାଖକୁ ଫେରିବି। ସେତିକି ପର୍ଯ୍ୟନ୍ତ ଭଲରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ ଏବଂ ଆମ ସହିତ ଏହିପରି ଯୋଡ଼ି ହୋଇ ରୁହନ୍ତୁ। କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆପଣଙ୍କୁ ସେହି ଛୋଟିଆ ଅନୁରୋଧଟି କରିବି। ଯଦି ଆପଣଙ୍କୁ ଆଜିର କାର୍ଯ୍ୟକ୍ରମଟି ଭଲ ଲାଗିଛି, ତେବେ ମତାମତର ଚିଠିଟିଏ ଦେବାକୁ ଜମାରୁ ଭୁଲିବେନି। ମତାମତ ଜଣାଇବା ପାଇଁ ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 766001। ଆପଣମାନେ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଆମକୁ ମତାମତ ଜଣାଇପାରିବେ। ଆମ ନମ୍ବରଟି କହି ରଖୁଛୁ 8895994143। ପୁଣି ଥରେ କହି ରଖୁଛୁ 8895994143। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ଆପଣ।

0: He is leading a high-level delegation comprising senior officials from the Ministry of Defence and the Ministry of External Affairs. He will also interact with the Indian diaspora in Colombo during the visit. India delivered a stellar performance at Stage 3 of the World Archery Para Series in Ahmedabad, clinching two gold medals in the men's team events and a silver in the women's recurve category on the penultimate day today. And that is the end of this news bulletin.
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପ୍ରଥମେ ଶୁଣନ୍ତୁ ଆମର ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଆମର ଚଳିତ ଅଧିବେଶନରେ ସନ୍ଧ୍ୟା 6:30 ଶୁଣିବେ ଲୋକଗୀତ କ୍ରମରେ କୃଷ୍ଣଗୁରୁ ଭଜନ। ପରିବେଷଣ କରିବେ ଶିଳ୍ପୀ ଘନଶ୍ୟାମ କୁମ୍ଭାର ଓ ସାଥୀ। ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ଏହି କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ଶୁଣିବେ ଦେଶବନ୍ଦନା। ଶିଳ୍ପୀମାନେ ହେଲେ ଶଶାଙ୍କ ଶେଖର ମହାପାତ୍ର, ସୁମିତ୍ରା ମହାପାତ୍ର ଓ ସଙ୍ଗୀତା ଗୋସ୍ୱାଇଁ। ଶିଳ୍ପୀ ଡି ଭି ପଲୁସ୍କରଙ୍କ କଣ୍ଠରୁ ଶୁଣିବେ ହିନ୍ଦୀ ଭକ୍ତିଗୀତ ରାତି 8:15। ରାତି 8:30 ପ୍ରଚାର କରିବୁ ସ୍ପୋର୍ଟସ୍ ଜ୍ଞାନ ସ୍ପଟଲାଇଟ୍ ରାତି 9:15 ଏବଂ ରାତି 9:30 ଶୁଣିବେ ମନିଟକ୍ ଆଣ୍ଡ ମନ୍ଥନ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ରାତି 10:00। ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ପରିବେଷିତ ବଂଶୀବାଦନ ରାଗ ମଧୁମାଳଶ୍ରୀ।

3:15 ସ୍ପଟଲାଇଟ୍, ରାତି 9:30 ଚର୍ଚ୍ଚାକା ବିଷୟ ହେ। ଏ କାର୍ଯ୍ୟକ୍ରମଗୁଡ଼ିକ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରିବୁ ଡକ୍ଟର ଅନିତା ସେନଙ୍କ ଶାସ୍ତ୍ରୀୟ ଗାୟନ ରାଗ କାଜରୀ ଓ ବନ୍ଦିଶ। ଶ୍ରୋତାବନ୍ଧୁ, ଏ ଥିଲା ଆମର ଚଳିତ ଅଧିବେଶନ ଏବଂ ଆସନ୍ତାକାଲି ବିଭିନ୍ନ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ପ୍ରଚାର କଲୁ। ଲୋକଗୀତ କ୍ରମରେ କୃଷ୍ଣଗୁରୁ ଭଜନ ପରିବେଷଣ କରିଥିଲେ ଶିଳ୍ପୀ ଘନଶ୍ୟାମ କୁମ୍ଭାର ଓ ସାଥୀ। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ ଏବଂ ପରେ ପରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବିଭିନ୍ନ ଦେଶର ନିବେଶକ ଓ ଶିଳ୍ପପତିଙ୍କ ସହ କରିବେ ଆଲୋଚନା। ରାଜ୍ୟରେ ନୂତନ 1000

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବିଭିନ୍ନ ଦେଶର ନିବେଶକ ଓ ଶିଳ୍ପପତିଙ୍କ ସହ କରିବେ ଆଲୋଚନା, ରାଜ୍ୟରେ ନୂତନ 1200 ଦୁଗ୍ଧ ସମବାୟ ସମିତି ପ୍ରତିଷ୍ଠା କରିବେ ସରକାର, ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସହ ଜଡ଼ିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଓ ଶ୍ରୀନଗର ନାମକୁ ମିଳିଲା ଟ୍ରେଡମାର୍କ ମାନ୍ୟତା, କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ସମ୍ପର୍କରେ ସମୀକ୍ଷା କଲେ ଆରକ୍ଷୀ ମହାନିର୍ଦ୍ଦେଶକ, ଏବଂ ରାଜ୍ୟର 20 ଜିଲ୍ଲାରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଓଡ଼ିଶାକୁ ଅଧିକ ପୁଞ୍ଜିନିବେଶ ଆଣିବା ଏବଂ ବିଶ୍ୱସ୍ତରରେ ରାଜ୍ୟର ନିବେଶ ସମ୍ଭାବନାକୁ ପ୍ରଦର୍ଶନ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ବିଦେଶୀ ପୁଞ୍ଜିନିବେଶର ସୁଯୋଗ ଓ ସମ୍ଭାବନା ଉପରେ ବିଶ୍ୱର ନିବେଶକ ଓ ଶିଳ୍ପପତିମାନଙ୍କୁ ଅବଗତ କରାଇବେ। ଏଥିସହିତ ରାଜ୍ୟ ସହ ବିଭିନ୍ନ ଦେଶର ବ୍ୟବସାୟିକ ଓ ଶିଳ୍ପ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯିବ। ଗସ୍ତର ପ୍ରଥମ ଦିନରେ ଆଜି ମୁଖ୍ୟମନ୍ତ୍ରୀ ଆବୁଧାବିରେ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଓ ଇଣ୍ଡିଆନ୍ ବିଜିନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍ର ପ୍ରମୁଖ ନେତୃତ୍ୱଙ୍କ ସହ ଆଲୋଚନା କରିବେ। ରାଜ୍ୟ ଶିଳ୍ପ, ସୂଚନା ଓ ଲୋକସମ୍ପର୍କ ଏବଂ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସେଠାରେ ପହଞ୍ଚିବା ପରେ ନିବେଶକ ସମ୍ମିଳନୀର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଭାରତୀୟ ଦୂତାବାସର ଅଧିକାରୀ ଏବଂ ରାଜ୍ୟ ସରକାରଙ୍କର ପ୍ରତିନିଧି ଦଳ ସହ ଆଲୋଚନା କରି ଶ୍ରୀ ଶର୍ମା କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ସମନ୍ୱୟ ସମ୍ପର୍କରେ ପ୍ରତିକ୍ରିୟାରେ କହିଛନ୍ତି,
1: ମୁଖ୍ୟମନ୍ତ୍ରୀଙ୍କର ଯେଉଁ ତିନି ଦିନିଆ ଆଇଟି ଗସ୍ତ କାର୍ଯ୍ୟକ୍ରମ ଅଛି ତାର ସବୁ ପ୍ରିପାରେସନ ବର୍ତ୍ତମାନ ସରିବାକୁ ଆସିଲାଣି। ଆଜି ଆମେ ସକାଳେ ଇଣ୍ଡିଆନ ଏମ୍ବାସିଙ୍କ ସହିତ ମିଟିଂ କରିଥିଲୁ ଏବଂ ଯୋଉ ଆଗାମୀ ତିନି ଦିନରେ କାର୍ଯ୍ୟକ୍ରମ ଅଛି ତାର ରୂପରେଖା ଉପରେ ନିର୍ଣ୍ଣୟ ସବୁ ନିଆଯାଇଥିଲା। ଆଗାମୀ ପ୍ରାୟ 30 ମିଟିଂ ତିନି ଦିନରେ ହେବାକୁ ନିର୍ଦ୍ଧାରିତ କରାଯାଇଅଛି। 4 ରାଉଣ୍ଡ ଟେବୁଲ ମଧ୍ୟ ନିର୍ଦ୍ଧାରିତ କରାଯାଇଅଛି ଏବଂ 3 ଫିଲ୍ଡ ଭିଜିଟ୍ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଅଛି।
0: ମୁଖ୍ୟମନ୍ତ୍ରୀ ଆଜି ଦୁବାଇରେ ଏକ ଜିଲ୍ଲା ଏକ ଉତ୍ପାଦ କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶାର ବିଭିନ୍ନ ଉତ୍ପାଦର ପ୍ରଦର୍ଶନୀକୁ ଉଦ୍ଘାଟନ କରିବେ। ଏହା ବ୍ୟତୀତ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗଦେଇ ରାଜ୍ୟରେ ନିବେଶ ପାଇଁ ରହିଥିବା ସୁଯୋଗ ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରାଇବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ରାଜ୍ୟରେ ନୂଆ 1200 ଦୁଗ୍ଧ ସମବାୟ ସମିତି ପ୍ରତିଷ୍ଠା ହେବ ବୋଲି ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଦୁଗ୍ଧ ଚାଷୀଙ୍କୁ କ୍ଷୀର ଲିଟର ପିଛା 2 ଅଧିକ ଦେବାକୁ ଓମ୍ଫେଡ୍ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା 11 ଚାଷୀଙ୍କୁ ଏହି ବର୍ଦ୍ଧିତ ମୂଲ୍ୟ ପ୍ରଦାନ କରାଯିବ। ଏହାଦ୍ୱାରା ରାଜ୍ୟର 3 ଉର୍ଦ୍ଧ୍ୱ ଦୁଗ୍ଧ ଚାଷୀ ଉପକୃତ ହେବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଜବରଦଖଲ ମୁକ୍ତ ନେଇ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଦୀର୍ଘ ବର୍ଷ ଧରି ମହାପ୍ରଭୁଙ୍କ ଜମିରେ ରହୁଥିବା ଲୋକମାନେ ଏହି ବନ୍ଦୋବସ୍ତ ସୁବିଧା ପାଇବେ। ଏନେଇ ଖୁବ୍ ଶୀଘ୍ର ଏକ ଅନ୍ଲାଇନ୍ ପୋର୍ଟାଲ୍ ଖୋଲାଯିବା ସହିତ ମଠ ପାଇଁ 100 ଡିସିମିଲ୍ ଜମିକୁ ମାଗଣାରେ ବନ୍ଦୋବସ୍ତ କରାଯିବ। ଏହି ପ୍ରକ୍ରିୟାକୁ ଆଗାମୀ 2 ମଧ୍ୟରେ ଶେଷ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।
2: ଲମ୍ବା ସମୟ ଧରିକି ଯେଉଁ ଲୋକମାନେ ହନ୍ତସନ୍ତ ହେଉଥିଲେ ସେମାନେ ଅନ୍ତତଃ ଏଥିରେ ତାଙ୍କୁ ନିଷ୍କୃତି ମିଳିବ। ମହାପ୍ରଭୁଙ୍କର ଯୋଉ କର୍ପସ ଫଣ୍ଡକୁ ଏକ ଯୋଉଭଳି ଭାବରେ ଆମେ ଆଶା କରୁଛୁ ସେଥିରେ ବି ଗୋଟିଏ ବଡ ଯୋଗଦାନ ରହିବ ଲ୍ୟାଣ୍ଡ ଗୁଡ଼ିକ ସେଟେଲମେଣ୍ଟ ହେବା ଫଳରେ। ଆମେ ତାକୁ ସମ୍ପୂର୍ଣ୍ଣ ରୂପେ ସ୍ୱଚ୍ଛ ଆଉ ସମ୍ପୂର୍ଣ୍ଣ ରୂପେ ତାର ଟ୍ରାନ୍ସପାରେନ୍ସି ମେଣ୍ଟେନ୍ କରିବା ପାଇଁ ଏ ବ୍ୟବସ୍ଥାକୁ ଏକ ଅନ୍ଲାଇନ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ କରିବାକୁ ଯାଉଛୁ, ଯୋଉଥିରେ ଗୋଟେ ପୋର୍ଟାଲ ରହିବ। ହୋମଷ୍ଟ୍ରିଟ୍ ଜାଗା 50 ଡେସିମିଲ୍ ପର୍ଯ୍ୟନ୍ତ ଏବଂ ଏଗ୍ରିକଲଚର ଜାଗା 1 ପର୍ଯ୍ୟନ୍ତ କଲେକ୍ଟରଙ୍କ ସ୍ତରରେ ସେଟେଲମେଣ୍ଟ ହୋଇପାରିବ।
0: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହ ଜଡ଼ିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଏବଂ ଶ୍ରୀନଗର ନାମକୁ ଟ୍ରେଡମାର୍କ ମାନ୍ୟତା ମିଳିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀମନ୍ଦିର ପ୍ରଶାସନକୁ ଏହି ମାନ୍ୟତା ମିଳିଥିବା ଜଣାପଡ଼ିଛି। ଦ୍ୱିତୀୟ ପର୍ଯ୍ୟାୟରେ ଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର, ମହାପ୍ରସାଦ, ନୀଳଚକ୍ର, କୋଇଲି ବୈକୁଣ୍ଠ ନାମକୁ ଟ୍ରେଡମାର୍କ ମାନ୍ୟତା ମିଳିଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଆସ୍ଥା ଓ ବିଶ୍ୱାସ ସହ ଜଡ଼ିତ 29 ନାମ ପାଇଁ ଟ୍ରେଡମାର୍କ ମାନ୍ୟତା ଆବେଦନ କରାଯାଇଥିଲା। ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଦ୍ଧବେଶ ଅନୁଷ୍ଠିତ ହେଉଛି। ଭାଦ୍ରବ କୃଷ୍ଣ ଦ୍ୱାଦଶୀ ତିଥିରେ

ମଧ୍ୟାହ୍ନ ଧୂପ ପରେ ଶ୍ରୀବଳଭଦ୍ର ପ୍ରଳମ୍ବାସୁରକୁ ବଦ୍ଧ କରୁଥିବା ବେଶରେ ସଜିତ କରାଯାଇଛି। ଏହି ବେଶରେ ପ୍ରଭୁ ବଳଭଦ୍ର ଦେବଙ୍କର ଏକ ହସ୍ତରେ ହଳ ଏବଂ ଅନ୍ୟ ହସ୍ତରେ ମୁଷଳ ଶୋଭା ପାଉଛି। ପ୍ରାୟ 4 ଫୁଟ ଉଚ୍ଚତାର ଏକ କାଷ୍ଠ ନିର୍ମିତ ପ୍ରଳମ୍ବାସୁର ମୂର୍ତ୍ତି ରତ୍ନସିଂହାସନର ବଳଭଦ୍ରଙ୍କ ନିମ୍ନ ଭାବରେ ରଖାଯାଇଛି। ବିଶ୍ୱାସ ରହିଛି ଏହି ବେଶରେ ଶ୍ରୀ ବିଗ୍ରହମାନଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟପ୍ରାପ୍ତି ହୋଇଥାଏ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟ ତୁଷ ମିଶ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଆଇନ ଶୃଙ୍ଖଳା ଅପରାଧ ନିୟନ୍ତ୍ରଣ ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାଗୁଡ଼ିକର ସାମଗ୍ରିକ ଆଇନ ଶୃଙ୍ଖଳା ସ୍ଥିତି ସହ ଗୁରୁତର ଅପରାଧ ନିୟନ୍ତ୍ରଣ, ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସ, ଅବକାରୀ ଅପରାଧ ଦମନ, ନିଶାମୁକ୍ତ ଓଡ଼ିଶା ଗଠନ ଦିଗରେ ପଦକ୍ଷେପ, ସାଇବର ଅପରାଧ ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନରେ ଥିବାରୁ ଏହି ଅଞ୍ଚଳ ଆଇନ ଶୃଙ୍ଖଳା ସ୍ଥିତିର ବିଶେଷ ଗୁରୁତ୍ୱ ରହିଛି ବୋଲି ଶ୍ରୀ ମିଶ୍ର କହିଥିଲେ। ଆଗାମୀ ଦିନରେ ଅନେକ ପର୍ବପର୍ବାଣି ଅନୁଷ୍ଠିତ ହେବାକୁ ଥିବାରୁ ଶାନ୍ତି ଶୃଙ୍ଖଳା ଓ ସୁରକ୍ଷିତ ପରିବେଶରେ ପୂଜା ସମ୍ପନ୍ନ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପୁଲିସ୍ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଆଇନ ଶୃଙ୍ଖଳା ରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ, ଅପରାଧ ନିୟନ୍ତ୍ରଣକୁ ଆହୁରି ପ୍ରଭାବଶାଳୀ ଦିଗରେ ସେମାନଙ୍କ ଗତିବିଧି ଉପରେ ନଜର ରଖି ଦୃଢ଼ ପଦକ୍ଷେପ ନେବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟର ବିଭିନ୍ନ କାରଖାନାରେ ଶିଳ୍ପ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଦୁର୍ଘଟଣା ନିବାରଣକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସୁରକ୍ଷା ସେତୁ ମାର୍ଗଦର୍ଶିକାକୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଉନ୍ମୋଚନ କରିଛନ୍ତି। ସୁରକ୍ଷା ସମ୍ପର୍କିତ ଜ୍ଞାନ ଓ ସଚେତନତାର ବ୍ୟାପକ ପ୍ରସାର ଦ୍ୱାରା ଶିଳ୍ପ ପ୍ରତିଷ୍ଠାନ, ଶ୍ରମିକ ଓ କର୍ମଚାରୀମାନେ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷିତ ପରିବେଶରେ ରହିପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ଭୁବନେଶ୍ୱରଠାରେ ଆୟୋଜିତ ଜାତୀୟ ସ୍ୱାସ୍ଥ୍ୟ ମିଶନର କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ଯୋଜନା ପିଆଇପି 2026-27 ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଯୋଗଦେଇ ସ୍ୱାସ୍ଥ୍ୟସେବା ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିଛନ୍ତି। ପିଆଇପି 2026-27 ପାଇଁ କେନ୍ଦ୍ର ସରକାର 3,149,49,00,000 ଅନୁମୋଦନ କରିଥିବାବେଳେ ଏଥିରେ କାର୍ଯ୍ୟଦକ୍ଷତା ଭିତ୍ତିକ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଭୁବନେଶ୍ୱର ଏକାମ୍ର ହାଟଠାରେ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ହସ୍ତଶିଳ୍ପ ପ୍ରଦର୍ଶନୀ ଉତ୍କଳ ଶ୍ରୀ ଗଣେଶକୁ ସମବାୟ ହସ୍ତତନ୍ତ ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉଦ୍ଘାଟନ କରିଛନ୍ତି। ଏଥିରେ 16 ଜିଲ୍ଲାର 34 ହସ୍ତଶିଳ୍ପୀ ଅଂଶଗ୍ରହଣ କରିଥିବାବେଳେ 33 ଷ୍ଟଲ୍ କରାଯାଇଛି। ଏହା ଆସନ୍ତା ରବିବାର ପର୍ଯ୍ୟନ୍ତ ଚାଲିବ। ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ହେବାକୁ ଥିବା ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଚାହାଳି ଜନଶକ୍ତି ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଦାବରିଷ ବିଦ୍ୟାଳୟ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ 6 କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିଲା। ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଅବସରରେ ମାଲକାନଗିରି ଜିଲ୍ଲାର ସମସ୍ତ 7 ବ୍ଲକରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନବଭାରତ ସାକ୍ଷରତା ଅଭିଯାନ ସହିତ ଉଲ୍ଲାସ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ସ୍ଥାନୀୟ ଆର୍ଡିସି ନୋଡାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ଉଲ୍ଲାସ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାସ୍ତରୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି। ଦେବଗଡ଼ ଜିଲ୍ଲା ସ୍ଥାନୀୟ ଟାଉନ୍ ସରକାରୀ ବିଦ୍ୟାଳୟରେ ଏହି ଦିବସ ପାଳିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ପରିଷଦର 83ତମ ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟ ଜଳ ଏବଂ ଆଶ୍ରମ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଆୟୋଜିତ ହୋଇଯାଇଛି। ସେହିପରି ବୌଦ୍ଧ ଜିଲ୍ଲା ଟାଉନ୍ହଲ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ 85 ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ପଞ୍ଜୀକରଣ କରିଥିଲେ। ବୌଦ୍ଧ ଜିଲ୍ଲା ଟାଉନ୍ହଲ୍ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ 85 ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ପଞ୍ଜୀକରଣ କରିଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଅଧ୍ୟକ୍ଷତାରେ ଆମ ଖାଦ୍ୟ ଆମ ସଂସ୍କୃତି ପ୍ଲାଷ୍ଟିକ୍ ମୁକ୍ତ ଖାଦ୍ୟ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆସନ୍ତା 11 ଜିଲ୍ଲାର ମର୍ଯ୍ୟାକୁଦସ୍ଥିତ କଲ୍ୟାଣ ମଣ୍ଡପଠାରେ ଆୟୋଜନ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଗଞ୍ଜାମ ଜିଲ୍ଲାରେ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ ମାଧ୍ୟମରେ ପ୍ରତ୍ୟେକ ମଙ୍ଗଳବାର ସାମୁହିକ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମରେ ଆଜି ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାରେ ନିଶାଦ୍ରବ୍ୟ ଚୋରାଚାଲାଣ ଓ ବ୍ୟବହାରକୁ ରୋକିବା ସହ ଯୁବପିଢ଼ିଙ୍କୁ ନିଶାମୁକ୍ତ ଜୀବନ ପ୍ରତି ଉତ୍ସାହିତ କରିବା ଉଦ୍ଦେଶ୍ୟ ନେଇ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ଶୁକ୍ରବାର ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର

0: ସମ୍ଭାବନା ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ବଜ୍ରପାତ ସହ ବର୍ଷା ନେଇ ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ 20ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବିଭିନ୍ନ ଦେଶର ନିବେଶକ ଶିଳ୍ପପତିଙ୍କ ସହ କରିବେ ଆଲୋଚନା। ରାଜ୍ୟରେ ନୂତନ 1200 ଦୁଗ୍ଧ ସମବାୟ ସମିତି ପ୍ରତିଷ୍ଠା କରିବେ ସରକାର ଏବଂ ରାଜ୍ୟର 20ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ସାଧାରଣ ମଣିଷ, ଧରିତ୍ରୀ ଓ ସମୃଦ୍ଧି ପାଇଁ ସାକ୍ଷରତା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ସାକ୍ଷରତା ସମସ୍ତଙ୍କ ପାଇଁ ଏକ ମୌଳିକ ମାନବିକ ଅଧିକାର। ସ୍ୱାଧୀନତା ଏବଂ ନାଗରିକତାର ସୁଫଳ ପାଇଁ ଏହି ଅଧିକାର ଏକ ମାର୍ଗ ଉନ୍ମୁକ୍ତ କରିଥାଏ। ସାକ୍ଷରତା ହେଉଛି ଲୋକଙ୍କ ପାଇଁ ବ୍ୟାପକ ଜ୍ଞାନ, ଦକ୍ଷତା, ମୂଲ୍ୟବୋଧ, ମନୋଭାବ ଏବଂ ଆଚରଣ ହାସଲ କରିବାର ଏକ ଭିତ୍ତିଭୂମି। ସମାଜରେ ସମାନତା, ପାକ୍ଷିକତା ନଥିବା, ଆଇନର ଶାସନ, ସଂହତି, ନ୍ୟାୟ, ବିବିଧତା ଏବଂ ସହିଷ୍ଣୁତା ଉପରେ ଆଧାରିତ ସ୍ଥାୟୀ ଶାନ୍ତିର ସଂସ୍କୃତିକୁ ଏହା ପ୍ରୋତ୍ସାହନ ପ୍ରଦାନ କରିଥାଏ। ପରିବେଶ ସହିତ ସୁସମ୍ପର୍କ ରଖିବାରେ ଏହା ମଧ୍ୟ ବିଶେଷ ସହାୟକ ହୋଇଥାଏ। ବ୍ୟକ୍ତିଗତ ସାମାଜିକ ବିକାଶ ତଥା ଦେଶ ଏବଂ ବିଶ୍ୱର ଆର୍ଥିକ ପ୍ରଗତିର ଗୁରୁତ୍ୱକୁ ଦର୍ଶାଇବା ଲକ୍ଷ୍ୟ ନେଇ ଆଜି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯାଉଛି। ଦାରିଦ୍ର୍ୟ ତଥା ଅସମାନତା ଚକ୍ରକୁ ଭାଙ୍ଗିବା ପାଇଁ ଏହା ଏକ ଶକ୍ତିଶାଳୀ ଉପକରଣ। ଶିକ୍ଷାକୁ ଆପଣାଇବା, ଶିକ୍ଷାର ଆଲୋକକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବା ଏବଂ ପଢ଼ିବା ପାଇଁ ଉତ୍ସାହ ବୃଦ୍ଧି କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। 1966 ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ ୟୁନେସ୍କୋ ସେପ୍ଟେମ୍ବର 8 ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲା। 1967 ଏହି ଦିବସ ପ୍ରତିବର୍ଷ ପାଳିତ ହୋଇଆସୁଛି। ଚଳିତ ବର୍ଷ ଏହା 60ତମ ବାର୍ଷିକୀ ପୂରଣ କରିଛି। ଚଳିତ ବର୍ଷ ଏହି ଦିବସ ପାଳନର ବାର୍ତ୍ତା ରହିଛି, ସାଧାରଣ ମଣିଷ, ଧରିତ୍ରୀ ଓ ସମୃଦ୍ଧି ପାଇଁ ସାକ୍ଷରତା। ସାକ୍ଷରତାକୁ କେବଳ ପଢ଼ିବା ବା ଲେଖିବାର ମାଧ୍ୟମ ଭିତରେ ସୀମିତ ନ ରଖି ଏହାକୁ ସମାବେଶୀ ସାମାଜିକ ବ୍ୟବସ୍ଥା, ପରିବେଶ ସୁରକ୍ଷା, ନିରନ୍ତର ବିକାଶ ଏବଂ ଆର୍ଥିକ ପ୍ରଗତି ସହ ଯୋଡ଼ିବାକୁ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। ସାକ୍ଷରତା ହେଉଛି ମାନବିକ ଅଧିକାର, ସଶକ୍ତିକରଣ ଓ ସମାଜର ସର୍ବାଙ୍ଗୀନ ବିକାଶର ମୂଳଭିତ୍ତି। ଭାରତରେ ସାକ୍ଷରତାକୁ ମୌଳିକ ଅଧିକାର ପରିସରଭୁକ୍ତ କରାଯାଇଛି, ଅର୍ଥାତ୍ ସାକ୍ଷରତା ପ୍ରତ୍ୟେକ ନାଗରିକଙ୍କ ଅଧିକାର, ଯାହାକି ତାଙ୍କୁ ସମ୍ମାନର ସହ ଜୀବନ ବିତାଇବାକୁ ପ୍ରେରଣା ପ୍ରଦାନ କରିଥାଏ। ସାକ୍ଷରତା ଦ୍ୱାରା ରୋଜଗାର ଏବଂ ଦକ୍ଷତା ବିକାଶର ମାର୍ଗ ଉନ୍ମୁକ୍ତ ହୋଇଥାଏ। ସମାଜରୁ ଦାରିଦ୍ର୍ୟ ହ୍ରାସ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ। ସାକ୍ଷରତା ମାଧ୍ୟମରେ ମହିଳା ସଶକ୍ତିକରଣ ଅଧିକ ସୁଦୃଢ଼ ହେବା ସହ ସମାଜରେ ସମାନତାର ମୂଲ୍ୟବୋଧ ବୃଦ୍ଧି ପାଇଥାଏ। ସରକାର ଦେଶରେ ସାକ୍ଷରତା ହାର ବୃଦ୍ଧି କରିବା ଏବଂ ସମସ୍ତଙ୍କ ପାଖରେ ଶିକ୍ଷା ପହଞ୍ଚାଇବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ଉଲ୍ଲାସ ଅଭିଯାନ, ଜାତୀୟ ଶିକ୍ଷାନୀତି 2020, ସମଗ୍ର ଶିକ୍ଷା ଅଭିଯାନ, ପ୍ରଧାନମନ୍ତ୍ରୀ ଇ ବିଦ୍ୟା ଓ ପ୍ରଜ୍ଞାତା ଯୋଜନା ଏବଂ ସାକ୍ଷର ଭାରତ ମିଶନ ଆଦି ପଦକ୍ଷେପ ଅନ୍ତର୍ଭୁକ୍ତ। ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ସରକାର ବାଧ୍ୟତାମୂଳକ ଯୋଜନାକୁ ପ୍ରଣୟନ କରିଛନ୍ତି। ସାମଗ୍ରିକ ଶିକ୍ଷା ଅଭିଯାନ ମାଧ୍ୟମରେ ପ୍ରାକ୍ ପ୍ରାଥମିକ ସ୍ତରରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମଗ୍ର ଶିକ୍ଷା ଅଭିଯାନ ଯୋଜନା ଅଧୀନରେ ଗୁଣାତ୍ମକ ଶିକ୍ଷା ତଥା ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ପ୍ରଦାନ କରାଯାଉଛି। ଡିଜିଟାଲ ଶିକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ଦୂରଦୂରାନ୍ତରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଖରେ ଅନ୍ଲାଇନ୍ ମାଧ୍ୟମରେ ଶିକ୍ଷା ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ଇ ବିଦ୍ୟା ଓ ପ୍ରଜ୍ଞାତା ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଫଳସ୍ୱରୂପ ଦେଶରେ ସାକ୍ଷରତା ହାର ମଧ୍ୟ ବୃଦ୍ଧି ପାଉଛି। ସାମଗ୍ରିକ ସାକ୍ଷରତା ହାର 80.9% ପହଞ୍ଚିଛି। ସହରାଞ୍ଚଳ ସାକ୍ଷରତା ହାର ପାଖାପାଖି 90% ହୋଇଥିବା ବେଳେ ଗ୍ରାମାଞ୍ଚଳରେ 77.5% ରହିଛି। ଶିକ୍ଷା ମନ୍ତ୍ରଣାଳୟର ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ଅଧୀନରେ 15 ଉର୍ଦ୍ଧ୍ୱଙ୍କ କ୍ଷେତ୍ରରେ ସାକ୍ଷରତା ହାର 95% କିମ୍ବା ତା'ଠାରୁ ଅଧିକ ଥିଲେ ସେହି ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳକୁ ସମ୍ପୂର୍ଣ୍ଣ ସାକ୍ଷର ଅଞ୍ଚଳ ଭାବେ ମାନ୍ୟତା ପ୍ରଦାନ କରାଯାଇଥାଏ। ସାମ୍ପ୍ରତିକ ସମାଜରେ ପ୍ରଯୁକ୍ତିବିଦ୍ୟା ବା ଡିଜିଟାଲ କ୍ଷେତ୍ର ଶିକ୍ଷାକୁ ସାର୍ବଜନୀନ ଓ ସମାବେଶୀ କରିପାରୁଛି। ସବୁ ବର୍ଗର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବାର ସୁବିଧା ସୁଯୋଗ ମଧ୍ୟ ମିଳୁଛି। ଡିଜିଟାଲ ବିପ୍ଳବ ପିଲାଙ୍କୁ ଖେଳିବା ସହିତ ପାଠ ପଢ଼ିବା, ଯେକୌଣସି ସ୍ଥାନରେ ଶିକ୍ଷା ଗ୍ରହଣ କରିପାରିବା ଏବଂ ଯେକୌଣସି

0: ସମୟରେ ଶ୍ରେଣୀଗୃହ ପରିବେଶ ଭଳି ଶିକ୍ଷକ ଶିକ୍ଷା ପ୍ରଦାନ କରିବା ସୁଯୋଗ ପ୍ରଦାନ କରୁଛି, ଫଳରେ ଶିକ୍ଷାଦାନ ପ୍ରକ୍ରିୟା ଅଧିକ ସୁଗମ ତଥା ସମୟୋପଯୋଗୀ ହୋଇପାରିଛି। ତେଣୁ ପରିଶେଷରେ ଏତିକି କୁହାଯାଇପାରେ, ସାକ୍ଷରତା କେବଳ ଅକ୍ଷର ଚିହ୍ନିବା ନୁହେଁ, ବରଂ ମଣିଷକୁ ସ୍ୱାବଲମ୍ବୀ ଓ ଚିନ୍ତନଶୀଳ କରିବାର ଏକ ପ୍ରକ୍ରିୟା। ସମସ୍ତଙ୍କ ପାଇଁ ଶିକ୍ଷା ସ୍ୱପ୍ନକୁ ସାକାର କରିବା ଦିଗରେ ଆସନ୍ତୁ ସମ୍ମିଳିତ ଉଦ୍ୟମରେ ଭାଗିଦାର ହେବା, ଶିକ୍ଷା ମାଧ୍ୟମରେ ଭବିଷ୍ୟତ ପିଢ଼ିଙ୍କୁ ଅଧିକ ସଶକ୍ତ କରିବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ସାଧାରଣ ମଣିଷ, ଧରିତ୍ରୀ ଓ ସମୃଦ୍ଧି ପାଇଁ ସାକ୍ଷରତା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେଶ୍ୱର ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ।
2: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ କିଛି ସମୟ ମଧ୍ୟରେ।

ପ୍ରଦର୍ଶନୀକେ ହସ୍ତତନ୍ତ ବୟନଶିଳ୍ପ ଆଉ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉଦ୍ଘାଟନ କରିଛନ୍। ପ୍ରଦର୍ଶନୀ ଆଇବା 13 ତାରିଖ ତକ ଚାଲବା। ଇଥି 16 ଜିଲ୍ଲାର 34 ଜଣ ହସ୍ତଶିଳ୍ପୀ ସାମିଲ ହୋଇଥିବାର ବେଳେ 33 ଷ୍ଟଲ ଖୋଲାଯାଇଛି। ପ୍ରଦର୍ଶନୀଥି ଫି ଦିନ ସକାଳର 11 ବଜେରୁ ରାତିର 9 ବଜେ ତକ ଖୋଲା ରହିବା। ଉତ୍କଳା ବ୍ରାଣ୍ଡ ଅଧୀନତି ଇ ପ୍ରଦର୍ଶନୀର ବିଷୟ ହେଉଛି ଶ୍ରୀ ଗଣେଶ। ମାଟି, କାଠ, ପଥର, ଟେରାକୋଟା, ଧାନ, ନଡ଼ିଆକତା, ପିତଲ ଆଉ କଂସା ବଗିର ଭିନ୍ ଭିନ୍ ସାମଗ୍ରୀଥି ତିଆରି ହୋଇଥିବାର ଗଣେଶ ମୂର୍ତ୍ତି, ପଟ୍ଟଚିତ୍ର ଆଉ ଗଣେଶ କଳାକୃତିକେ ଗୋଟେ ଜାଗାନୁ ପ୍ରଦର୍ଶିତ କରାଯାଇଛି। ଆଇବା ଗଣେଶ ପୂଜାକେ ନଜରଥି ରଖିକରି ଇ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ପୁଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କର ଅଧ୍ୟକ୍ଷତାଥି କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନତି ଥିବାର ଜିଲ୍ଲାମାନଙ୍କର ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଆଉ ପୁଲିସ ବ୍ୟବସ୍ଥା ବାବଦେ ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି ହୋଇଯାଇଛି। ବୈଠକଟି ଜିଲ୍ଲାମାନଙ୍କର ଆଇନ ଶୃଙ୍ଖଳା ସ୍ଥିତି ସହିତେ ଅପରାଧ ନିୟନ୍ତ୍ରଣ, ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁହାର କମାବାର ବାଗିର ବିଷୟମାନଙ୍କର ଉପରେ ଜିଲ୍ଲା ଏସ୍ପିମାନଙ୍କର ସାଙ୍ଗେ ଡିଜିପି ଆଲୋଚନା କରିଛନ୍। ଏ ଅବସରରେ ଡିଜିପି ରାଜ୍ୟର କେନ୍ଦ୍ରାଞ୍ଚଳ ଅଧୀନତି ଥିବାର ଜିଲ୍ଲାମାନଙ୍କେ ଆଇବା ଦିନେ ଗଣେଶ ପୂଜା, ନୂଆଖାଇ, ବିଶ୍ୱକର୍ମା ପୂଜା, ଦୁର୍ଗା ପୂଜା ଆଉ ଅଲଗା ପରବମାନଙ୍କେ ଶାନ୍ତି ଶୃଙ୍ଖଳା ଆଉ ସୁରକ୍ଷିତ ପରିବେଶଥି ସାରବାର ଲାଗି ଏଚ୍ଏନ୍ରୁ ଯୋଜନା ତିଆରି କରିବାରକେ ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ସରକାର 2024 ବ୍ୟାଚ୍ର 2 ନମ୍ବର ଖେପ୍ ତାଲିମ ସାରିଥିବାର 9 ଜଣ ଆଇଏଏସ୍ ଅଧିକାରୀଙ୍କୁ ଭିନ୍ ଭିନ୍ ଉପଖଣ୍ଡନ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍। ଏ ବାବଦେ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ନିଯୁକ୍ତ ଜାଗାମାନଙ୍କେ ଏହି ଅଧିକାରୀମାନେ ଉପଖଣ୍ଡ ମାଜିଷ୍ଟ୍ରେଟ୍ ଦାୟିତ୍ୱଥି ରହିବେ ବୋଲି ବିଜ୍ଞପ୍ତିଥି କୁହାଯାଇଛି। ଭୁବନେଶ୍ୱର କୃଷି ଭବନଠାରେ ରାଜ୍ୟ କ୍ଷେତ୍ର ଯୋଜନା ଆଖୁ ଉନ୍ନୟନ ପ୍ରଯୁକ୍ତି ମିଶନ ରାଜ୍ୟସ୍ତରୀୟ କର୍ମଶାଳା ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇକରି ଅତ୍କା ଅମଲ ଲାଗି ଆଧୁନିକ ପ୍ରଣାଳୀଥି ଆଖୁ ଚାଷ ଉପରେ ଜୋର ଦେଇଥିଲେ। କାର୍ଯ୍ୟକ୍ରମଟି ବୟନ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗ ଦେଇଥିଲେ। ଜାତୀୟ ଅନୁସୂଚିତ ଜନଜାତି ଆୟୋଗ NCST ଅଧ୍ୟକ୍ଷ ଅନ୍ତର ସିଂ ଆର୍ୟ ଭୁବନେଶ୍ୱର ମହାନଗର ନିଗମ ସମ୍ମିଳନୀ କକ୍ଷନୁ ଜନଜାତିଙ୍କର ଭିନ୍ ଭିନ୍ ସମସ୍ୟା ବାବଦେ ଆଲୋଚନା ଆର୍ ସମୀକ୍ଷା କରିଛନ୍। ଏ ଅବସରରେ ସେ ଜନଜାତି ଛାତ୍ରଛାତ୍ରୀମାନଙ୍କର ଶିକ୍ଷା, ନିଯୁକ୍ତି, ଜୀବନ ଜୀବିକା ଆଉ ଅଧିକାର ବାବଦେ ଆଲୋଚନା କରିଛନ୍। ଆଦିବାସୀ ସମାଜର ସମସ୍ୟାମାନଙ୍କୁ ଠିକ୍ ଭାବେ ଚିହ୍ନଟ କରିକରି ସେଟାମାନଙ୍କର ସମାଧାନ ଲାଗି ପ୍ରଶାସନ ଆଉ ସମ୍ପୃକ୍ତ କମିଟିମାନଙ୍କୁ ଅତ୍କା ଦାୟିତ୍ୱ ନେଇକରି କାମ କରବାରକେ ସେ ପରାମର୍ଶ ଦେଇଥିଲେ। ବୈଠକଟି ଆଦିବାସୀ ସମ୍ପ୍ରଦାୟର ଭିନ୍ ଭିନ୍ ପ୍ରସଙ୍ଗ, ଅଧିକାର ଆର୍ ସରକାରୀ ଯୋଜନାର କାର୍ଯ୍ୟକାରିତାର ବାବଦେ ସମୀକ୍ଷା କରାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମାଜର ଫି ଲୋକେ ସାକ୍ଷର କରବାର ଉପରେ ଜୋର ଦେଇକରି ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ କରାଯାଉଛି। ଆଜିର ଦିବସର ବାର୍ତ୍ତା ରହିଛି ଲୋକମାନେ ପୃଥି ଆଉ ସମୃଦ୍ଧି ଲାଗି ସାକ୍ଷରତା। 1966 ମସିହା ଅକ୍ଟୋବର 26 ତାରିଖଟି ପହଲା ଥର ଲାଗି ୟୁନେସ୍କୋର 14 ନମ୍ବର ସାଧାରଣ ସମ୍ମିଳନୀଥି ସେପ୍ଟେମ୍ବର 8 ତାରିଖକେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ଲାଗି ଘୋଷଣା କରାଯାଇଥିଲା। 1966 ମସିହାନୁ ଏହି ଦିବସ ପାଳନ କରାଯାଇ ଆସୁଛି। ଏ ବଛର ଦିବସ ପାଳନର 60 ନମ୍ବର ବାର୍ଷିକୀ ଅନୁଷ୍ଠିତ ହେଉଛି। ଭାରତର ସାମଗ୍ରିକ ସାକ୍ଷରତା ହାର 80.9% ରହିଛି। ଅପହଞ୍ଚ ଇଲାକା, ଆଦିବାସୀ ଗାଁ ଆଉ ଶ୍ରମିକମାନଙ୍କୁ ସାକ୍ଷର କରିବାର ଲକ୍ଷ୍ୟ ନେଇକରି କେନ୍ଦ୍ର ସରକାର ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସମୂଲ କରିଛନ୍। ସାରା ଦେଶରେ 3,92,000 ଶିକ୍ଷାର୍ଥୀ ଆଉ 51,04,000 ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମଟି ସାମିଲ ହୋଇଛନ୍। ବିଶ୍ୱ ଫିଜିଓଥେରାପି ଦିବସ ଆଜି ପାଳନ କରାଯାଉଛି। ଏହି ଅବସରରେ ଭାରତୀୟ ଫିଜିଓଥେରାପି ସଂଘ ଓଡ଼ିଶା ଶାଖା ଆର୍ ସଂଘର ମହିଳା ବିଭାଗ ଆନୁକୂଲ୍ୟଥି ଗୋଟିଏ ସଡ଼କ ସୁରକ୍ଷା ସଚେତନତା ମଶାଲ ପଦଯାତ୍ରା ଭୁବନେଶ୍ୱରଠାରେ ହୋଇଯାଇଛି। ଫରେଷ୍ଟ ପାର୍କ ପାଖେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏତାର ଶୁଭାରମ୍ଭ କରିଛନ୍। ସଡ଼କ ସୁରକ୍ଷା ଓ ସାମୂହିକ ବୃଦ୍ଧି ଲକ୍ଷ୍ୟଟି ମନ୍ତ୍ରୀ ଶଙ୍କର ସହଯୋଗ କାମନା କରିଛନ୍। ପଦଯାତ୍ରାଟି ଫିଜିଓଥେରାପି ସଂଘର କର୍ମକର୍ତ୍ତାଙ୍କ ସହିତ ସମାଜର ଭିନ୍ ଭିନ୍ ବର୍ଗର ଲୋକ ଭାଗ ନେଇଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଏ ଅବସରରେ ଶୁଭେଚ୍ଛା ଜଣାଇଛନ୍। ସୁସ୍ଥ ଜୀବନଶୈଳୀଥି ସାହାଯ୍ୟ ଦେଇଆସୁଥିବାର ଫିଜିଓଥେରାପିଷ୍ଟଙ୍କର ଗୁରୁଦାୟିତ୍ୱ ଉପରେ ମନ୍ତ୍ରୀ ଡକ୍ଟର ମହାଲିଂ ଆଲୋକପାତ କରିଛନ୍। ପୁରୀର ଶ୍ରୀମନ୍ଦିର, ରତ୍ନଭଣ୍ଡାର ଆଉ ଶ୍ରୀନହର ନାଁକେ ଟ୍ରେଡମାର୍କର ମାନ୍ୟତା ମିଳିଛି। 3 ନମ୍ବର ଖେପ୍ଥି ଶ୍ରୀମନ୍ଦିର ପ୍ରଶାସନ ଇ ମାନ୍ୟତା ପାଇଛି। ପହଲା ଖେପ୍ ଆନନ୍ଦ ବଜାର, ପତିତ ପାବନ ଆଉ ନୀଳଚକ୍ର ଲୋଗକେ ମାନ୍ୟତା ମିଳିଥିଲା। ସେନ୍ତା 2 ନମ୍ବର ଖେପ୍ଥି ଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର, ମହାପ୍ରସାଦ, ନୀଳଚକ୍ର ଆଉ କୋଇଲି ବୈକୁଣ୍ଠକେ ଟ୍ରେଡମାର୍କ ମାନ୍ୟତା ମିଳିଥିଲା। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମନ୍ଦିର ସାଙ୍ଗେ ଯୋଡ଼ି ହୋଇକରି ଥିବାର 29 ନାଁକେ ଟ୍ରେଡମାର୍କ ମାନ୍ୟତା ଲାଗି ଆବେଦନ କରାଯାଇଥିଲା। ମହାପ୍ରଭୁଙ୍କର ଆସ୍ଥା ଓ ବିଶ୍ୱାସ ସାଙ୍ଗେ ଇ ନାଁ ମାନ ଯୋଡ଼ି ହୋଇଥିବାରୁ ତାକେ ସୁରକ୍ଷିତ ରଖବାର ଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏନ୍ତା ଚେଷ୍ଟା କରାଯାଇଥିବାର ସୂଚନା ମିଳିଛି। ସମ୍ବଲପୁରନୁ ଲୋକକୁ ମୌଳିକ ସୁବିଧା ଓ ସୁଯୋଗ ଯୋଗାଇ ଦେବାର ଲାଗି

ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ମୁମ୍ବାଇରେ ଗ୍ଲୋବାଲ ଫିନ୍ଟେକ୍ ସମ୍ମିଳନୀ 2026ର ଆଜି ସନ୍ଧ୍ୟାରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଚଳିତ ମାସ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହିତ କରିବେ ଦ୍ୱିପକ୍ଷୀୟ ବୈଠକ। ଗୁଜରାଟରେ ଆସନ୍ତା 22 ତାରିଖ ଦିନ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ମିଳିବ ଆର୍ଟିକଲ 370କୁ। ଏବଂ ତିନିଦିନିଆ ଶ୍ରୀଲଙ୍କା ଗସ୍ତରେ ଯାଇ ଆଜି କଲମ୍ବୋରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ। ଭାରତ ବର୍ତ୍ତମାନ ବିଶ୍ୱସ୍ତରରେ ଏକ ବିନିର୍ମାଣ ହବ୍ ରୂପେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଆଜି ଗୁଜରାଟ ଗସ୍ତ କରି ଶ୍ରୀ ମୋଦି 35,000 କୋଟି ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବା ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ଏହା କହିଛନ୍ତି। ସେ କହିଛନ୍ତି ତାଙ୍କ ସରକାର କେନ୍ଦ୍ରରେ କ୍ଷମତାସୀନ ହେବା ପରଠାରୁ ଭାରତ ଆଧୁନିକ ଟ୍ରେନ୍ ଏବଂ ମେଟ୍ରୋ କୋଚ୍ ମଧ୍ୟ ନିର୍ମାଣ କରିଛି। 50,000ରୁ ଉର୍ଦ୍ଧ ଆଧୁନିକ ରେଳକୋଚ୍ ଏବଂ 2,50,000 ୱାଗନ ମଧ୍ୟ ଇତିମଧ୍ୟରେ ଭାରତୀୟ ରେଳବାଇ ନେଟୱର୍କରେ ସାମିଲ ହୋଇସାରିଛି। ସ୍ୱଦେଶୀ ଜ୍ଞାନକୌଶଳରେ ଦେଶରେ ଚିପ୍ରୁ ସିପ୍ ତଥା ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ ସାମଗ୍ରୀଠାରୁ ଆରମ୍ଭ କରି ସାମୁଦ୍ରିକ ଜାହାଜ ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ ଉତ୍ପାଦନ କରିବାର ଦୃଷ୍ଟିକୋଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ସମ୍ପୂର୍ଣ୍ଣ ସୁବ୍ୟବସ୍ଥିତ ଆତ୍ମନିର୍ଭର ଯୋଗାଣ ଶୃଙ୍ଖଳ ଦେଶ ମଧ୍ୟରେ ସ୍ଥାପନ କରିବା ଦିଗରେ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି। ଗୁଜରାଟ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ମୁମ୍ବାଇଠାରେ ଆଜି ସନ୍ଧ୍ୟାରେ ଗ୍ଲୋବାଲ ଫିନ୍ଟେକ୍ ସମ୍ମିଳନୀ 2026ର ଶୁଭାରମ୍ଭ କରିଛନ୍ତି। ଆସନ୍ତା 11 ତାରିଖରେ ଶେଷ ହେବାକୁ ଥିବା ଏହି ଫିନ୍ଟେକ୍ ସମ୍ମିଳନୀର ସପ୍ତମ ସଂସ୍କରଣରେ ଏହି କ୍ଷେତ୍ରର ନୀତି ନିର୍ଦ୍ଧାରକ, ଆର୍ଥିକ ପ୍ରତିଷ୍ଠାନ, ନିବେଶକ, ପ୍ରଯୁକ୍ତିବିଦ୍ୟା କମ୍ପାନୀ ଏବଂ ଅନ୍ୟାନ୍ୟ ବିଶ୍ୱସ୍ତରୀୟ ପକ୍ଷମାନେ ଏକତ୍ରିତ ହୋଇ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାର ସୁଫଳ ଯେଭଳି ସମାଜର କୋଣ ଅନୁକୋଣରେ ପହଞ୍ଚପାରିବ ସେ ଦିଗରେ ପ୍ରୟାସ ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକ ଏବଂ ଜନପ୍ରତିନିଧିମାନଙ୍କୁ ଆହ୍ୱାନ ଦେଇଛନ୍ତି। ଆଜି ଗୁଜରାଟର ନବସାରୀଠାରେ ବିଜେପିର ନବନିର୍ମିତ କାର୍ଯ୍ୟାଳୟ ଉଦ୍ଘାଟନ କରିବା ଅବସରରେ ଆୟୋଜିତ ଏକ ଜନସମାବେଶକୁ ସମ୍ବୋଧନ କରି ସେ ଏହା କହିଛନ୍ତି। ପିଏମ୍ ସ୍ୱନିଧି ଯୋଜନାର ରୂପାନ୍ତରୀକରଣ ପ୍ରଭାବ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ବୁଲା ବିକାଳି ଏବଂ ଛୋଟ ଛୋଟ ଉଠା ଦୋକାନୀମାନଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ କରିବା ଉଦ୍ଦେଶ୍ୟରେ ଏହା କାର୍ଯ୍ୟକାରୀ କରାଯାଉଛି। ସେମାନଙ୍କୁ ଏହି ଯୋଜନା ଅଧୀନରେ ଋଣ ଉପଲବ୍ଧତା ସୁଗମ କରାଇବା ସହିତ ଆଧୁନିକ ଡିଜିଟାଲ୍ ନେଣଦେଣ ମଧ୍ୟ ସୁବିଧାରେ ପ୍ରାପ୍ତ ହୋଇପାରୁଛି। ସେହିଭଳି ଜନସ୍ୱାସ୍ଥ୍ୟ ଏବଂ ପରିମଳ ବ୍ୟବସ୍ଥା ଉପରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରି ଏ ଦିଗରେ ସ୍ଥାନୀୟ ପ୍ରଶାସନ ଏବଂ ଜନସାଧାରଣ ଏହି ସମନ୍ୱିତ ସ୍ୱଚ୍ଛତା ଅଭିଯାନରେ ନିଜକୁ ସକ୍ରିୟ ଭାବେ ସାମିଲ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଆସନ୍ତା 12 ଓ 13 ତାରିଖରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଆଜି ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ସମେତ ରୁଷ ଓ ୟୁକ୍ରେନ୍ ବିବାଦ ମଧ୍ୟ ଏହି ଆଲୋଚନାରେ ସ୍ଥାନ ପାଇବାର ସମ୍ଭାବନା ରହିଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ରୁଷ ୟୁକ୍ରେନ୍ ବିବାଦ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଭାରତ ଏ ସମ୍ପର୍କରେ ଉଭୟ ପକ୍ଷ ସହିତ ଯୋଗାଯୋଗରେ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସମ୍ପ୍ରତି ୟୁକ୍ରେନ୍ ଓ ପୋଲାଣ୍ଡ ଗସ୍ତ କରିଛନ୍ତି। ବର୍ତ୍ତମାନର ଯୁଗ ଯୁଦ୍ଧର ନୁହେଁ ଏବଂ ଯୁଦ୍ଧକ୍ଷେତ୍ରରୁ କୌଣସି ସମାଧାନ ବାହାରିପାରିବ ନାହିଁ ବୋଲି ସେ ଏହି ଗସ୍ତ ଅବସରରେ ଭାରତର ଏହି ପକ୍ଷ ଉଭୟ ଦେଶର ନେତୃବୃନ୍ଦଙ୍କୁ ଅବଗତ କରାଇଛନ୍ତି। ଶ୍ରୀ ଜୟସ୍ୱାଲ କହିଛନ୍ତି, ଭାରତ ଓ ଚୀନ୍ ମଧ୍ୟରେ ସମ୍ପର୍କ କ୍ରମଶଃ ଏକ ସକାରାତ୍ମକ ଦିଗକୁ ଗତି କରୁଛି। ଗତ 6 ତାରିଖରେ ଅରୁଣାଚଳ ପ୍ରଦେଶର ୱାଚାକ୍ ଏବଂ ଗତକାଲି ଚୀନ୍ଠାରେ ଦୁଇ ଦେଶ ମଧ୍ୟରେ ପ୍ରଥମ ସାମରିକ କମାଣ୍ଡରସ୍ତରୀୟ ଫ୍ଲାଗ୍ ବୈଠକ ଅନୁଷ୍ଠିତ ହୋଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ସମ୍ପ୍ରତି ନେପାଳ ବନ୍ୟା ସମ୍ପର୍କରେ ଭାରତର ପକ୍ଷ ରଖି ଶ୍ରୀ ଜୟସ୍ୱାଲ

0: କହିଛନ୍ତି ଏହି ଦୁର୍ଦ୍ଦିନରେ ଭାରତ ସରକାର ଉଭୟ ନେପାଳବାସୀ ଏବଂ ସେଠାକାର ସରକାରଙ୍କ ସହିତ ଦୃଢ଼ ଭାବେ ଛିଡ଼ା ହୋଇଛନ୍ତି। ଭାରତ ପକ୍ଷରୁ ରିଲିଫ୍, ଉଦ୍ଧାର ଏବଂ ପୁନର୍ଗଠନ କାର୍ଯ୍ୟ ଲାଗି ସହାୟତା ଜାରି ରହିବ। ଇତିମଧ୍ୟରେ ପ୍ରାୟ 95 ଟନ୍ ରିଲିଫ୍ ସାମଗ୍ରୀ 7 ବିମାନ ଦ୍ୱାରା ନେପାଳକୁ ପଠାଯାଇ ସାରିଛି। ଏହି ବନ୍ୟାରେ ଅନେକ ଭାରତୀୟ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି,
1: ମାରେ ଗଏ ହମାରେ ଭାରତୀୟ ନାଗରିକ ହେଁ ଉନମେଁ ସେ କଇ ଲୋଗ କା ପହଚାନ ନହିଁ ହୋ ପାୟା ହେ। ଇସ୍ ମାମଲେ ମେଁ ହମ ଲୋଗ ଉନକେ ପରିବାରଜନ ସେ ବାତଚିତ ହମାରୀ ଚଲ ରହି ହେ और कई एक मामलों में जो डीएनए की सैंपलिंग भी ली गई है। 275 लोग लापता हैं अभी और ये जो हादसा हुआ है नेपाल में हुआ है, तो हम लोग इंतजार करते हैं कि किस प्रकार का वहां की सरकार, वहां के अधिकारी इस पर क्या खुलासा करते हैं।
0: आपण माने संवाद सुनुछते आकाशवाणी रो। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 22 ତାରିଖରେ ଗୁଜରାଟର ଏକତା ନଗରଠାରେ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ। ସୂଚନା ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ଆର୍ଟିକଲ 370କୁ ଶ୍ରେଷ୍ଠ ଫିଚର ଫିଲ୍ମ ଏବଂ ଭଙ୍ଗାରକୁ ଶ୍ରେଷ୍ଠ ନନ୍ ଫିଚର ଫିଲ୍ମ ଭାବେ ପୁରସ୍କୃତ କରାଯିବ। ବ୍ରହ୍ମୁଗମ୍ ଚଳଚ୍ଚିତ୍ର ଲାଗି ଅଭିନେତା ମାମୁଟି ଏବଂ ଚନ୍ଦୁ ଚମ୍ପିଆନ୍ ଲାଗି କାର୍ତ୍ତିକ ଆରିଆନ୍ଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ କରାଯିବ। ସେହିଭଳି ୟାମି ଗୌତମଙ୍କୁ ଆର୍ଟିକଲ 370ରେ ମୁଖ୍ୟ ଭୂମିକା ଲାଗି ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ମିଳିବ। ଚଳିତ ଥର ପ୍ରଥମ ଥର ଲାଗି ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ନନ୍ ଫିଚର ଫିଲ୍ମ ପର୍ଯ୍ୟାୟରେ ସାନ୍ତାଳୀ ଚଳଚ୍ଚିତ୍ରକୁ ପୁରସ୍କୃତ କରାଯିବ। ନୂଆଦିଲ୍ଲୀ ବ୍ୟତୀତ ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଆୟୋଜନ କରିବା ଲାଗି ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ବୋଲି କହିଛି। ଅଙ୍ଗନବାଡ଼ି ବ୍ୟବସ୍ଥାକୁ ଏକ ଜନଭାଗିଦାରୀ ଅଭିଯାନରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କର ଏ ସମ୍ପର୍କିତ ଏକ ଲେଖାକୁ ସାମାଜିକ ଗଣମାଧ୍ୟମରେ ସେୟାର କରି ଶ୍ରୀ ମୋଦି ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ମାତୃବନ୍ଦନା ଯୋଜନା ଏବଂ ପୋଷଣ ମାସ ଭଳି ଜନକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ଗତ ଦଶନ୍ଧିରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଏହି ଲେଖାରେ ଆଲୋକପାତ କରାଯାଇଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର, ସାମାଜିକ ଅଡିଟ୍ ଏବଂ ପୋଷଣଯୁକ୍ତ ଖାଦ୍ୟ ଦ୍ୱାରା ଶିଶୁ, ମହିଳା ଏବଂ କିଶୋରୀମାନେ କିଭଳି ଉପକୃତ ହେଉଛନ୍ତି ସେ ସମ୍ପର୍କରେ ମଧ୍ୟ ଏହି ଲେଖାରେ ଉଲ୍ଲେଖ କରାଯାଇଛି। ହମାରି ଅଙ୍ଗନବାଡ଼ି ହମାରି ଜିମେଦାରୀ ଦୃଷ୍ଟିକୋଣରେ ପରିଚାଳିତ ଏହି ପ୍ରୟାସଗୁଡ଼ିକ ମାଧ୍ୟମରେ ଏକ କୁପୋଷଣ ମୁକ୍ତ ବିକଶିତ ଭାରତ ଗଠନ ସଫଳତାର ସହ ସମ୍ପନ୍ନ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ନିଜର ଏହି ଲେଖାରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ବର୍ଣ୍ଣନା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତିନିଦିନିଆ ଶ୍ରୀଲଙ୍କା ଗସ୍ତରେ ଯାଇ ଆଜି କଲମ୍ବୋରେ ପହଞ୍ଚିଛନ୍ତି। ଭାରତ ଶ୍ରୀଲଙ୍କା ମଧ୍ୟରେ ଦ୍ୱିପକ୍ଷୀୟ ପ୍ରତିରକ୍ଷା ଏବଂ ସାମୁଦ୍ରିକ ସହଯୋଗକୁ ଅଧିକ ସଶକ୍ତ କରିବା ହେଉଛି ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଶ୍ରୀ ସିଂ ଆଜି ବନ୍ଦରନାୟକେ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ଶ୍ରୀଲଙ୍କାର ଉପପ୍ରତିରକ୍ଷା ମନ୍ତ୍ରୀ ଅରୁଣା ଜୟଶିକାର ଏବଂ ସେଠାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ସନ୍ତୋଷ ଝା ତାଙ୍କୁ ସ୍ୱାଗତ କରିଥିଲେ। ଶ୍ରୀ ସିଂଙ୍କର ଏହି ଗସ୍ତ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଦିଆଯାଇଥିବା ସୂଚନା ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସେଠାରେ ଦିଆଯାଇଥିବା ପାରମ୍ପରିକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦୁଇ ଦେଶ ମଧ୍ୟରେ ରହିଥିବା ସମ୍ପର୍କର ପ୍ରତିଫଳନ। ଏହି ଗସ୍ତ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ଆପୋଷ ସ୍ୱାର୍ଥ ଜଡ଼ିତ ଦ୍ୱିପକ୍ଷୀୟ ସମ୍ପର୍କ, ବିଶେଷ କରି ସାମୁଦ୍ରିକ ଏବଂ ପ୍ରତିରକ୍ଷା ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ଶ୍ରୀଲଙ୍କାର ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବେ। ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଗସ୍ତ କରିଛନ୍ତି। ଏତଦ୍ବ୍ୟତୀତ ଶ୍ରୀ ସିଂ ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ସହିତ ମଧ୍ୟ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତରେ ଯିବା ପୂର୍ବରୁ ଶ୍ରୀ ସିଂ ପଡ଼ୋଶୀ ପ୍ରଥମ ଏବଂ ମହାସାଗର ଭିଜନ ଅଧୀନରେ ଶ୍ରୀଲଙ୍କା ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ହୋଇଥିବା ଦୃଷ୍ଟିରୁ ସେଠାକାର ନେତୃବୃନ୍ଦଙ୍କ ସହିତ ତାଙ୍କର ଫଳପ୍ରଦ ଆଲୋଚନା ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ରାଜସ୍ଥାନ, ଉତ୍ତରପ୍ରଦେଶ ଓ ତେଲଙ୍ଗାନାରେ ଆଇଟିଆଇ କ୍ଲଷ୍ଟର ପ୍ରକଳ୍ପ ସମ୍ପର୍କିତ ରଣନୈତିକ ପୁଞ୍ଜିନିବେଶ ଯୋଜନାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଏଥିଲାଗି 735 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ସେଥିମଧ୍ୟରେ ରାଜସ୍ଥାନ ଲାଗି 241 କୋଟି ଟଙ୍କା, ଉତ୍ତରପ୍ରଦେଶ ଲାଗି 240 କୋଟିରୁ ଉର୍ଦ୍ଧ୍ୱ ଏବଂ 254 କୋଟି ଟଙ୍କା ତେଲଙ୍ଗାନା ପାଇଁ ଖର୍ଚ୍ଚ କରାଯିବ। ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ସଚିବ ଦେବଶ୍ରୀ ମୁଖାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପିଏମ୍ ସେତୁ ଯୋଜନାର ପଞ୍ଚମ ଜାତୀୟ ଷ୍ଟିଅରିଂ କମିଟି ବୈଠକରେ ଏହି ଅନୁମୋଦନ କରାଯାଇଛି। ଶିଳ୍ପ ଭାଗିଦାରୀ, ଆଧୁନିକ ଭିତ୍ତିଭୂମି, ଉନ୍ନତ ଧରଣର ତାଲିମ କାର୍ଯ୍ୟକ୍ରମ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଆଇଟିଆଇ ଇକୋସିଷ୍ଟମର ରୂପାନ୍ତରୀକରଣ କରିବା ଲାଗି ପିଏମ୍ ସେତୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି।

0: ପୁଣି ଥରେ ମୁମ୍ବାଇରେ ଆଜି ଗ୍ଲୋବାଲ୍ ଫିନ୍ଟେକ୍ ସମ୍ମିଳନୀ 2026ର ଆଜି ସନ୍ଧ୍ୟାରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହିତ କରିବେ ଦ୍ୱିପକ୍ଷୀୟ ବୈଠକ। ଗୁଜରାଟରେ ଆସନ୍ତା 22 ତାରିଖ ଦିନ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଏବଂ ତିନିଦିନିଆ ଶ୍ରୀଲଙ୍କା ଗସ୍ତରେ ଯାଇ ଆଜି କଲମ୍ବୋରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା, ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ବାରିପଦା ସହରବାସୀ ଏବଂ ଯାତାୟତ କରୁଥିବା ଲୋକମାନଙ୍କ ପାଇଁ ବିଶୁଦ୍ଧ ଓ ଗୁଣାତ୍ମକ ପାନୀୟ ଜଳ କିଓସ୍କୋ 3 ପ୍ରମୁଖ ସ୍ଥାନରେ ସ୍ଥାପନ କରାଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କିଓସ୍କୋଗୁଡ଼ିକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି
3: ପାଣିର ଆବଶ୍ୟକତା ପ୍ରାୟ ଲୋକଙ୍କର ଥାଏ। ଖରାଦିନେ ସାଧାରଣତଃ ବାହାରେ ଲୋକ ଟିକେ ପାଣିର ଆବଶ୍ୟକତା କରନ୍ତି, ତେଣୁ ପିଇବା ପାଣି ପାଇଁ 3 ଜାଗାରେ ଆଜି ଆମେ ଏହାକୁ ଇନାଗୁରେସନ୍ କଲୁ। ଗୋଟେ ହେଲା ବସ୍ଷ୍ଟାଣ୍ଡ ପାଖରେ, ଆଉ ଗୋଟେ ହେଲା ଆମର ଏଠି ମା ଅମ୍ବିକା ପମ୍ପ ହାଉସ୍ ଯେଉଁ ଅଛି ଏଠି କଲୁ, ଆଉ ଗୋଟେ ମୁନିଷିବନ୍ଧରେ। ଇଏ ଲୋକଙ୍କର ଉପଯୋଗୀ ହେବ, ଏଇଟା ଲୋକ ପିଇବା ପାଇଁ ଯେଉଁ ଆବଶ୍ୟକତା ଅଛି ତାକୁ ମେଣ୍ଟେଇ ପାରିବ। ଯିବା ଆସିବା ଲୋକ ମଧ୍ୟ ପିଇପାରିବେ, ଏଠିକା ବାସିନ୍ଦା ମଧ୍ୟ ପିଇପାରିବେ, ମାନେ ବିଶୁଦ୍ଧ ପାଣି ପାଇବେ। ଏବଂ ଆଜି ଆମେ ଯେଉଁ ଆମର ପମ୍ପ ହାଉସ୍ ଅଛି, ପମ୍ପ ହାଉସ୍ ମଧ୍ୟ ଭିଜିଟ୍ କଲୁ, ସେଠି ମଧ୍ୟ ତାର ଜଳର ମାନ୍ୟତା ମଧ୍ୟ ଟେଷ୍ଟ କଲୁ, ଲାବରେଟୋରୀରେ ମଧ୍ୟ ତାକୁ ଟେଷ୍ଟ କରିକି ଦେଖିଲୁ। ବିଶୁଦ୍ଧ ପାନୀୟ ଜଳ କେମିତି ଆମ ଲୋକ ପାଇପାରିବେ ସେଥିପାଇଁ ଆମେ ଚେଷ୍ଟିତ ଅଛୁ, ଆଉ ଆବଶ୍ୟକତା ହେଲେ ଆମେ ଆହୁରି ପାଣି ଷ୍ଟୋରେଜ୍ର ବ୍ୟବସ୍ଥା କରିବୁ।
2: ମହାରାଷ୍ଟ୍ରର ତଡ଼ୁବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ 2024 ନଭେମ୍ବର ମାସରେ ମହାବଳ ବାଘୁଣୀ ଜିନ୍ନତ୍କୁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପକୁ ଅଣାଯାଇଥିଲା। ଶିମିଳିପାଳ ପରିବେଶ ସହ ସମ୍ପୂର୍ଣ୍ଣ ଭାବେ ଖାପ ଖୁଆଇ ନିଜର ବାସସ୍ଥଳୀ ଗଢ଼ିବା ସହ 4 ଶାବକଙ୍କୁ ଜନ୍ମ ଦେଇଛି ବାଘୁଣୀ ଜିନ୍ନତ୍। ବାଘୁଣୀ ଜିନ୍ନତ୍କୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ଶରୀରରେ ଲଗାଯାଇଥିବା ରେଡିଓ କଲାରକୁ ଖୋଲାଯିବ। ଏ ସମ୍ପର୍କରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡକ୍ଟର ପ୍ରକାଶ ଚାନ୍ଦ ଗେଗିନେନି କହନ୍ତି
4: ଆମର ଟ୍ରାନ୍ସଲୋକେସନ ଯେତେବେଳେ ଆମେ ଆଣୁଛୁ ଟାଇଗରଟାକୁ ରେଡିଓ କଲର କରୁଛୁ ନୂଆ ଜାଗାରେ, ସେ ବେଶୀ ବୁଲେ, ତାକୁ ଟ୍ରାକିଂ କରିବା, ତାପରେ ତାଙ୍କର ଗତିବିଧି ନୋଟ କରିବା, ତାର ରକ୍ଷଣାବେକ୍ଷଣ ଦେଖିବାକୁ ଆମେ କଲର ଲଗାଉଛୁ। କିନ୍ତୁ କଲରଟା ପରମାନେଣ୍ଟ ଜିନିଷ ନାହିଁ, ତାଙ୍କୁ ଗୋଟେ ନିର୍ଦ୍ଦିଷ୍ଟ ସମୟ ପରେ ଆମର ପର୍ପସ୍ ସଲ୍ଭ ହେଲା ପରେ ତାକୁ ଖୋଲାଯିବ। ତେଣୁ ଆମେ ଜିନତ୍ ବିଷୟରେ ଆମର ସକ୍ସେସଫୁଲି ତାର ଲୋକାଲାଇଜ ହେଇଯାଇଛି ଶିମିଳିପାଳ ଭିତରେ, ଆଉ ମେଟିଂ ବି ହେଇକି ତାର ଛୁଆ ବି ଜନ୍ମ ହେଇଛି, ଛୁଆଟା ବି ବଢୁଛନ୍ତି। ପରବର୍ତ୍ତୀ ସମୟରେ ଆଉ ଗୋଟେ ଯେହେତୁ ସବୁ ସେଟିଲ ହେଇଛି, ଗୋଟେ କାର୍ଯ୍ୟ ରହିଗଲା କି ତାକୁ କଲର କାଢିକି ତାକୁ ଇଏ କରିବାର ଅଛି, କେବେ କାଢାଯିବ। ଏବେ ବର୍ତ୍ତମାନ ଏ ବର୍ଷ ସମୟରେ ଆମେ କିଛି ଅପରେସନ କରିବୁନି, କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ଆମର କମିଟି ଅଛି, କମିଟିକୁ ଆମେ କହିଲା ପରେ ସେ କମିଟି ଡିସିସନ ଅନୁସାରେ ଆମେ ଖୋଲିବୁ। ତ ବର୍ଷା ପରେ ଆମେ ଯାହା ଡିସିସନ ନେବେ ସେ ଅନୁସାରେ ଆମେ ଖୋଲାଯିବ, ସେଟା ଅଟୋମେଟିକ ଖୋଲିଯିବ, ଆମେ ତାକୁ କୌଣସି ଧରିବା ଦରକାର ନାହିଁ।
2: ବାରିପଦାର ଶହୀଦ ସ୍ମୃତି ଭବନଠାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଯୋଜନାର 5ମ କିସ୍ତି ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି। ସମାରୋହରେ ଗୃହ ନିର୍ମାଣ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାରୀ ଶକ୍ତି ସଶକ୍ତିକରଣରେ ସୁଭଦ୍ରା ଯୋଜନାର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଛନ୍ତି। ଜିଲ୍ଲାରେ 6 ଉର୍ଦ୍ଧ୍ୱ ମହିଳା ହିତାଧିକାରୀ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ସମାରୋହରେ ସୁଭଦ୍ରା ଯୋଜନାରେ 3 ହିତାଧିକାରୀ ନିଜ ନିଜର ସଫଳତା କାହାଣୀ ବର୍ଣ୍ଣନା କରିଛନ୍ତି। ଦ୍ୱାରଶୁଣୀ ଘାଟି ମଧ୍ୟ ଦେଇ ଯାଇଥିବା 49 ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ପାଇଁ କଟକଣା ଅବଧିକୁ ଚଳିତ ମାସ 30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ପାଇଁ ଆବଶ୍ୟକ ହେଉଥିବା ପଥର ବିସ୍ଫୋରଣ କାର୍ଯ୍ୟ ସତର୍କତା ପଦକ୍ଷେପ ସ୍ୱରୂପ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଦେଶ ଜାରି କରାଯାଇଛି। ପ୍ରତ୍ୟେକ ସପ୍ତାହରେ ବୁଧବାରଠାରୁ ଶନିବାର ପର୍ଯ୍ୟନ୍ତ ଦିନ 11:00 ଅପରାହ୍ନ 4:00 ପର୍ଯ୍ୟନ୍ତ ଯିବା ଆସିବା ବନ୍ଦ ରହିବ। ଏହି ଦିନମାନଙ୍କରେ ଦ୍ୱାରଶୁଣୀ ଘାଟିକୁ ଯୋଡ଼ୁଥିବା ବାଙ୍ଗିରିପୋଷି ଏବଂ ବିଶୋଇ ପାର୍ଶ୍ୱରେ ଥିବା ପ୍ରବେଶ ପଥ ବନ୍ଦ ରହିବ। ସମସ୍ତ ଯାନବାହନ ଏବଂ ପଥଚାରୀ ଏହି ସମୟରେ ଯାତାୟାତ କରିପାରିବେ ନାହିଁ।

0: ମନକୁ ପାଇଲା ତ?
1: ଓହୋ, ମନ ଜାଣି ଗୋଟେ ଗୀତଟେ ଦେଇଥିଲ ଅପା, ମନଟା ଅପୂର୍ବ ଶାନ୍ତି ପାଇଲା।
0: ହଁ, ଆଉ ଯୋଉ କିଛି ସମୟ ଆଗରୁ କହୁଥିଲ ବା ଗୋପାଳନ କଥା,
1: ତ ମୁଁ ଅନେଇକି ବଇଛି। ଆଉ
0: ହଇରେ ଦାମା, ସବୁ କାମକୁ ତମେ ଆଗୁଆ ଦାୟିତ୍ୱ ନଉଛ। ବର୍ତ୍ତମାନ ସମୟରେ ତମ ମାନଙ୍କର କାନ୍ଧରେ ଆମ ଦେଶ ନିର୍ଭର କରୁଛି। ବର୍ତ୍ତମାନର ଯୁବକ ଯୁବତୀ ମାନେ ଏବେ ଚାଷକୁ ଆପଣେଇଲେଣି। କେତେ ପ୍ରକାର ଚାଷ ଏନେ ଚାଷର ସଂଜ୍ଞା ବଦଳିଲାଣି। କି ଧାନ ଚାଷ, ପାନ ଚାଷ, ଛତୁ ଚାଷ, ମହୁ ଚାଷ, ଗୋପାଳନ, ମାଛ ଚାଷ, ଆରେ ସବୁ ଚାଷରେ ଲାଭ ରହିଛି। ଆରେ ଉଦ୍ୟୋଗୀ ପୁରୁଷଙ୍କୁ ଲକ୍ଷ୍ମୀ ମିଳେ। ସମସ୍ତଙ୍କୁ ପଚାରି ବୁଝିଲେ ସିନା ହବ, ଆମେ ଯେତେ ଜାଣିବା ସେତେ ଜିଣିବା।
1: ମୁଁ ସେଇଥିପାଇଁ ଚାହୁଁଛି ଯେ ପଶୁପାଳନ ବିଷୟରେ ତମେ ଯୋଉ କହୁଥିଲ ଟିକେ ଆଗରୁ, ସେ ବିଷୟରେ ଟିକେ ନିକି ଜାଣିବା ପାଇଁ।
0: ଆଉ ଯଦି ଆମେ ଗାଈ ରଖିବା, କେମିତି କଣ ତାର ଯତ୍ନ ନବା, ସେସବୁ ଯାଇକି ଆମେ ଯଦି ପ୍ରାଣୀ ବିଜ୍ଞାନ କେନ୍ଦ୍ରରେ ବୁଝିବା, ତାହେଲେ ହବନି? ସବୁ କାମକୁ ଆମେ ଯଦି ଆଗେଇ ଯିବା ତାହେଲେ ହବ। ସବୁତେରେ ଆମେ ଯିବା ବୁଝିବା, ତାପରେ ପରାମର୍ଶ।

0: ଆଣିବା ଯଦି ସେଇ ଚାଷଟାକୁ କରିବା ତାହେଲେ ଲାଭ ହବନି ମତେ କହୁନା?
1: ହଁ ହବ ଅପା।
0: ଦି ତିନିଟା ଗାଈ ତମେ ତ ରଖିଛ, ହେଲେ ଆଜି ଆମର ସେଇ ବିଷୟରେ ରହିଛି ଆଲୋଚନା, ଗର୍ଭିଣୀ ଗାଈର ଯତ୍ନ।
1: ଆଚ୍ଛା, ଯଦି ମୋର ଗାଈ ଗୁଡାକ ଠିକ ରହିବେ ଆଉ ସେ ଆପେ ଆପେ ହିଁ ଭଲ କ୍ଷୀର ଦେବେ, ମୋର ରୋଜଗାର ବି ବଢିବ।
0: ଏ ବିଷୟରେ ଆଲୋଚନା କରିବେ ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ବୀରକିଶୋର ପରିଡ଼ା। ଆଉ ମହାଶୟ ତ ଆସିଲେଣି, ମୁଁ ଆଲୋଚନା କରୁଛି, ବସି ଶୁଣିବା।
1: ହଁ ହଁ ବା, ଚାଲ ଶୁଣିବା।
0: ପରିଡ଼ା ବାବୁ ନମସ୍କାର, ସ୍ୱାଗତ କରୁଛୁ ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ।
2: ନମସ୍କାର।
0: ଆଜି ଆମେ ଯୋଉ ଆଲୋଚନା ରଖିଛେ ଗର୍ଭିଣୀ ଗାଈର ଯତ୍ନ, ଆମେ ତ ଗାଈର ଯତ୍ନ ନେବା, ବିଶେଷ କରି ଆମେ ଗର୍ଭିଣୀ ଗାଈର ଯତ୍ନ ଆହୁରି ବିଶେଷ ଭାବରେ ଆମେ ଧ୍ୟାନ ଦେବା ଦରକାର। କାରଣ ଗର୍ଭିଣୀ ଗାଈଟେ ଗୋଟେ ସୁସ୍ଥ ବାଛୁରୀରେ ଜନ୍ମ କରିଥାଏ ଏବଂ ପଶୁପାଳନ ଏକ ଲାଭଜନକ ବ୍ୟବସାୟ। ଆମର ଅନେକ ଯୁବପିଢ଼ି ଗୋପାଳନ କରିବାକୁ ଆଗ୍ରହୀ ହେଲେଣି। ଏଇ ଯୋଉ ଗର୍ଭିଣୀ ଗାଈର ଯତ୍ନ, ଏବେ ବର୍ତ୍ତମାନ ସମୟରେ ଏହାକୁ ଆମେ କାହିଁକି ଗୁରୁତ୍ୱ ଦେବା?
2: ବର୍ତ୍ତମାନ ସରକାର ଆମ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ସହିତ ଗୋ ସମ୍ପଦର ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ତା ଭିତରେ ମୁଖ୍ୟମନ୍ତ୍ରୀ କାମଧନୁ ଯୋଜନା ଗୋଟିଏ ଅନ୍ୟତମ। ଏ ସମୟରେ ଆମର ଯୋଉ ମୂଲ୍ୟାୟନ ଗାଈଗୋରୁ ସବୁ ଗାଁ ଗହଳିରେ ରହିଛନ୍ତି, ଗାଈ ହଉ ବା ମଇଁଷ ହଉ, ତାହାର ଯତ୍ନ ନେବା ନିହାତି ଆବଶ୍ୟକ। କାରଣ ସେ ଗାଈଗୋରୁ ଏବେ ତାର ମୂଲ୍ୟ ଦୃଷ୍ଟିରୁ ଦେଖିଲେ ପ୍ରାୟ 50,000ରୁ ଅଧିକା ଟଙ୍କା ହେଲାଣି। ପ୍ରାକୃତିକ ସମୟରେ, ବିପର୍ଯ୍ୟ ସମୟରେ ବା ଅନ୍ୟାନ୍ୟ ସମୟରେ ଆମକୁ ତାକୁ ବିଶେଷ ଗୁରୁତ୍ୱ ଆରୋପ କରିବାକୁ ପଡିବ, ଧ୍ୟାନ ଦେବାକୁ ପଡିବ, ତାର ଯତ୍ନ ନେବାକୁ ପଡିବ। ଗାଈ କହିଲା ମାନେ ଆମେ ତାର ପର୍ଣ୍ଣା ସହିତ ଗାଈ ମୁହଁରେ କ୍ଷୀର ଯୋଉ କହନ୍ତି, ଗାଈ ମୁହଁରେ ଘାସ ଦେଲେ ଗାଈର କ୍ଷୀର ସହିତ ତାର ପର୍ଣ୍ଣାର ଯତ୍ନ ଏବଂ ଗାଈର ଗର୍ଭଧାରଣରେ ବିଶେଷ ଯତ୍ନ ନେବା ଆବଶ୍ୟକ ନିହାତି ରହିଛି। ଗାଈ ମଣିଷ ପରି ଗାଈର ଗର୍ଭ ସମୟରେ ଯତ୍ନ ନେବାର କାରଣ ହଉଛି ଯେ ଗୋପାଳକ ଗୋପାଳିକା ଭାବୁଛନ୍ତି ଯେ ନା ଗାଈଟି ପ୍ରସବ କଲା ପରେ ଆମେ ସେଇ ସମୟରେ ଅଧିକା ତାକୁ ଖାଇବାକୁ ଦବା, ଦାନା ଦବା, ଅଧିକା ଘାସ ଦବା, ଯାହାଫଳରେ ଗାଈଟି ତାର ସୁସ୍ଥ ଅବସ୍ଥା ରହିବା ସହିତ କ୍ଷୀର ଅଧିକା ଦବ। କିନ୍ତୁ ସେଭଳି ଭାବନା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ନୁହଁ ବା ଭୁଲ। କାରଣ ଗାଈର ଗର୍ଭ ସମୟରେ ଆପଣ ଯଦି ସୁଷମ ଖାଦ୍ୟ ସହିତ ଘାସ, ତାର ପାନୀୟ ଜଳ, ତାର ସମସ୍ତ ବ୍ୟବସ୍ଥା କରିଥିବେ, ତାହେଲେ ସେ ଗର୍ଭିଣୀ ଗାଈ ସୁସ୍ଥ ରହିବା ସହିତ ତାର ପ୍ରସବ ସମୟରେ ସୁସ୍ଥ ବାଛୁରୀ ଜନ୍ମ କରାଇବ। ଗାଈର ଯୋଉ ଅବସ୍ଥା, ତାର ଯୋଉ ଗଠନ, ଶାରୀରିକ ଗଠନ ଠିକ ସହିତ ତାର ପହ୍ନାର ଗଠନ ମଧ୍ୟ ଠିକ ହେଇଥିବ, ଯାହାଫଳରେ ଗୋଟେ ଗାଈ ଯେତିକି ତାର ଦୁଗ୍ଧ ଦେବା କ୍ଷମତା ରହିବା କଥା ସେଇ ଅନୁସାରେ ସେ ଦୁଗ୍ଧ ଦେବ ଏବଂ ତାର ଉତ୍ପାଦନ ଉତ୍ପାଦକତା ଶକ୍ତି ମଧ୍ୟ ବୃଦ୍ଧି ପାଇବ। ଯଦି ଆମେ ଯତ୍ନ ବିଶେଷ ଭାବେ ନେବା, ଆମର ଖାଦ୍ୟଠାରୁ ଆରମ୍ଭ କରି ତାର ପରିବେଶ, ତାର ରହିବା ବାସସ୍ଥାନ, ସବୁ ପ୍ରକାର ଆମେ ଯଦି ଯତ୍ନ ନେବା, ତାହେଲେ ନିଶ୍ଚିତ ଗୋଟେ ଭଲ ସୁସ୍ଥ ବାଛୁରୀ ପାଇବା ଏବଂ ସେଇ ଗାଈଠାରୁ ମଧ୍ୟ ଅଧିକ ଦୁଗ୍ଧ ପାଇପାରିବା। ଆମେ କେବଳ ଗାଈଟା ଜନ୍ମ କଲା ପରେ ଆମେ ତାକୁ ଖାଇବାକୁ ଦେଇକି ସାଙ୍ଗେ ସାଙ୍ଗେ କ୍ଷୀର ଦୁଇଁବା, ଅଧିକା କ୍ଷୀର ଦବ, ବା ବାଛୁରୀଟି ଆଡେ ତାର ସୁସ୍ଥ ନଥିବ, ଲାଭ କଣ ଅଛି?
0: ଆଚ୍ଛା, ଗୋଟେ ଗାଈଟେ ଗର୍ଭିଣୀ ହେଲା ବୋଲି ଆମେ ଜାଣିବା କେମିତି, କଣ କଣ ଲକ୍ଷଣ ଆମେ ଦେଖିବା? ବର୍ତ୍ତମାନ ଅନେକ ଯୁବପିଢ଼ି ଗୋପାଳନ କରିବାକୁ ଆଗ୍ରହୀ ଅଛନ୍ତି, ତ ଯେହେତୁ ଆପଣଙ୍କର ବହୁତ ଅଭିଜ୍ଞତା ରହିଛି, ଆପଣ ଏ କ୍ଷେତ୍ରରେ ଅନେକ ବର୍ଷ ଧରି କାମ କରିଛନ୍ତି, କେମିତି କଣ ଜାଣିବେ ସବୁ ଏସବୁ ଲକ୍ଷଣ ରହୁଛି ବୋଲି?
2: ଗାଈ ପ୍ରଥମ ଯେତେବେଳେ ପ୍ରସବ କଲା ପରେ 21 ଦିନ ପରେ ଗରମ ଆସିଥାଏ, ତାପରେ ପ୍ରତି 21 ଦିନ ସେ ରିପିଟେସନ କରେ, 21ରୁ 42, 42ରୁ ତାପରେ ପୁଣି 21 ମିଶିବ 63, ଏଇଭଳିଆ ହେଇକି ତାର ସାଇକେଲଟା ଚାଲିଥାଏ। ତେଣୁକରି ଆମେ ବୈଜ୍ଞାନିକ ମାନେ ଦେଖିଛନ୍ତି ବା ଆମେ ମଧ୍ୟ ଏଇ କ୍ଷେତ୍ରୀୟ ସ୍ତରରେ ଆମେ ପରୀକ୍ଷା କରି ଦେଖିଛୁ, ଯୋଉ ଗାଈ ଗୁଡିକ ଜନ୍ମ କଲା ପରଠାରୁ 60ରୁ 90 ଦିନ ଭିତରେ ଯଦି କୃତ୍ରିମ ପ୍ରଜନନ କରାଯିବ, ତାହେଲେ ସେ ଗାଈଟି ମାନେ ତାର ଗର୍ଭଧାରଣ କ୍ଷମତା ମଧ୍ୟ ରହିବ, 100% ରହିବାର ସମୀକ୍ଷା ରହିଛି। ଯୋଉ 90ରୁ 120 ଦିନ ବା ଅଧିକା ଦିନ ପରେ ଆମେ ଯଦି ଗାଈକୁ କୃତ୍ରିମ ପ୍ରଜନନ କରି ଗର୍ଭଧାରଣ କରିବା, ତାହେଲେ ଗାଈଟା ଲେଉଟିବାର ଚାନ୍ସ ଅଛି। ତା କାରଣ ହଉଛି ଗାଈଟି ଜନ୍ମ ପ୍ରସବ କଲା ପରେ କ୍ଷୀର ଦଉଥିବା ଗାଈ ସେ ପ୍ରଚୁର ପରିମାଣରେ କ୍ଷୀର ଦେଇ ଚାଲିବ, ତେଣୁକରି ସେ କ୍ଷୀରରେ ଯୋଉ କ୍ୟାଲସିୟମ, ମାଗ୍ନେସିୟମ, ଯୋଉ ଭିଟାମିନ ସବୁ ତା ଦେହରୁ ପଳେଇବ, ସେ ତ ଛୁଆ ବା ଗର୍ଭ ପରବର୍ତ୍ତୀ ଯୋଉ ଭ୍ରୂଣ ରଖିବାର ବା ଗର୍ଭଧାରଣ କରିବାର ଶକ୍ତି ସେ ହରେଇ ବସିବ, ଯାହାଫଳରେ ଧୀରେ ଧୀରେ ଯେତେ ଲେଟ୍ କରିବେ ସେତେ ତାର ସମସ୍ୟା ଦେଖାଦେବ। ଗାଈଟି ଅସ୍ଥାୟୀ ବନ୍ଧାଦୋଷ ଦେଖାଦେବ, ଗାଈଟି ବାରମ୍ବାର ଲେଉଟେଇବ, ଗାଈରୁ ଯେହେତୁ ଶରୀରରୁ ତାର ବିଭିନ୍ନ ପ୍ରକାର ଭିଟାମିନ, ତାର ଇଏ କ୍ୟାଲସିୟମ ଫାଲସିୟମ ଏଗୁଡ଼ା ସବୁ ଅଭାବ ହେଇଯାଏ, ତେଣୁକରି ସେ ସମୟରେ ଆମେ ଯେତେ ଶୀଘ୍ର ଯୋଉ 60ରୁ 90 ଦିନ କହିଲି ଆପଣ, 2ଟା ସାଇକେଲ ପରେ ତୃତୀୟ ସାଇକେଲ ଠାରୁ ଆରମ୍ଭ କରି 2-3 ମାସ ଭିତରେ ଯଦି ଦେଇଦେବା କୃତ୍ରିମ ପ୍ରଜନନ କରିବା, ତାହେଲେ ନିଶ୍ଚିତ ଆମର 100% ଗର୍ଭ ରହିବାର ସମ୍ଭାବନା ରହିଥାଏ। କିନ୍ତୁ ଏଇଠି କଣ ହଉଛି ନା, ଚାଷୀ ଭାଇମାନେ ଭାବୁଛନ୍ତି

0: ମୋ ଗାଈଟି 10 ଲିଟର ବା 8 ଲିଟର କ୍ଷୀର ଦଉଛି, ଯଦି ତୁରନ୍ତ ଏତେ ଶୀଘ୍ର ତାକୁ ମୁଁ ପ୍ରଜନନ ବ୍ୟବସ୍ଥା କରିଦେବି, କାଳେ ସେମାନଙ୍କ ଗାଈର କ୍ଷୀର କମିଯିବ।
1: ଏଇଟା କଣ ଦେଶୀ ଗାଈ ଆଉ ଆମର ଯୋଉ ବିଦେଶୀ ଗାଈ ବା ଆମର ଯୋଉ ହାଇବ୍ରିଡ୍ ଗାଈ ସମସ୍ତଙ୍କ ପାଇଁ ସମାନ?
0: ଯଦି ବିଦେଶୀ ଗାଈ, ଶଙ୍କର ଗାଈ ବା ଉନ୍ନତ ଜର୍ସି ଗାଈ କଥା କହିବା, ଦେଢ଼ ବର୍ଷ ହେଇଗଲା ମାନେ ତାଙ୍କର ପ୍ରଜନନ କ୍ଷମ ହଉଛନ୍ତି, ଗାଈ ଗରମ ଆସୁଛନ୍ତି ବା ଛଡ଼ା ଗରମକୁ ଆସୁଛି, ତାପରେ ଗରମ ଆସିଲା ପରେ ଆମେ କୃତ୍ରିମ ପ୍ରଜନନ କରିବା। ଆମେ ବର୍ଷକୁ ଗୋଟିଏ ଛୁଆ ଆମେ ତାକୁ ପ୍ରସବ କରିବା ପାଇଁ ବ୍ୟବସ୍ଥା କରିବା, ପ୍ରତି ଗାଈ ଯେମିତି ବର୍ଷକୁ ଗୋଟିଏ ଲେଖା ଛୁଆ ଦେବ, ଯଦି ସେଥିରୁ ଯଦି ବ୍ୟତିକ୍ରମ 2 ବର୍ଷ 3 ବର୍ଷରେ ଥରେ ଛୁଆ ଦେବ, ତାହେଲେ ଚାଷୀଟି ସମସ୍ୟାର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବ, କ୍ଷୀର କମିଯିବ ଏବଂ ଗୋଟା ଦୁଶ୍ଚିନ୍ତା ରହିବ। ଜର୍ସି ଗାଈ କଥା କହିବା, ଜର୍ସି ଗାଈ କ୍ଷେତ୍ରରେ ସେମାନଙ୍କର ଡିଲେ ହେଇଯାଉଛି, ତାଙ୍କର କାରଣ ସେମାନେ ବାହାରେ ଚରି ବୁଲି ବୁଲି ଆସୁଛନ୍ତି ଏବଂ ତାଙ୍କର ଯୋଉ ଜିନିୟ ଗୁଣ, ଯୋଉ ଗୁଣସୂତ୍ରର ଯୋଉ ଗୁଣ ରହିଛି, ଯେ ଦେଶୀ ଗାଈ 2.5 ବର୍ଷ ପରେ ମାନେ ବଡ଼ ହବ ଏବଂ ହଁ ତାର ଗରମ ପ୍ରଜନନ କ୍ଷମତା ସେ ତାର ଧାରଣ କରିବ, କାହିଁକିନା ସେମାନେ ଜଲ୍ଦି ଜଲ୍ଦି ବଢ଼ିଥାନ୍ତି, ଯାହାଫଳରେ 200 କେଜି ବଡି ୱେଟ୍।

0: ଶିକାଇ କ୍ଷେତ୍ରରେ ସେମାନଙ୍କର ଡିଲେ ହେଇଯାଉଛି, ତାଙ୍କର କାରଣ ସେମାନେ ବାହାରେ ଚରି ବୁଲି ବୁଲି ଆସୁଛନ୍ତି ଏବଂ ତାଙ୍କର ଯୋଉ ଜିନିୟ ଗୁଣ ଯୋଉ ଗୁଣସୂତ୍ରର ଯୋଉ ଗୁଣ ରହିଛି ଯେ ଦେଶୀ ଗାଈ ଅଢେଇ ବର୍ଷ ପରେ ମାନେ ବଡ଼ ହବ ଏବଂ ହଁ ତାର ଗରମ ପ୍ରଜନନ କ୍ଷମତା ସେ ତାର ଧାରଣ କରିବ, କାହିଁକିନା ସେମାନେ ଜଲ୍ଦି ଜଲ୍ଦି ବଢ଼ିଥାନ୍ତି, ଯାହାଫଳରେ 200 kg ବଡି ୱେଟ୍ ମିନିମମ୍ ହେଲେ ଗୋଟେ ଗାଈ ପଣିଆ ହବ ବା ଛଡ଼ା ପଣିଆ ହବ ତାକୁ କୃତ୍ରିମ ପ୍ରଜନନ କରାଯିବ। କିନ୍ତୁ ଦେଶୀ ଗାଈ ସେତେବେଳକୁ 2 ବର୍ଷ ବେଳକୁ ତାଙ୍କର ସ୍ଲୋ ଗ୍ରୋଥ କମ କମ ବୃଦ୍ଧି ଯୋଗୁଁ ସେମାନେ ଏତେଟା 200 kg ବଡି ୱେଟ୍ ବା ଶାରୀରିକ ଓଜନ ହାସଲ କରିବା ସହଜ କଥା ହୁଏନି, ତେଣୁ ତାଙ୍କ କ୍ଷେତ୍ରରେ 2.5 ବର୍ଷ 3 ବର୍ଷ ପର୍ଯ୍ୟନ୍ତ ସମୟ ନେଇଥାଏ। ଏଇ ହେଉଛି ଆମର ଡିଫରେନ୍ସ। କିନ୍ତୁ କଥା ହଉଛି ଦେଶୀ ଗାଈ ତାର ମତ ଅଲଗା, କାହିଁକିନା ଥରେ ସେମାନେ ଇଏ କଲେ ତାଙ୍କର ବିଶେଷ ଯତ୍ନ ନଥାଏ, ତାଙ୍କର ରୋଗ ପ୍ରତିରୋଧ ଶକ୍ତି ଅଧିକା, ସେମାନେ କମ ଖାଦ୍ୟରେ ସେମାନେ ଚଳିଯାନ୍ତି, ବାହାରେ ଚରି ବୁଲି ଖାଇଲେ ଯେତିକି କ୍ଷୀର ଦେଲା ଦିନକୁ ମାନେ 2 ଲିଟର 2.5 ଲିଟର ଦେଲେ ତ ବହୁତ କଥା। ଓଡ଼ିଶା ପ୍ରଜାତିରେ ଯୋଉ ଅଛି ବିଞ୍ଝାରପୁରୀ ଗାଈ ବା ଆମ ଚିଲିକା ମଇଁଷି ଅଛି ବା ଆମର ଘୁମଶ୍ରୀ ମୋଟୁ ଏସବୁ ପ୍ରଜାତିର ଯୋଉ ଦେଶୀ ଗାଈ ପ୍ରଜାତିର ଅଛନ୍ତି ବିଞ୍ଝାରପୁରୀ ଗାଈ ଇଏ ପ୍ରାୟ 3 ରୁ 5 ଲିଟର ପର୍ଯ୍ୟନ୍ତ କ୍ଷୀର ଦଉଛନ୍ତି ଦେଶୀ ଗାଈ। ଚିଲିକା ମଇଁଷି ମଧ୍ୟ 7-8 ଲିଟର କ୍ଷୀର ଦଉଛନ୍ତି, ଆଉ ଯୋଉ ଗାଈ ଗୁଡାକ ରହିଲା ସେମାନେ ପ୍ରାୟ 0.5 ଲିଟର ପର୍ଯ୍ୟନ୍ତ କ୍ଷୀର ଦେଇଥାନ୍ତି। ତେଣୁ ଏଇସବୁ ରିଜନାଲ ଭାରିଏସନ ଆଞ୍ଚଳିକ ଭାରସାମ୍ୟତା ବା ଡିଫରେନ୍ସ ରହିଥାଏ ଯେ ଗାଈଟି ଆମେ 2 ମାସ ହେଲେ ତାକୁ କୃତ୍ରିମ ପ୍ରଜନନ କରିବା, କୃତ୍ରିମ ପ୍ରଜନନ କଲା ପରେ ଗର୍ଭ ରହିଲା କି ନାହିଁ ଆମେ ତାକୁ ଦେଖିବା, ସେ 2 ମାସ ପରେ ତାର ବାହ୍ୟ ଲକ୍ଷଣ ଜଣାପଡ଼ିବ। ପ୍ରଥମ ଗାଈ ବା ଛଡ଼ାଟି ଭାରି ଚିକ୍କଣ ଦେଖାଯିବ, ତାର ରଙ୍ଗ ଧୀରେ ଧୀରେ ପରିବର୍ତ୍ତନ ହବ ଏବଂ ଶାରୀରିକ ଓଜନ ଧୀରେ ଧୀରେ ମଧ୍ୟ ବୃଦ୍ଧି ପାଇବ।
1: କେତେ ହବ ସାର୍?
0: ଶାରୀରିକ ଓଜନ ବଢି ବଢି ଆପଣଙ୍କର 210-220 ଏଇଭଳିଆ ଭିତରେ ହବ, ତେଣୁ ଧୀରେ ଧୀରେ ତାର ଶାରୀରିକ ଓଜନ ମଣିଷ ପରି ତାର ମଧ୍ୟ ବୃଦ୍ଧି ପାଇବ ଏବଂ ବେଳେବେଳେ ମୋଟା ଲାଳ ଫଳ ବି ଦେହରୁ ଆସିବ। ଆଉ ବେଳେବେଳେ ଚାଷୀ ଭାଇମାନେ କନଫ୍ୟୁଜନ୍ ଅଛନ୍ତି ଯେ ବେଳେବେଳେ ଲାଳ ପକଉଛି ତେଣୁ କାଳେ ପୁଣି ଗରମ ଆସିଲା କି, କିନ୍ତୁ ଗର୍ଭଧାରଣ ସମୟରେ ବି ବେଳେବେଳେ ଲାଳ ପଡିଥାଏ, କିନ୍ତୁ ତାର ଧୀରେ ଧୀରେ ପହ୍ନାର ବିକାଶ ହବ, ଶାରୀରିକ ବିକାଶ ହବ, ରଙ୍ଗ ପରିବର୍ତ୍ତନ, ଗୋଟା କଳା ଗାଈ ସେ ଧୀରେ ଧୀରେ କସରା ହେଇକି ଆସିବ, ନାଲି ସତ ଲାଲ ଭଳିଆ ହେଇକି କଲର୍ ଦେଖାଯିବ କି ଧଳା ଗାଈ ଧୀରେ ଧୀରେ କସରା ହବ, ରଙ୍ଗରେ ବି ଟିକେ ବାହାର ପରିବର୍ତ୍ତନ ହବ, ତା ଚର୍ମର ଯୋଉ ମସୃଣତା ମଧ୍ୟ ଚିକ୍କଣ ହେଇଯିବ ଏବଂ ସୁନ୍ଦରିଆ ଗାଈଟି ଦେଖାଯିବ। ବେଳେବେଳେ କଣ ହୁଏ ତାର ପତଳା ବେଳେବେଳେ କୋଷ୍ଠକାଠିନ୍ୟତା ମଧ୍ୟ ଦେଖାଯିବ, କିନ୍ତୁ ଥଣ୍ଡା ବି ବେଳେବେଳେ ଯେମିତି ମଣିଷକୁ ହଉଛି ତାକୁ ମଧ୍ୟ ଥଣ୍ଡା ବି ରହିବ, ତେଣୁ ତାକୁ ଯଦି ଯତ୍ନ ନିଆଯିବ ସେ ସବୁ ଠିକ୍ଠାକ୍ ହେଇକି ରହିବ। ଏସବୁ ଶାରୀ ଲକ୍ଷଣ ଅନୁସାରେ ଯୋଉ ଟିକେ ବାହାରିବ ତାକୁ ଆମେ ଲକ୍ଷଣ ଅନୁସାରେ ଟିକେ ଚିକିତ୍ସା କରିଦେଲେ ସେ ମଧ୍ୟ ଠିକ୍ ରହିବ। ତେଣୁ ଇଏ ହଉଛି ଆମେ ବାହ୍ୟ ଲକ୍ଷଣ ଦେଖି ଆମେ ଗୋଟେ ଗାଈ ବା ଛଡ଼ା ଗର୍ଭ ଅଛି କି ନାହିଁ ଆମେ ତାକୁ ଜାଣିପାରିବା।
1: ଆଉ ଗୋଟିଏ କଥା, ଗୁହାଳରେ କେତେ ଗାଈ ମଇଁଷି ବାଛୁରୀ ସବୁ ଥିବେ, ଆମେ ଯଦି ଗର୍ଭିଣୀ ଗାଈଟେ ରହିଲା ଆମେ ଜାଣିଲେ ତାକୁ ଅଲଗା ରଖିବା?
0: ଅଧିକା ଗାଈ ଆମେ 50-100 ରଖୁଛେ ବା ଅଧିକା ରଖୁଛେ 20 ଗାଈ ରଖୁଛେ, ସେଠି କଣ ହଉଛି ଗର୍ଭ ଗାଈଟା ଯଦି ପାଖ ଗାଈ ସାଙ୍ଗରେ ମିଶିକି ରହିଲା ଆର ଗାଈଟି ତାକୁ ଯଦି ନାତଟି ମାରିଦବ ଅସୁବିଧା ହବ, ବା କୌଣସି ବାହାର ଲୋକ ବାରମ୍ବାର ଆସିବ ବା କୌଣସି ଗୋଟା ବିଚଳିତ ହବ ସେ ଗାଈଟି ଅନ୍ୟ ଗାଈର ବିଚଳିତତା ଦେଖିକି, ତେଣୁକରି ସେ ଡରି ଯାଇପାରେ, ଡରିବ ଇଏ ହବ, ତେଣୁକରି ସେ ସମୟରେ ଘରେ ତାକୁ ଯଦି ସ୍ୱତନ୍ତ୍ର ବିଛଣା ଭଳିଆ ନଡ଼ା ପାଳ ଏସବୁ ଦେଇକି ତାକୁ ରଖିବା, ଆଜିକାଲି ରବର ମ୍ୟାଟ୍ ସବୁ ମିଳୁଛି ତାକୁ,
1: ପ୍ଲାଷ୍ଟିକ ମ୍ୟାଟ୍
0: ବିଭିନ୍ନ ପ୍ରକାର ହେଲାଣି, ତାକୁ ଯଦି ପକେଇବା ଗୁହାଳରେ ଚଟାଣ ମଧ୍ୟ ଟିକେ ଖଦ ଖଦଡିଆ ରହିବା ଦରକାର, ସ୍ୱତନ୍ତ୍ର ବିଛଣା ରଖିବା ଦରକାର ଏବଂ ଅନ୍ୟ ଗାଈ ଠାରୁ ତାକୁ ଅଲଗା ଯଦି ପାଳନ କରି ସେମାନେ ସୁରକ୍ଷିତ ରହିବେ ଏବଂ ସେଇ ଗାଈ ପାଇଁ ଆମେ ସ୍ୱତନ୍ତ୍ର ଦୃଷ୍ଟି ଦେବା ଦରକାର। ଗାଈ ବା ଛଡ଼ା ଗର୍ଭ ରହିଛି ତାକୁ ଆମେ ଯଦି କେତେବେଳେ ରାତିରେ ପ୍ରସବ କରିବ ଗୋଡ ବା ମୁଣ୍ଡ ବାହାରୁଛି ତାକୁ ସାଙ୍ଗେ ସାଙ୍ଗେ ଆମକୁ ତାକୁ ସାହାଯ୍ୟ କରିବାକୁ ପଡିବ, ଡାକ୍ତରଙ୍କ ସାହାଯ୍ୟ ନେବାକୁ ପଡିବ, ତେଣୁ ସେ ସମୟରେ ରାତି ସମୟରେ ହଉ ବା ଦିନ ସମୟରେ ଏଇ ଗର୍ଭ ଯୋଉ ଗାଈ ପ୍ରସବ କରିବାକୁ ଯାଉଛି ତାହା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଦରକାର।
1: କହିବାକୁ ଗଲେ ଅଦିନିଆ ବର୍ଷା ବି ଲାଗି ରହିଛି, କେମିତି କଣ ତାହାର ଯତ୍ନ ନେବା?
0: ଦେଖନ୍ତୁ ଅଦିନିଆ ବର୍ଷା ହଉଛି, କେତେବେଳେ ଜୋରେ ବର୍ଷା ହଉଛି,
1: କେତେବେଳେ
0: ଦିନରେ ଗୁଳୁଗୁଳି ରାତିରେ ବର୍ଷା, କିଛି କହୁନି କୋଉ ଜାଗାରେ କେତେବେଳେ ଅଚାନକ ବର୍ଷା ବର୍ଷି ପଡୁଛି ତାର ଠିକଣା ନାହିଁ।
1: ଚାଷୀଟେ ଚାଷ କରିଥାଏ ଲାଭ ଉଦ୍ଦେଶ୍ୟରେ,
0: ଲାଭ ଉଦ୍ଦେଶ୍ୟରେ, କିନ୍ତୁ ଏଇ ବର୍ତ୍ତମାନ ଶ୍ରାବଣ ଆସି ଭାଦ୍ରବ ପହଞ୍ଚିଗଲାଣି, ତଥାପି ବନ୍ୟା ଆମକୁ ଦଳଗଞ୍ଜ କରୁଛି, ତେଣୁକରି ଏ ବନ୍ୟା ସମୟରେ ଯୋଉ ବନ୍ୟାଞ୍ଚଳରେ ଯୋଉ ଗାଈ ରହିଛନ୍ତି ସେମାନେ ଗର୍ଭ ଗାଈ ବି ଅଛନ୍ତି ତାଙ୍କୁ

0: ମଧ୍ୟ ତାର ଖାଦ୍ୟ ଯେତିକି ରିଲିଫ ଖାଦ୍ୟ ଯାଉଛି ତାକୁ ଦିଅନ୍ତୁ, ବାସି ଖାଦ୍ୟ ଦେବେନି। ଏବଂ ସୁଷମ ଖାଦ୍ୟ କହିଲେ ଆମର ଯୋଉଟା ବିଶେଷତଃ ଆମର ମକା ହେଲା ଗାଈଗୋରୁଙ୍କ ମୁଖ୍ୟ ଖାଦ୍ୟ। ମକା ତା ସହିତ ବିରିଚିନି ମୁଗ ଚିନି ଯଦି 50% ରଖିବା ତାର ଭରଣ ପୋଷଣ ପାଇଁ, ପୋଷଣ ଯୁକ୍ତ ଭରଣ ପୋଷଣ ଖାଦ୍ୟ ତାକୁ ଦବା 1 କେଜି 100 କେଜି ବଡି ଗୋଟେ ହିସାବରେ। ଏବଂ ଯୋଉ ଗର୍ଭ ଗାଈ ଯୋଉ ରହିଛନ୍ତି ତାଙ୍କର ଗର୍ଭ ସମୟରେ 1 କେଜି ଦରକାର ପଡିଲେ 2 କେଜି ପର୍ଯ୍ୟନ୍ତ ଦାନା ବା ଖାଦ୍ୟ ଦବା ଆବଶ୍ୟକତା ରହିଛି। ବନ୍ୟାଞ୍ଚଳରେ ଏତେ ଖାଦ୍ୟ କୋଉଠି ପାଇବେ ସେଟା ବି, କିନ୍ତୁ ମୁଁ ଆଶା କରୁଛି ବନ୍ୟା ସରିଗଲା ପର୍ଯ୍ୟନ୍ତ ଟିକେ କମ୍ ଖାଇବେ, ତାପରେ ଆମେ ତାକୁ ଭଲ ଭାବେ ଯେମିତି ଯାହା ବଜାର ରାସ୍ତାଘାଟ ଖୋଲିଗଲେ ଆମେ ନିଶ୍ଚିତ ତାକୁ ସୁଷମ ଖାଦ୍ୟ ତାକୁ ଆମେ ଦବା। ଏବଂ ତାର ଯୋଉ ଗର୍ଭଧାରଣ ସମୟରେ ଯୋଉ କହିଲି 1 କେଜିରୁ 2 କେଜି ପର୍ଯ୍ୟନ୍ତ ତାକୁ ବଢେଇବାକୁ ପଡିବ, ଏବଂ ତାର ପ୍ରତି 2.5 ଲିଟର ପିଛା 1 କେଜି ଦାନା ଦବାକୁ ପଡିବ, ଗର୍ଭିଣୀ ଗାଈକୁ ଦବାକୁ ପଡିବ। ଏବଂ ତାପରେ ଯୋଉ କ୍ଷୀର ଦଉଛନ୍ତି, ମନେକର 10 ଲିଟର କ୍ଷୀର ଦଉଛି, ପ୍ରତି 2.5 ଲିଟର ପିଛା 1 କେଜି ଦାନା ହିସାବରେ ସେ ବାବଦରେ ଆମକୁ ଦାନା ଦବାକୁ ପଡିବ। ଯଦି ଆଡଭାନ୍ସ ଗର୍ଭ ଅଛି ତାହେଲେ ତାକୁ 1 କେଜିରୁ 2 କେଜି ପର୍ଯ୍ୟନ୍ତ ଆମେ ଅଧିକା ତାକୁ ଦବାକୁ ପଡିବ। ଇଏ ଏତଦ୍ ବ୍ୟତୀତ ସେଇ ଖାଦ୍ୟରେ ଆମକୁ ଆମର ଲୁଣ ମଧ୍ୟ ଦବାକୁ ପଡିବ, 50-60 ଗ୍ରାମ ଆୟୋଡିନ୍ ଲୁଣ, ଆୟୋଡାଇଜ୍ ସଲ୍ଟ ମଧ୍ୟ ଦବାକୁ ପଡିବ। ଏବେ ବିଶେଷ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଇ ଖାଦ୍ୟରେ ଆମକୁ ଭିଟାମିନ୍ କ ଆଉ ଘ, ଭିଟାମିନ୍ ଏ ଆଉ ଡି ଏଇ ପରିମାଣ ଯେମିତି ତାକୁ ଦିଆଯିବ। ଆମ ଯୋଉ ଧାତବ ଲବଣ ମିଶ୍ରିତ ଯୋଉ ଭିଟାମିନ୍ ଗୁଣ୍ଡ ବା ଆମର ଯୋଉ ମିନେରାଲ ମିଶ୍ରିତ ଯୋଉ ଭିଟାମିନ୍ ପାଉଡର ତାକୁ ଡେଲି ଆମକୁ 50-100 ଗ୍ରାମ ପର୍ଯ୍ୟନ୍ତ ଏମିତି ଖାଦ୍ୟରେ ତାକୁ ଦବାକୁ ପଡିବ ଗର୍ଭ ଗାଈକୁ। ତେଣୁକରି ଯୋଉଠି ଆମର ଦେଖିବେ ବନ୍ୟାଞ୍ଚଳରେ ଦେଖନ୍ତୁ ଘାସ, ଘାସଟା ତ ଗାଈର ମୁଖ୍ୟ ଖାଦ୍ୟ, ଘାସ ଯୋଉଠି ନାହିଁ ସେଠି ଡାଳପତ୍ର ମଧ୍ୟ ବନ୍ୟାଞ୍ଚଳରେ ଗଛର ଡାଳପତ୍ର, ବାଉଁଶ ଗଛ ହେଲା, ଉସ୍ତପତ୍ର ହେଲା, ବରପତ୍ର ହେଲା କି ଆମ୍ବ କି କଦଳୀ ପତ୍ର ଯୋଉଠି ଯାହା ଅଛି ଶାଳ ପତ୍ର ତାକୁ ଦେଇକି ତ ବଞ୍ଚେଇବାକୁ ପଡିବ, ତାକୁ
1: ପରିବେଶ
0: ପେଟ ପୁରା ତାକୁ ଖାଇବାକୁ ଦେବାକୁ ପଡିବ। ବନ୍ୟାଞ୍ଚଳରେ ବିଶେଷ ତ ପେଜ ତୋରାଣି ଯୋଉ ବଳୁଛି ବା ପନିପରିବା ଚୋପା ହଉଛି ତାକୁ ବାହାରେ ନଫା ପଡିକି ଗାଈଗୋରୁଙ୍କୁ ମାନେ ଦଉଛନ୍ତି ଆଉ ତାକୁ ମଧ୍ୟ ଦବାକୁ ପଡିବ। ଆମେ ତ ଦାନା ଯେହେତୁ ଅଭାବ ସେଠି ଅଛି, ତେଣୁ ଜଳବାୟୁର ଯୋଉ ପରିବର୍ତ୍ତନ ଯୋଗୁଁ ବର୍ଷାର ଅନିୟମତା, ଖରା ଗ୍ରୀଷ୍ମ ସମୟ ଯୋଉ ସେଥିରେ ପାଣିପାଗ ହଉଛି, ତାପରେ ସେଇଥିପାଇଁ ତ ଋତୁକାଳୀନ ହିସାବରେ ଯୋଉ ଟୀକା ଦିଆହଉଥିଲା ଆଉ ବର୍ତ୍ତମାନ ସେଭଳି ପରିସ୍ଥିତି ହଉନି, ସେଭଳି ଦେଲେ ଆମକୁ ଅସୁବିଧା। କାହିଁକିନା ଗୋଟେ ଟୀକା ଦିଆହବ ଯଦି ତାର ପ୍ରତିରୋଧକ ଶକ୍ତି 6 ମାସ ଥିବ କି ବର୍ଷେ ଥିବ, ତାପରେ ପୁଣି ଟୀକା ତାକୁ ଦେବାକୁ ପଡିବ। ଆଉ ଆଗରୁ ଯୋଉ ଶୀତ ଋତୁରେ, ବର୍ଷା ଋତୁରେ ବା ଗ୍ରୀଷ୍ମ ଋତୁରେ ଯୋଉ ଟୀକା ଦିଆଯାଉଥିଲା ସେମିତି ଆଉ ଟୀକା ଦିଆଯାଉନି। ତେଣୁକରି ବର୍ଷ ସାରା ଟୀକା ଦେବା ପାଇଁ ବର୍ତ୍ତମାନ ସରକାର ବ୍ୟବସ୍ଥା କରିଛନ୍ତି। ପ୍ରତ୍ୟେକ ପ୍ରାଣି ଚିକିତ୍ସା କେନ୍ଦ୍ରରେ ସାହାଣା ଟୀକା ଯୋଉ ବଡ ବଡ଼ ଗାଈଗୋରୁଙ୍କୁ ହେଇଥାଏ, ମଇଁଷିକି ହେଇଥାଏ ସାହାଣା ରୋଗର ଟୀକା, ଆଉ ଛୋଟ ବାଛୁରୀ ଯୋଉ ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକ ରହେ ସେଠି ବଜବୁଜିଆ ରୋଗର ଟୀକା, ଫାଟୁଆ ମଧ୍ୟ ଟୀକା, ଲମ୍ପି ସ୍କିନ୍ ବର୍ତ୍ତମାନ ଯୋଉ ଚର୍ମବିଣ୍ଡି ରୋଗ ତାର ମଧ୍ୟ ଟୀକା, ଏସବୁ ଆପଣଙ୍କର ଅନ୍ୟାନ୍ୟ ରୋଗ ସବୁ ଯୋଉ ରହିଛି ତାର ଟୀକା ମଧ୍ୟ, ଏଇଟା ଆନ୍ଥ୍ରାକ୍ସ ରୋଗର ଟୀକା, ଏସବୁ ସମୟରେ ଆମେ ଏଇ ଟୀକା ଗୁଡିକ ଯୋଉ ସରକାରଙ୍କ ଠାରୁ ଉପଲବ୍ଧ ଅଛି ତାକୁ ଆମେ ଯଦି ଦେଇଦେବା ତାହେଲେ ଆଉ ରୋଗଟା ଆସିବ ନାହିଁ। ପ୍ରାୟ ସରକାର ମାଗଣା କରିଛନ୍ତି, ସରକାରଙ୍କ ସୁବିଧା ରଖାହେଇଛି, ତାକୁ ଆମେ ନିହାତି ନେବା ଆବଶ୍ୟକ। କାରଣ ଟୀକା ଯଦି ଦେଇଦେବା ଆମେ ଖର୍ଚ୍ଚ ବହୁଳ ଯୋଉ ଚିକିତ୍ସା ହଉଛି ସେଥିରୁ ମୁକ୍ତି ପାଇପାରିବା, ତାହେଲେ ଏଇ ଗର୍ଭ ସମୟରେ କୋଉ କୁର୍ମୀ ପୁଣି ଔଷଧ ଦିଆଯାଇପାରିବ, କେତେକ ଔଷଧ କମ୍ପାନୀ ଅଛି ଗର୍ଭ ସମୟରେ ଏଇ କୁର୍ମୀ ଔଷଧ ଦେଲେ କୌଣସି କ୍ଷତି କରିବ ନାହିଁ, ତେଣୁ ସେଇ କୁର୍ମୀ ଔଷଧ ତାକୁ ଦବା। କମ୍ପାନୀର ତାର ସ୍ୱତନ୍ତ୍ର ରେକମେଣ୍ଡେସନ ଅଛି କୋଉ ଔଷଧ କମ୍ପାନୀ ତାର ଗର୍ଭ ସମୟରେ ଦେଇ ହବ ବା ନ ଦେଇ ହବ ସେ କଥା ମଧ୍ୟ, ଫେନ୍ମେଣ୍ଡାଜିଲ ଗୋଟେ ଔଷଧ ଗର୍ଭ ସମୟ ଦେଲେ ଭଲ କି ଆମେ ପାଇପାରାଜିନ ଯୋଉ ବାଛୁରୀ ଦଉଛି ସେଗୁଡା ସବୁ ତ କଥା। ତେଣୁକରି ଗର୍ଭ ସମୟରେ କୋଉ କୁର୍ମୀ ଔଷଧ କେମିତି ଦେଇ ହବ ତାକୁ ଆମେ ଚିନ୍ତା କରିବା କଥା, ଗର୍ଭ ଡାକ୍ତରଙ୍କ ପରାମର୍ଶ ନେଇ ସେଇ କୁର୍ମୀ ଔଷଧ, ଗର୍ଭ ସମୟରେ କୁର୍ମୀ ଔଷଧ ନ ଦିଆଯିବ ବୋଲି କିଛି ମାନେ ନାହିଁ, କୁର୍ମୀ ଔଷଧ ମଧ୍ୟ ଦେବାକୁ ପଡିବ। କାହିଁକିନା ବେଳେବେଳେ ଗାଈଟି ଅତି ଦୁର୍ବଳ ହେଇଯିବ ଝାଡ଼ା ପତଳା ହେଇକି କୁର୍ମୀରେ, ତା ପାଇଁ ମଧ୍ୟ ଏସବୁ ପ୍ରତିକାର କରିବାକୁ ପଡିବ।
1: ଆଜି ଆପଣଙ୍କୁ ଯୋଉ ଗୋପାଳକ ଭାଇ ଭଉଣୀ ମାନେ ଶୁଣୁଛନ୍ତି ତାଙ୍କୁ ଆପଣ କଣ କହିବାକୁ ଚାହିଁବେ?
0: ଆମର ଚାଷୀ ଭାଇ ତଥା ଗୋପାଳକ ମାନେ ମୂଲ୍ୟବାନ ଗୋ ସମ୍ପଦ ରଖୁଛନ୍ତି, ଗାଈ ଗୋରୁ ଆମର ବିଭିନ୍ନ ପ୍ରକାର ମଇଁଷି ମଧ୍ୟ ରଖିଛନ୍ତି, ଆମେ ଗାଁ ଗହଳିରେ ରହୁଛେ, ଆମେ ତାହାର ଗର୍ଭ ଗାଈର ଯତ୍ନ ବିଶେଷ ଧ୍ୟାନ ଦେବା ଦରକାର, ଏଇଟା ହଉଛି ଉଚିତ ସମୟ। ତାର ଯେତିକି ଯତ୍ନ ନବା
1: ସୁସ୍ଥ ବାଛୁରୀ
0: ପାଇବା ଏବଂ ଭଲ କ୍ଷୀର ଟିକେ ଅଧିକା ପାଇପାରିବା, ଏ ଗର୍ଭ

0: ଯଦି ଭଲ ଖାଦ୍ୟ ତା ସୁଷମ ଖାଦ୍ୟ ତାର ଧାତବ ଲବଣ ଭିଟାମିନ ସବୁ ମିଶିକି ଘାସ ଫାସ ଯେତେ ଏଇ ସମୟରେ ଖାଇବାକୁ ଦବା ତାହେଲେ ଗୋଟା ସୁସ୍ଥ ସବଳ ବାଛୁରୀ ପାଇବା ସହିତ ଅଧିକ ଦୁଗ୍ଧ ପାଇପାରିବା।
1: ବହୁତ ଭଲ କଥା ସାର୍, ଆପଣ ଆସିଲେ ଆମର ଷ୍ଟୁଡିଓକୁ ଏବଂ ଆମେ ଯେପରି ଭାବରେ ଆଲୋଚନା କଲେ କେମିତି କଣ ଆମେ ଗୋଟେ ଗର୍ଭିଣୀ ଗାଈର ଯତ୍ନ ନେବା ଆଶା କରୁଛୁ, ଯେଉଁମାନେ ଗୋପାଳନ କରୁଛନ୍ତି ବା କରିବାକୁ ମନ ବଳେଇଛନ୍ତି ନିଶ୍ଚୟ ଦିଗ ପ୍ରତି ଅବଗତ ହୁଅନ୍ତୁ, ଆଉ ନିକଟରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ ଏବଂ ଡାକ୍ତରଙ୍କର ପରାମର୍ଶ ମୁତାବକ ଔଷଧ ଦିଅନ୍ତୁ। ତେବେ ଯାହା ହଉ ପରିଡ଼ାବୁ, ଆପଣ ଆସିଲେ ଏବଂ ଏତେ ସରଳ ଭାବରେ ଆମକୁ ବୁଝେଇ କହିଲେ ଗର୍ଭିଣୀ ଗାଈର ଯତ୍ନ। ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ, ବିଶେଷ କରି ଆମର ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: ଶୁଣିଲେ ଭାରତ ସରକାରଙ୍କର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ କେତୋଟି ଦେଶ ବନ୍ଦନା। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ଶିଳ୍ପୀ ଶଶାଙ୍କ ଶେଖର ମହାପାତ୍ର, ପୃଥିବାସ ନାୟକଙ୍କ ଗୀତ ରଚନାରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ବେତକଣ୍ଠରେ ଗାଇଛନ୍ତି ଶିଳ୍ପୀ ସୁଚିତ୍ରା ମହାପାତ୍ର ଓ ସଙ୍ଗୀତା ଗୋସ୍ୱାଇଁ ରମାପଦ ନନ୍ଦଙ୍କ ଗୀତ ରଚନାରୁ।

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଗାଇଛନ୍ତି ଶିଳ୍ପୀ ଶଶାଙ୍କ ଶେଖର ମହାପାତ୍ର। ଗୀତ ରଚନା କୃତିବାସ ନାୟକ।

ପ୍ରଚାର କଲୁ କେତୋଟି ଦେଶ ବନ୍ଦନା ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା। ଆସନ୍ତାକାଲି ବୁଧବାର ରାତି 7:30 ଚାଷବାସ କାର୍ଯ୍ୟକ୍ରମରେ ଏକ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ପ୍ରଚାର କରାଯିବ। ଏଥିରେ ବିଷୟ ରହିଛି ଗାଈ ଓ ମହିଷୀମାନଙ୍କର ଉତ୍ପାଦନ ବୃଦ୍ଧି ପାଇଁ ସନ୍ତୁଳିତ ପୋଷଣ ଓ ସବୁଜ ଚାରାର ଭୂମିକା। ବିଶେଷଜ୍ଞ ଭାବରେ ଷ୍ଟୁଡିଓରେ ଉପସ୍ଥିତ ରହିବେ ପ୍ରାଣୀଧନ ଉତ୍ପାଦନ ଓ ପରିଚାଳନା ଓ ୟୁଏଟି ଭବାନୀପାଟଣାର ବୈଜ୍ଞାନିକ

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ନେଇଛୁ କସୁର କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଗୀତ ରଚନା ସମୀର ଏବଂ ସଙ୍ଗୀତ ସଂଯୋଜନା ନାଦିମ ଶ୍ରାବନ। ଏହି ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ନାଗୁ ପାତ୍ର, ମଞ୍ଜୁ ପାତ୍ର, ସାନ ଡୁଙ୍ଗୁରୀଗୁଡ଼ା ନର୍ଲା ଜିଲ୍ଲା କଳାହାଣ୍ଡିରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଶିବମ୍, ଜ୍ୟୋତି ଏବଂ ବାବୁ, ସିନାପାଲି ନୂଆପଡ଼ା ଜିଲ୍ଲାରୁ। କଥାଚିତ୍ର ଜିନ୍ଦଗି ନା ମିଲେ ଗା ଦୋବାରା, କଣ୍ଠଶିଳ୍ପୀ ବିଶାଲ ଡାଡ୍ଲାନି ଏବଂ ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ସଂଯୋଜନା ଶଙ୍କର ଏହସାନ ଲୟ।

ଶ୍ରୋତାବନ୍ଧୁ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା। ଆସନ୍ତାକାଲି ବୁଧବାର ରାତି 7:30 ଚାଷବାସ କାର୍ଯ୍ୟକ୍ରମରେ ଏକ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ ପ୍ରଚାର କରାଯିବ। ଏଥିରେ ବିଷୟ ରହିଛି ଗାଈ ଓ ମହିଷିମାନଙ୍କର ଉତ୍ପାଦନ ବୃଦ୍ଧି ପାଇଁ ସନ୍ତୁଳିତ ପୋଷଣ ଓ ସବୁଜ ଚାରାର ଭୂମିକା। ବିଶେଷଜ୍ଞ ଭାବରେ ଷ୍ଟୁଡିଓରେ ଉପସ୍ଥିତ ରହିବେ ପ୍ରାଣୀଧନ ଉତ୍ପାଦନ ଓ ପରିଚାଳନା OUAT ଭବାନୀପାଟଣାର ବୈଜ୍ଞାନିକ ଡକ୍ଟର ପରାଶ ଆଚାର୍ଯ୍ୟ। ଶ୍ରୋତାବନ୍ଧୁଙ୍କୁ ଅନୁରୋଧ ଏହି କାର୍ଯ୍ୟକ୍ରମ

ଆପଣଙ୍କୁ ଫୋନ୍ କରି ନିଜ ନିଜ ପ୍ରଶ୍ନର ସିଧାସଳଖ ଉତ୍ତର ପାଇପାରିବେ। ଫୋନ୍ ନମ୍ବର ହେଲା 0667029562 ଏବଂ 0667029628। ସୂଚନାଟି ଏତିକିରେ ଶେଷ ହେଲା। ଶ୍ରୋତାମାନେ ଆପଣମାନେ ଶୁଣୁଛନ୍ତି ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ନେଇଛୁ ଜୁଡ଼ୁଆ କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି କୁମାର ସାନୁ ଓ କବିତା କ୍ରିଷ୍ଣମୂର୍ତ୍ତି। ଗୀତ ରଚନା ଦେବ କୋହଲି ଏବଂ ସଙ୍ଗୀତ ସଂଯୋଜନା ଅନୁ ମଲ୍ଲିକ। ଏ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ସତ୍ୟବାଗ ପରିବର୍ତ୍ତନ ବାଗ କୋକ୍ସରା ଜିଲ୍ଲା କଳାହାଣ୍ଡିରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ବରପଲ୍ଲୀ ବରଗଡ଼ ଜିଲ୍ଲାରୁ ଦେବାର୍ଚ୍ଚନ ଭଗର୍ତ୍ତି। କଥାଚିତ୍ର ଦିଲ୍ ଜଲେ। କଣବାନ କରିଛନ୍ତି କୁମାର ସାନୁ ଓ ଆଦିତ୍ୟ ନାରାୟଣ। ଗୀତ ରଚନା ଜାଭେଦ ଅଖତର ଏବଂ ସଙ୍ଗୀତ ସଂଯୋଜନା ଅନୁ ମଲ୍ଲିକ।